ଆକାଶବାଣୀ କେନ୍ଦୁଝର, ଆଜି ଶୁକ୍ରବାର 1948 ଶତାବ୍ଦ ବୈଶାଖ ମାସର 18 ଦିନ, ଇଂରାଜୀ 2026 ମସିହା ମଇ ମାସ 8 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58:35। ଅଭିବାଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଟ୍ଜ ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ମଧ୍ୟ ଆମ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି।

ଏଇଠି ଶେଷ ହେଲା ସକାଳର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି କାର୍ଯ୍ୟକ୍ରମର କଣ୍ଠଶିଳ୍ପୀ ଥିଲେ ତାନସେନ ସିଂ, ଧନଞ୍ଜୟ ଶତପଥୀ, ବାଗ୍ମୀ ମିଶ୍ର, କରୁଣାକର ସେଠୀ ଏବଂ ଶୁଭଙ୍କରୀ ସାହୁ।

ଆକାଶବାଣୀ କିନ୍ଦୁଝର ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର ଶ୍ରୋତା ବନ୍ଧୁ, ଆମେ ସାଧାରଣ ଜନତା ସଂସାରକୁ ଯେପରି ଦେଖୁ ମହାପୁରୁଷମାନେ ସେପରି ଦେଖନ୍ତି ନାହିଁ। ସେମାନଙ୍କ ମତରେ ଏ ସଂସାର ଏକ ସାଗର। ଆମେ ସମସ୍ତେ ସଂସାର ବା ଭବସାଗରରେ ପଡ଼ି କୂଳ କିନାରା ନ ପାଇ ହତାଶ ହୋଇ ବହୁ କଷ୍ଟ ଅନୁଭବ କରୁ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମାନବ ଭବସାଗରରୁ ପାରି ହେବା ନିମନ୍ତେ ଏକ ସୁନ୍ଦର ସରଳ ଉପାୟ ଦର୍ଶାଇଅଛନ୍ତି। ସେ କହିଛନ୍ତି, କ୍ଷଣମିହ ସଜ୍ଜନ ସଙ୍ଗତି ରେକା ଭବତି ଭବାର୍ଣ୍ଣବ ତରଣୀ ନୌକା। ଅର୍ଥାତ୍ ଭବସାଗରରୁ ପାରି ହେବା ନିମିତ୍ତ କ୍ଷଣମାତ୍ର ସତ୍ସଙ୍ଗ ହେଉଛି ଏକ ନୌକା ସଦୃଶ। ଅତି ବଡ଼ି ଜଗନ୍ନାଥ ଦାସ ମଧ୍ୟ ସେହି ଏକା କଥା କହିଛନ୍ତି। ସେ କହିଛନ୍ତି, ପରମ ମଙ୍ଗଳ ଏ ବାଣୀ ଜୀବ ନିସ୍ତରେ ଯାହା ଶୁଣି। ସତ୍ସଙ୍ଗରେ ବସି ଭଗବାନଙ୍କର ପରମ ମଙ୍ଗଳମୟ କଥା ଶ୍ରବଣ କଲେ ଜୀବ ଭବସାଗରରୁ ନିସ୍ତରି ଯାଏ। ଏଥିପାଇଁ ବିଭିନ୍ନ ସ୍ଥାନରେ ସତ୍ସଙ୍ଗର ଆୟୋଜନ କରାଯାଇଥାଏ। ସାଧୁ ସନ୍ଥମାନେ ନିଜ ନିଜ ଶୈଳୀରେ ହରିକଥା କହନ୍ତି। ବହୁ ଶ୍ରୋତା କଥା ଶୁଣି ଭବସାଗରରୁ ତରିଯିବା ଆଶାରେ ସମବେତ ହୁଅନ୍ତି। ସତରେ କ'ଣ ଶ୍ରୋତାମାନେ କଥା ଶୁଣି ଭବସାଗରରୁ ତରିଯାଆନ୍ତି? ତେବେ ଏହା କ'ଣ କେବଳ ମହାପୁରୁଷଙ୍କ ବାଣୀ ମାତ୍ର? ଏଥିରେ କିଛି ବାସ୍ତବତା ନାହିଁ। ବହୁଦିନ ତଳର କଥା, ଜଣେ ରାଜା ଶୁଣିବାକୁ ପାଇଲେ ତାଙ୍କ ରାଜ୍ୟକୁ ଜଣେ ମହାତ୍ମା ଆସିଛନ୍ତି। ସେ କହୁଛନ୍ତି, ରାଜା ପରୀକ୍ଷିତ ସନ୍ଥ ଶ୍ରୀ ସୁଖଦେବଙ୍କ ଠାରୁ ସାତ ଦିନ ହରିକଥା ଶ୍ରବଣ କରି ମୁକ୍ତିଲାଭ କରିଥିଲେ। ଏଣୁ ଯେଉଁ ବ୍ୟକ୍ତି ସତ୍ସଙ୍ଗରେ ବସି ନିଷ୍ଠାର ସହିତ ସାତ ଦିନ ଶ୍ରୀମଦ୍ ଭାଗବତ ବର୍ଣ୍ଣିତ ହରିକଥା ଶ୍ରବଣ କରିବ, ସେ ଭବସାଗରରୁ ନିଶ୍ଚୟ ପାରି ହୋଇଯିବ। ସାତ ଦିନରେ ମୁକ୍ତି କଥା ଶୁଣି ରାଜା କୌତୁହଳୀ ହୋଇ ସେହି ମହାତ୍ମାଙ୍କୁ ରାଜଦରବାରକୁ ଡକେଇଲେ। ମହାତ୍ମା ଆସିବାରୁ ରାଜା ମହାତ୍ମାଙ୍କୁ ପଚାରିଲେ, ଆପଣ କ'ଣ ସାତ ଦିନ ହରିକଥା ଶୁଣାଇ ମୋତେ ମୁକ୍ତି ଦେଇପାରିବେ? ତତ୍କ୍ଷଣାତ୍ ମହାତ୍ମା କହି ପକେଇଲେ, ମହାରାଜ ନିଶ୍ଚିତ, ତେବେ ଆପଣ ମୋତେ ସାତ ଦିନ ହରିକଥା ଶୁଣାନ୍ତୁ। ମୁଁ ଯଦି ମୁକ୍ତି ପାଇଯିବି ଆପଣଙ୍କୁ ସମ୍ପୂର୍ଣ୍ଣ ରାଜ୍ୟ ଦାନ କରି ଚାଲିଯିବି, ନଚେତ୍ ଯଦି ମୁଁ ମୁକ୍ତି ନ ପାଏ ତେବେ ଆପଣ ଆଜୀବନ କାରାଗାରରେ ରହିବେ। ତା ପରଦିନ ମହାତ୍ମା ଶ୍ରୀମଦ୍ ଭାଗବତ କଥା ଆରମ୍ଭ କଲେ। ରାଜା ସାତ ଦିନ ପର୍ଯ୍ୟନ୍ତ ଶୁଣିଲେ, ସାତ ଦିନ ପୂରଣ ହେଲା, କିନ୍ତୁ ମୁକ୍ତି କାହିଁ? ରାଜାଙ୍କ ପରିସ୍ଥିତି ଯାହା ଥିଲା ସେଇଆ। ମହାତ୍ମାଙ୍କ କଥା ମିଥ୍ୟା ହେବାରୁ ତାଙ୍କୁ କାରାଗାରକୁ ନିଆଗଲା। ରାଜା ଘୋଷଣା କଲେ, ଯଦି ଅନ୍ୟ କେହି ସାତ ଦିନ ହରିକଥା ଶୁଣାଇ ତାଙ୍କୁ ମୁକ୍ତି ଦେଇପାରିବେ ସେ ତାଙ୍କୁ ରାଜ୍ୟ ଦେଇ ଚାଲିଯିବେ, ମୁକ୍ତି ନ ଦେଇପାରିଲେ କାରାରୁଦ୍ଧ ହେବେ। ଘୋଷଣା ଶୁଣି ବହୁ ବିଜ୍ଞ ରାଜ୍ୟ ଲୋଭରେ ଆସି ସାତ ଦିନ ଧରି ଖୁବ୍ ନିଷ୍ଠାର ସହିତ ହରିକଥା ଶୁଣାଇଲେ, କିନ୍ତୁ ରାଜାଙ୍କୁ ମୁକ୍ତି ଦେଇ ନ ପାରିବାରୁ ବନ୍ଦୀ ହୋଇ କାରାଗାରରେ ରହିଲେ। ଶତାଧିକ ସନ୍ଥ କାରାଗାରରେ ରହି ଆଖିରୁ ଲୁହ ଗଡ଼ାଇ ଭଗବାନଙ୍କୁ ଡାକିବାକୁ ଲାଗିଲେ। ସେମାନଙ୍କ ଆକୁଳ ପ୍ରାର୍ଥନା ପ୍ରଭୁଙ୍କ କାନରେ ବାଜିଲା। ଜଣେ ସନ୍ଥ ବେଶରେ ଭଗବାନ ଆସି ରାଜାଙ୍କ ପାଖରେ ପହଞ୍ଚିଲେ। ସେ ରାଜାଙ୍କୁ କହିଲେ, ଗୋଟିଏ ସର୍ତ୍ତରେ ମୁଁ ଆପଣଙ୍କୁ ହରିକଥା ଶୁଣାଇବି, ଆପଣ ନିଶ୍ଚିତ ମୁକ୍ତି ପାଇବେ। ସନ୍ଥ କହିଲେ, ପ୍ରଥମେ ଯେଉଁ ମହାତ୍ମାମାନେ କାରାଗାରରେ ଅଛନ୍ତି ସେମାନଙ୍କ ଦୁଇ ହାତକୁ ବାନ୍ଧି ସଭାସ୍ଥଳକୁ ଅଣାଯାଉ। ରାଜାଙ୍କ ଆଦେଶରେ ତାହିଁ କରାଗଲା। ହାତ ବନ୍ଧାଯାଇ ଉପସ୍ଥିତ ହୋଇଥିବା ମହାତ୍ମାମାନଙ୍କୁ ଦେଖି ସନ୍ଥ ବେଶୀ ଭଗବାନ କହିଲେ, ମହାରାଜ, ମୋର ଗୋଟିଏ ନିବେଦନ, ଏମାନଙ୍କ ଭଳି ଆପଣଙ୍କର ମଧ୍ୟ ଦୁଇ ହାତ ବନ୍ଧାଯାଉ। ରାଜାଙ୍କ ହାତ ମଧ୍ୟ ବନ୍ଧାଗଲା। ସନ୍ଥ କହିଲେ, ରାଜନ, ଆପଣ ଦୟାକରି ଏପରି ହାତ ବନ୍ଧା ଅବସ୍ଥାରେ ଏମାନଙ୍କ ହାତକୁ ଖୋଲି ଦିଅନ୍ତୁ। ରାଜା କହିଲେ, ଏହା କିପରି ସମ୍ଭବ ହେବ? ମୋର ହାତକୁ

0: ଖୋଲିଲେ ମୁଁ କିପରି ଏମାନଙ୍କୁ ବନ୍ଧନମୁକ୍ତ କରିପାରିବି? ସନ୍ଥ କହିଲେ, ଆପଣ ଠିକ୍ ବୁଝିଛନ୍ତି, ମନେ ପକାନ୍ତୁ, ସାତ ଦିନ ହରିକଥା ଶୁଣିବା ପରେ ଆପଣଙ୍କୁ ଏମାନେ ଏହି କାରଣରୁ ମୁକ୍ତ କରିପାରିଲେ ନାହିଁ, କାରଣ ସେମାନେ ନିଜେ ବନ୍ଧନଗ୍ରସ୍ତ। ସେମାନେ ବା ଆପଣଙ୍କୁ ମୁକ୍ତ କରିବେ କିପରି? ସଦା ମୁକ୍ତ ସ୍ୱୟଂ ଭଗବାନ ହିଁ ସମସ୍ତଙ୍କର ମୁକ୍ତିଦାତା। ତାଙ୍କଠାରେ ସମ୍ପୂର୍ଣ୍ଣ ସମର୍ପିତ ହେଲେ ସେ ହିଁ ଜୀବକୁ ମୁକ୍ତି ଦେଇଥାନ୍ତି। ଏଣୁ ହେ ରାଜନ, ଏମାନଙ୍କର ବା ଦୋଷ କ'ଣ? ଆପଣ ଏମାନଙ୍କୁ ଅଯଥାରେ ଦଣ୍ଡ ଦେଇଛନ୍ତି। ରାଜା ନିଜର ଭୁଲ ବୁଝିପାରି ସବୁ ମହାତ୍ମାଙ୍କୁ ଛାଡ଼ିଦେଲେ ଏବଂ ସତ୍ସଙ୍ଗରେ ବସି ନିଷ୍ଠାର ସହିତ ହରିକଥା ଶୁଣି ମୁକ୍ତିଦାତା ଶ୍ରୀହରିଙ୍କଠାରେ ଚିତ୍ତ ସମର୍ପଣ କରି ଦିବ୍ୟଗତି ଲାଭ କଲେ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ନରେଶ ଚନ୍ଦ୍ର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 29ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଧର୍ମ ବୃଷକକୁ ଉତ୍ତର ଦେଇ ଗାଈ ରୂପୀ ଧରଣୀ କହିଲେ, ସତ୍ୟ ଶୌଚ ଦୟା କ୍ଷମା ଏଇ ଚାରି ଗୁଣ ଥିଲେ ତମର ଚାରିଟି ଗୋଡ଼। ଗୋବିନ୍ଦ ପୃଥିବୀରୁ ଯିବା ପରେ ଶୌଚ ଦୟା ଓ କ୍ଷମା ଏ ଗୋଡ଼ ତିନିଟି ଯାଇ କେବଳ ସତ୍ୟ ଗୋଡ଼ଟି ରହିଛି। ଏବେ କଳିର ଦୃଷ୍ଟି ପଡ଼ିବାରୁ ମୋ ହୃଦୟରେ ସୂଚନା ହେଉଛି, ସହଜେ ଶ୍ରୀକୃଷ୍ଣଙ୍କର ବିରହ, ପୁଣି ତୁମର ଗୋଡ଼ ତିନୋଟି ଭାଙ୍ଗିବା, ଏହି ଦୁଃଖ ଯୋଗୁଁ ମୁଁ କାନ୍ଦୁଛି। ଧର୍ମ ଓ ଧରଣୀ ଏହିପରି କଥାବାର୍ତ୍ତା ହେଉଥିବା ବେଳେ ମହାରାଜ ପରୀକ୍ଷିତ ସେଠାରେ ଆସି ପହଞ୍ଚିଲେ।

ଭାଗବତର 29ତମ ଭାଗ। କଣ୍ଠଦାନ କରିଥିଲେ ବାଦଲ କୁମାର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ରାୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି।

0: ସଫା ଏବଂ ଉଚିତ ପରିମାଣର ପାଣି ପିଇବାକୁ ଦିଅନ୍ତୁ। ଘାସ ଚରିବା ପାଇଁ ପଶୁମାନଙ୍କୁ କେବଳ ସକାଳ ଏବଂ ସନ୍ଧ୍ୟା ସମୟରେ ଛାଡ଼ନ୍ତୁ। ବର୍ତ୍ତମାନ ବିଲାତି ବାଇଗଣ ଏବଂ ବାଇଗଣ ଫସଲରେ ଜୀବାଣୁଜନିତ ଝାଉଁଳା ରୋଗ ଦେଖାଯିବାର ସମ୍ଭାବନା ରହିଛି। ଏହାର ପ୍ରତିକାର ପାଇଁ ଗଛର ଚେର ମୂଳରେ ପ୍ରତି 10 ଲିଟର ପାଣିରେ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ପ୍ରୟୋଗ କରନ୍ତୁ। ଧାନ କେଣ୍ଡାରେ ଶତକଡ଼ା 85% ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲା ପରେ ଅମଳ କରନ୍ତୁ, ନଚେତ ଧାନ ଝଡ଼ିପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μ କଳା ପଲିଥିନ ଉପରେ 2.5 cm ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14 ଖସିଆସେ। ଧାନରେ କେଣ୍ଡାକଟା ପୋକ ଦେଖାଦେଲେ କ୍ୱିନାଲୋଫସ୍ 25% ଇସି 400 ମିଲିଲିଟର କିମ୍ବା କ୍ଲୋରୋପାଇରିଫସ୍ 20% ଇସି 1:200 ଲିଟର ପାଣିରେ ମିଶାଇ ସକାଳ ସମୟରେ ଧାନ ଗଛ ମୂଳରେ ସିଞ୍ଚନ କରନ୍ତୁ। ଯେଉଁ ଜମିରେ ମାଟିର ଆର୍ଦ୍ରତା ଅଛି ସେଠାରେ ପ୍ରଥମେ ଖରାଟିଆ ଚାଷ କରିଦିଅନ୍ତୁ। ଅମଳ ହୋଇଥିବା ମୁଗ ଓ ବିରିକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଆଖୁ ବିହନ ଲଗାଇବାର 45-75 ଦିନ ହେଉଛି ଜଳସେଚନ ପାଇଁ ସଙ୍କଟକାଳୀନ ସମୟ। ନିୟମିତ ଭାବରେ ଆଖୁ ଫସଲରେ ଜଳସେଚନ କରନ୍ତୁ। ଅମଳ ସମୟରେ ଚିନାବାଦାମ ମଞ୍ଜିରେ ଜଳୀୟ ଅଂଶ 40-50% ରହିଥାଏ, ତେଣୁ ଖରାରେ କିଛି ଦିନ ଶୁଖାଇ ଜଳୀୟ ଅଂଶ 10% ରଖନ୍ତୁ। ବାଇଗଣ ଓ କଖାରୁ ଜାତୀୟ ପନିପରିବାରେ କାଙ୍କେଡ଼ିଆ ପୋକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ପ୍ରତି ଲିଟର ପାଣିରେ 3 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 ppm ଆଜାଡିରାକ୍ଟିନ୍କୁ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 2 ମିଲିଲିଟର କ୍ଲୋରୋପାଇରିଫସ୍ ନାମକ କୀଟନାଶକ କିମ୍ବା 2 ମିଲିଲିଟର ପ୍ରୋଫେନଫସ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଧାନ ଫସଲରେ ଗଳା ମହିଷା ରୋଗ ଲାଗିବାର ସମ୍ଭାବନା ରହିଛି। ଧାନ ଫସଲରେ ଗଳା ମହିଷା ରୋଗର ପରିଚାଳନା ପାଇଁ 1:200 ମିଲିଲିଟର ହେକ୍ସାକୋନାଜୋଲ ନାମକ ଫିମ୍ପିନାଶକ କିମ୍ବା 200 ମିଲିଲିଟର ଆଜିକ୍ସୋଷ୍ଟ୍ରୋବିନ୍ ଏବଂ 200 ମିଲିଲିଟର ଡିଫେନୋକୋନାଜୋଲର ମିଳିତ ଫିମ୍ପିନାଶକ କିମ୍ବା 80 ଗ୍ରାମ ଟେବୁକୋନାଜୋଲ ଏବଂ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳା ପିଠିଆ ଗଛ ଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଗଲେ 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜାଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ 1:120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋନିକାମିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ 2 କୀଟନାଶକ ମଧ୍ୟରୁ ଯେଉଁଟି ବି ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତା ବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ରାତି 7:30 ପ୍ରଚାର କରିବୁ ପଲ୍ଲୀ ମଞ୍ଚ। ଏଥିରେ ଶୁଣିବେ ପ୍ରାଣୀ ପାଳନ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା। ଏ ସମ୍ପର୍କରେ ଡକ୍ଟର ଜୀବନଜ୍ୟୋତି ନାୟକଙ୍କ ସହ ଆଲୋଚନା। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: आकाशवाणी संप्रति वार्ताः श्रूयन्ताम्। प्रवाचिका रचा झा।

0: ସକାଳ 7:25ରେ ଶୁଣିବେ ଗୋଟିଏ ଭକ୍ତିଗୀତ, ଏହାପରେ ଶୁଣିବେ ହୋ ଗୀତ ଆଦିବାସୀ ଗୀତ କ୍ରମରେ। ପରିବେଷଣ କରିବେ ଗଙ୍ଗାରାମ ମୁଣ୍ଡା, ସୁରେନ ହେମ୍ବ୍ରମ ଏବଂ ସାଥୀ କଳାକାର। କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ଶୁଣିବେ ସକାଳ 8:30ରେ। ପୂର୍ବାହ୍ନ 10:00ରେ ଶୁଣିବେ କାର୍ଯ୍ୟକ୍ରମର ସୂଚନା। ସୂଚନା ପରେ ପରେ ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ। ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର ଆଜି ଶୁଣିବେ 1280ତମ ଅଧ୍ୟାୟ ପୂର୍ବାହ୍ନ 10:30ରେ। ମହିଳାଙ୍କ ପାଇଁ ବସୁନ୍ଧରା କାର୍ଯ୍ୟକ୍ରମ ପ୍ରସାରଣ ହେବ ଦିନ 1:20। ଅପରାହ୍ନ 5:00ରେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଆଜି ଶୁଣିବେ ଓଡ଼ିଆ ଏବଂ ହିନ୍ଦୀ ଆଲବମ୍ ଗୀତ। ଅପରାହ୍ନ 5:30ରେ ଶୁଣିବେ କାର୍ଯ୍ୟକ୍ରମ ଛୋଟ ମୋର ଗାଁଟି। ସନ୍ଧ୍ୟା 6:00ରେ ଶୁଣିବେ ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା। ପରେ ପରେ ବନ ସୁରଭି କାର୍ଯ୍ୟକ୍ରମରେ ଗଙ୍ଗାରାମ ମୁଣ୍ଡା ଏବଂ ସାଥୀ କଳାକାର ପରିବେଷଣ କରିବେ ହୋ ଗୀତ। ସନ୍ଧ୍ୟା 6:10ରେ ରାମଚରିତ ମାନସ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପାଉଁଜି ଓଡ଼ିଆ ଆଲବମ୍ର ଗୀତ ଶୁଣିବେ ସନ୍ଧ୍ୟା 7:00ରେ। ସନ୍ଧ୍ୟା 7:30ରେ ଶୁଣିବେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ପାରମ୍ପରିକ ଗୀତକ୍ରମରେ ଚମ୍ପୁ ଶୁଣିବେ ରାତି 8:00ରେ। କାର୍ଯ୍ୟକ୍ରମ ଆଲୋଚନା ଶୁଣିବେ ରାତି 8:15ରେ। ଲୋକଗୀତ କ୍ରମରେ ଘୋଡ଼ା ନାଚ ଶୁଣିବେ ରାତି 10:00ରେ। ପରିବେଷଣ କରିବେ କ୍ଷୀରୋଦ ଚନ୍ଦ୍ର ଦାସ ଏବଂ ସାଥୀ କଳାକାର। ରାତି 10:30ରେ ଚିରସବୁଜ ଗୀତର କାର୍ଯ୍ୟକ୍ରମ ଚିରନ୍ତନୀରେ ଶୁଣିବେ ଆକାଶବାଣୀର ସଂଗ୍ରହାଳୟରୁ ସଂଗୃହୀତ ଗୀତ। ଏ ଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର, ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣିବେ ରାତି 10:02ରେ ରଚନା ପଞ୍ଚାନନ ଦାସ, ପ୍ରଯୋଜନା ଦୁର୍ଗା ମାଝୀ। ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପଢ଼ୁଛନ୍ତି ବଳୟ ରଞ୍ଜନ ମିଶ୍ର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପ୍ରାକୃତିକ ଗ୍ୟାସ୍ ଭିତ୍ତିଭୂମି ବିକାଶ ପାଇଁ 5 ପ୍ରମୁଖ ସଂସ୍ଥା ଦ୍ୱାରା 5,100 କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନୋଡାଲ ସଂସ୍ଥା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ 2 ଆଞ୍ଚଳିକ ସମୀକ୍ଷା ବୈଠକ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ଗ୍ରାମାଞ୍ଚଳ ସଡ଼କ ଯୋଗାଯୋଗ ବିକାଶର ସମୀକ୍ଷା, ସୃଷ୍ଟ ଆହ୍ୱାନଗୁଡ଼ିକର ଚିହ୍ନଟ ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ହେଉଛି। ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ବିଭାଗୀୟ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ପୁରୀ ଜିଲ୍ଲାସ୍ଥିତ କଳା, ସଂସ୍କୃତି ଏବଂ ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଣ୍ଟାକ୍ ସଂସ୍ଥାର ପୁରୀ ଚାପ୍ଟରର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀର ସୁରକ୍ଷା ଦିଗରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଏକ ଅତ୍ୟାଧୁନିକ ବୃହତ୍ କ୍ରୀଡ଼ା ପରିସର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବ୍ଲକର ଜୟୀନଗର ଗ୍ରାମରେ 37 ଏକର ଜମିରେ ଏହି କ୍ରୀଡ଼ା ପରିସର ନିର୍ମିତ ହେବ। ଏଥିପାଇଁ 100 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ସୁରଜ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ରଥଖଳାଠାରେ ଜାରି ରହିଛି। ରଥର ମୋଟ 14 ଚକ ମଧ୍ୟରୁ 8 ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ନୂଆ କାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରାଯାଉଛି। ଏଥିପାଇଁ 2.5 ମାସ ସମୟସୀମା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରଥ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳ କାଠ ସଂଗୃହୀତ ହୋଇଥିବାବେଳେ ଅବଶିଷ୍ଟ କାଠ କାମାକ୍ଷାନଗର ଜଙ୍ଗଲରୁ ଆସିବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନକ୍ଷମ ଅଧିକାର ଆଇନ 2026 ସମ୍ପର୍କିତ ଏକ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିନ୍ନକ୍ଷମ ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ଜିଲ୍ଲା ଯୋଗାଣ ବିଭାଗ ସ୍ୱଷ୍ଟ କରିଛି। ଉପଭୋକ୍ତାମାନେ ଏଥିପାଇଁ ଅଯଥା ଆତଙ୍କିତ ନ ହେବା ଏବଂ ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ପିଜି କଳାବଜାରୀଙ୍କୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ କହିଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମେ ମାସ 8 ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା, ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଏବଂ ସମର୍ଥନ ଦେବା ବାର୍ତ୍ତା ନେଇ ଆଜି ମଧ୍ୟ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତ ବିକାର ସମସ୍ୟା। ଏହି ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ଆସନ୍ତା 15 ଆରମ୍ଭ ହେବ। 21 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପୂର୍ବାହ୍ନ 10:30 1:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ବୋଲି ସିବିଏସ୍ଇ ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ ଆଲୋଚନା କରିଛନ୍ତି ଡାକ୍ତର ବେଣୁଧର ଶତପଥୀ।
1: ଆଜି ହେଉଛି ମେ ମାସର 8 ତାରିଖ। ସାରା ବିଶ୍ୱରେ ଏହାକୁ ରେଡ୍କ୍ରସ ଦିବସ ରୂପେ ପାଳନ କରାଯାଉଛି। ତେବେ ଏହି ରେଡ୍କ୍ରସ ବିଷୟରେ ଆସନ୍ତୁ କିଛି ଜାଣିବା। ଦୈବ ଦୁର୍ବିପାକ ସମୟରେ ମନୁଷ୍ୟ ଯେତେବେଳେ ଢହଳ ବିକଳ ହେଉଥାଏ ସେହି ସମୟରେ ପହଞ୍ଚିଯାଏ ଗୋଟିଏ ଗାଡ଼ି ଯେଉଁଥିରେ ନାଲି ରଙ୍ଗର ଗୋଟିଏ ଛକ ଚିହ୍ନ ଥାଏ। ଏହି ରେଡ୍କ୍ରସ ଗାଡ଼ି ନିରାଶ ହୃଦୟରେ କେତେ ଯେ ଆଶା ଭରିଯିଏ ତାହା ଅନୁଭବ ହିଁ ଜାଣିପାରିବ। ତେବେ କାହିଁକି ଏମିତି ହୁଏ, କ'ଣ ଏହି ରେଡ୍କ୍ରସ? ରେଡ୍କ୍ରସ ହେଉଛି ଏକ ଆନ୍ତର୍ଜାତିକ ସଂସ୍ଥା, ସେବା ଯାହାର ଏକମାତ୍ର ମୂଳମନ୍ତ୍ର। ବିଶ୍ୱର କୋଟି ହୃଦୟ ଏକାଠି ହେବା ତ ଅସମ୍ଭବ କଥା, ମାତ୍ର ଏହା ସମ୍ଭବ ହୋଇପାରିଛି ଏକମାତ୍ର ବ୍ୟକ୍ତି ଦ୍ୱାରା, ଯାହାକୁ ଆମେ ରେଡ୍କ୍ରସର ଜନକ ବୋଲି କହୁ। ସେହି ଯୋଗଜନ୍ମା ହେଉଛନ୍ତି ଫ୍ରାନ୍ସ ବ୍ୟାସୀ ଜେନ୍ ହେନେରୀ ଡୁନାଣ୍ଟ। ତାଙ୍କର ଜନ୍ମଦିବସ ହେଉଛି ମେ 8 ତାରିଖ, ଯାହାକୁ କି ଆମେ ରେଡ୍କ୍ରସ ଦିବସ ରୂପେ ଆଜି ପାଳନ କରୁଛୁ। ଶ୍ରୋତାବନ୍ଧୁ, ଆମେ ଟିକେ ପଛକୁ ଯିବା। 1869 ଜୁନ୍ 24 ତାରିଖ ଫ୍ରାନ୍ସ ଓ ଅଷ୍ଟ୍ରିଆ ମଧ୍ୟରେ ଏକ ଲୋମହର୍ଷଣକାରୀ ଯୁଦ୍ଧ ହୋଇଥିଲା ସଲଫେରିନ ସ୍ଥାନରେ। ତାହା ହେନେରୀ ଡୁନାଣ୍ଟଙ୍କ ଦୃଷ୍ଟିଗୋଚର ହେଲା। ଆହତ ସୈନିକମାନଙ୍କର ଆର୍ତ୍ତଚିତ୍କାର ତାଙ୍କ ମନରେ ଭାବାନ୍ତର ସୃଷ୍ଟି କଲା। ସେହି ଆହତ ସୈନିକମାନଙ୍କର ସେବା ପାଇଁ ଏକ ନିରପେକ୍ଷ ସେବା ଦଳ ଗଠନ କରିବା ଉଦ୍ଦେଶ୍ୟରେ ସେ ବିଶ୍ୱର ଦେଶମାନଙ୍କୁ ଆହ୍ୱାନ କଲେ। ମାନବିକତାର ଆହ୍ୱାନ ସଫଳ ହେଲା। 1863 ଅକ୍ଟୋବର 23 ତାରିଖରେ ଆନ୍ତର୍ଜାତିକ ରେଡ୍କ୍ରସ ସମିତି ଗଠିତ ହେଲା। ପରବର୍ତ୍ତୀ ସମୟରେ ଜେନେଭା କନଭେନ୍ସନ୍ ମାଧ୍ୟମରେ ବିଶ୍ୱର ସମସ୍ତ ରାଷ୍ଟ୍ରମାନଙ୍କର ଦ୍ୱାରା ଏହା ସ୍ୱୀକୃତ ହେଲା। ଏହା ହିଁ ରେଡ୍କ୍ରସର ଜନ୍ମ କାହାଣୀ। ବର୍ତ୍ତମାନ 160ରୁ ଉର୍ଦ୍ଧ୍ୱ ରାଷ୍ଟ୍ର ରେଡ୍କ୍ରସର ସଭ୍ୟ ଅଟନ୍ତି। ଆମ ଦେଶରେ 1920 ଭାରତୀୟ ରେଡ୍କ୍ରସ ସୋସାଇଟି ଗଠିତ ହେଲା। ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହାର ସ୍ୱାସ୍ଥ୍ୟ ସେବାର ପରିସର ଅତ୍ୟନ୍ତ ବ୍ୟାପକ ଓ ଅନନ୍ୟ। ବନ୍ୟା ବାତ୍ୟା ଆଦି ଦୁର୍ବିପାକ ସମୟରେ, ମହାମାରୀ ଦୁର୍ଘଟଣା ଆଦି ସମୟରେ କ୍ଲିଷ୍ଟ ଜନତାଙ୍କର ସେବା ଓ ଥଇଥାନ ପାଇଁ ରେଡ୍କ୍ରସ ଆଗେଇ ଆସେ। ରକ୍ତ ସଂଗ୍ରହ କ୍ଷେତ୍ରରେ ରେଡ୍କ୍ରସର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଆମ ରାଜ୍ୟରେ 81 ରକ୍ତଭଣ୍ଡାର ମଧ୍ୟରୁ 56 ରେଡ୍କ୍ରସ ଦ୍ୱାରା ପରିଚାଳିତ। ରେଡ୍କ୍ରସ ଗରିବ ଓ ନିରାଶ ରୋଗୀମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଇଥାଏ। ଚିକିତ୍ସା କ୍ଷେତ୍ରରେ ମଧ୍ୟ ରେଡ୍କ୍ରସର ଭୂମିକା କିଛି କମ୍ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ କେତେଗୁଡ଼ିଏ ହସ୍ପିଟାଲ ଓ ଡିସ୍ପେନ୍ସରୀ ସ୍ଥାପନ କରିଛି। ଶାରୀରିକ ଓ ମାନସିକ କ୍ଷେତ୍ରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସହାୟ ନାମକ ଏକ ଅନୁଷ୍ଠାନ କେନ୍ଦ୍ରୀୟ ରକ୍ତଭଣ୍ଡାର ପରିସରରେ ଅବସ୍ଥାପିତ। ଦୁର୍ଘଟଣାଗ୍ରସ୍ତ ଓ ଜରୁରୀକାଳୀନ ରୋଗୀଙ୍କ ପାଇଁ ରେଡ୍କ୍ରସ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଇଥାଏ। ସ୍ୱାସ୍ଥ୍ୟ ସେବାର ଭୂମିକା ରେଡ୍କ୍ରସର ଏତିକିରେ ଶେଷ ହୋଇନାହିଁ। ସ୍କୁଲମାନଙ୍କରେ ଜୁନିୟର ରେଡ୍କ୍ରସ ଓ କଲେଜମାନଙ୍କରେ ୟୁଥ୍ ରେଡ୍କ୍ରସ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେବା ଧର୍ମରେ ଉଦ୍ବୁଦ୍ଧ କରାଯାଉଛି। ଦୁର୍ବିପାକ ସମୟରେ ଜରୁରୀକାଳୀନ ସେବା ଓ ପ୍ରାଥମିକ ଚିକିତ୍ସା ଇତ୍ୟାଦି ବିଷୟରେ ସେମାନଙ୍କୁ ତାଲିମ ଦିଆଯାଉଛି। ବିଭିନ୍ନ ରୋଗ ନିରାକରଣ ପାଇଁ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଆଗେଇ ଆସନ୍ତି। ସମୂହ ସ୍ୱାସ୍ଥ୍ୟର ରକ୍ଷା ପାଇଁ ରେଡ୍କ୍ରସ ଦୂଷିତ ପରିବେଶକୁ ମଧ୍ୟ ସଫା ରଖିବାରେ ପ୍ରଯତ୍ନ କରେ। ଆମର ବିସ୍ମୃତି ଓ ଅବହେଳା ବେଳେବେଳେ ମହାମାରୀକୁ ଆମନ୍ତ୍ରଣ କରି ଆଣେ। ଉଦାହରଣ ସ୍ୱରୂପ, ଆମେ ଭୁଲିଯାଉ ଯାତ୍ରା ବା ମେଳା ପରେ ଯାତ୍ରାସ୍ଥଳ କେତେ ଅପରିଷ୍କାର ହୋଇଯାଇଥାଏ। ସମୂହ ମୂର୍ତ୍ତି ବିସର୍ଜନ ପରେ ନଦୀ ପୋଖରୀ କେତେ ଦୂଷିତ ହୋଇଯାଏ। ସମସ୍ତେ ଭୁଲିଗଲେ ବି ରେଡ୍କ୍ରସ ମନେ ରଖିଥାଏ ଓ ସେଗୁଡ଼ିକୁ ସଫା କରିବାର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ସେ ନେଇଯାଏ ଏବଂ ଏହିଭଳି ସମୂହ ସ୍ୱାସ୍ଥ୍ୟ ରକ୍ଷା କରେ। ଶ୍ରୋତାବନ୍ଧୁ, କହି ବସିଲେ ସରିବନି, ରେଡ୍କ୍ରସ ଜନ୍ମ ନେଲା ହେନେରୀ ଡୁନାଣ୍ଟଙ୍କ ମାନସରୁ, ଯୁଦ୍ଧଭୂମିରୁ। ଆହତ ସୈନିକଙ୍କର ସେବା କରୁ କରୁ ସେ ଏବେ ମାନବ ଜାତିର ସର୍ବାଙ୍ଗୀନ ସେବା ଯୋଗାଇବାକୁ ତତ୍ପର। ଶାରୀରିକ, ମାନସିକ, ପାରିବାରିକ, ପାରିପାର୍ଶ୍ୱିକ, ସାମାଜିକ ଦୁଃଖ ଦୁର୍ଦ୍ଦଶା ଯାହା ବା କୁହନ୍ତୁ, ଏବେ ଆପଣ କୁହନ୍ତୁ ନା, ଏହି ରେଡ୍କ୍ରସ ସଂସ୍ଥା ବିଶ୍ୱବ୍ୟାପୀ ମାନବ ସେବାର ଏକ ଆନ୍ଦୋଳନ ସୃଷ୍ଟି କରିନାହିଁ କି? ସେହି ଅମର ଆତ୍ମା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିବସ ଆମେ ପାଳନ କରୁଛେ। ତେବେ ମୋର ଏଠି କହିବା କଥା, ଆମର ଚିନ୍ତା ଓ ଚେତନା କେବଳ ଜନ୍ମଦିନ ପାଳନ ଭିତରେ ସୀମିତ ନ ରହୁ। ଯଦି ଆମର ଚେତନା ଭିତରେ ରେଡ୍କ୍ରସର ନୀତି ଓ ଆଦର୍ଶ ପ୍ରବେଶ କରିପାରିଲା, ତେବେ ତାହା ହେବ ସେ ଅମର ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।
0: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ ଆଲୋଚନା କରିଥିଲେ ଡାକ୍ତର ବେଣୁଧର ଶତପଥୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି

ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ହାସଲ କରିବା ପରେ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାରେ ବିଜେପି ବିଧାୟକମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ। ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବି ପଶ୍ଚିମବଙ୍ଗ ବିଧାନସଭାକୁ ଭଙ୍ଗ କରିଛନ୍ତି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଆସନ୍ତାକାଲି କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଶପଥ ଗ୍ରହଣ କରିବେ। ସୂଚନା ଅନୁଯାୟୀ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଆବଶ୍ୟକୀୟ ପ୍ରଶାସନିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ବରିଷ୍ଠ ନେତା ଏବଂ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ଏବଂ ଆବଶ୍ୟକତା ଅନୁଯାୟୀ ପ୍ରୟୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରିସର ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସହଯୋଗ ଅଧୀନରେ ଇଣ୍ଡିଆ ଏଆଇ ଏବଂ ଆଇସିଏମ୍ଆର୍ ବାୟୋମେଡିକାଲ୍ ଗବେଷଣା କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ କରିବେ। ସାଉଦି ଆରବ ନିଜର ଘାଟି ଏବଂ ଆକାଶ ସୀମାକୁ ଆମେରିକୀୟ ସାମରିକ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ। ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ଯୋଜନାକୁ ପରିତ୍ୟାଗ କରିଛନ୍ତି। ଆମେରିକା ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଫ୍ରିଡମ୍ ଅଭିଯାନ ବାଧାପ୍ରାପ୍ତ ହୋଇଛି। ଶ୍ରୀ ଟ୍ରମ୍ପ ଇରାନ ସହିତ ସାମ୍ପ୍ରତିକ ଆଲୋଚନାକୁ ବହୁତ ଭଲ ବୋଲି ବର୍ଣ୍ଣନା କରି କୂଟନୀତି ଉପରେ ଧ୍ୟାନ ଦେଇଛନ୍ତି ଏବଂ କହିଛନ୍ତି ଏହାଦ୍ୱାରା ଏକ ସ୍ଥାୟୀ ଚୁକ୍ତି ସମ୍ଭବ ହୋଇପାରିବ। ଇରାନ ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର 14 ସୂତ୍ରୀ ପ୍ରସ୍ତାବର ସମୀକ୍ଷା କରୁଛି। ତେହେରାନର ବୈଦେଶିକ ମନ୍ତ୍ରୀ ଆବାସ ଆରେଗାଛି ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଇଛନ୍ତି। ଇରାନର ପରମାଣୁ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ୱାଶିଂଟନ ପକ୍ଷରୁ ଇରାନର ମତାମତକୁ ଅପେକ୍ଷା କରାଯାଇଛି। ଆମେରିକା ମଧ୍ୟସ୍ଥତାରେ ଗତମାସ 17 ତାରିଖରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଇସ୍ରାଏଲ ବୁଧବାର ଦିନ ବେରୁତ୍ର ଦକ୍ଷିଣ ଉପନଗରରେ ବୋମା ମାଡ଼ କରି ଲେବାନନର ରାଜଧାନୀ ଉପରେ ପ୍ରଥମ ଆକ୍ରମଣ କରିଛି। ଦକ୍ଷିଣ ଲେବାନନରେ ହାରୁବ ସହରରେ ଇସ୍ରାଏଲର ଏକ ବିମାନ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ 3 ଜଣ ଆହତ ହୋଇଛନ୍ତି। ଇସ୍ରାଏଲ ଆକ୍ରମଣରେ ଏକ ମସଜିଦ୍ କ୍ଷତିଗ୍ରସ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି। ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ 220ରୁ ଅଧିକ ହିଜବୁଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆବୁଧାବିରେ ଭାରତ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି, ସଂଯୁକ୍ତ ଆରବ ଏମିରେଟ୍ସ ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମି ଏବଂ ଫ୍ରାନ୍ସର ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜେନେରାଲ୍ ମାର୍ଟିନ୍ ବ୍ରିଏନ୍ସ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି 3 ଦେଶ ସେମାନଙ୍କର ସହଭାଗିତାକୁ ସୁଦୃଢ଼ କରିବା ଏବଂ ସ୍ୱଷ୍ଟ ସମୟସୀମା ସହିତ ଏକ ରୋଡ୍ମ୍ୟାପ୍ ଉପରେ କାମ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଶ୍ରୀ ମିଶ୍ରି ନିବେଶ ସହଯୋଗ ବିଷୟରେ ଆଲୋଚନା କରିବାକୁ ମୁବାଦଲା ନିବେଶ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖାଲଦୁନ୍ ଅଲ୍ ମୁବାରକଙ୍କୁ ମଧ୍ୟ ଭେଟିଥିଲେ। ଗତକାଲି ବୈଦେଶିକ ସଚିବ ଭାରତ ୟୁଏଇ ରଣନୈତିକ ସହଭାଗିତା ସମୀକ୍ଷା କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମିଙ୍କ ସହିତ ଆଲୋଚନା କରିଥିଲେ। ଉଭୟ ପକ୍ଷ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା, ଫିନ୍ଟେକ୍, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କରେ ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ସେମାନେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି

ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଭାରତ ଗସ୍ତ ଏବଂ ଫେବୃୟାରୀରେ ଆବୁଧାବିର ଯୁବରାଜ ଶେଖ୍ ଖଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ନବସୃଜନ, ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଛି। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭିଏତନାମ ପ୍ରତିପକ୍ଷ ଡକ୍ଟର ଭୁୱାଇ କାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟ ପକ୍ଷ କୃତ୍ରିମ ବୁଦ୍ଧିମତା ମିଶନ, ସାଇବର ସୁରକ୍ଷା ଢାଞ୍ଚା, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପଦକ୍ଷେପର ସହଯୋଗ ଉପରେ ମତ ବିନିମୟ କରିଥିଲେ। ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୈକ୍ଷିକ ଏବଂ ସଂସ୍ଥାଗତ ସମ୍ପର୍କର ସମୀକ୍ଷା କରାଯାଇଥିଲା। ଡକ୍ଟର ସିଂ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତା ନୂତନ ଗତି ହାସଲ କରିଛି। ସେ କହିଛନ୍ତି, ଭିଏତନାମରୁ ପ୍ରାୟ 10 ଜଣ ଗବେଷକ ଭାରତ ଏସିଆନ୍ ଗବେଷଣା ଏବଂ ତାଲିମ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଫେଲୋସିପ୍ ପାଇଛନ୍ତି। ଡକ୍ଟର ଭୁୱାଇ କ୍ୱାନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଏହାର ବ୍ୟବହାରିକ ପ୍ରୟୋଗ ଓ ସାମାଜିକ ଲାଭ ସହିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସହଯୋଗ ବିକାଶ କରିବା ନେଇ ଭିଏତନାମ ଆଗ୍ରହୀ। ଭିଏତନାମର ରାଷ୍ଟ୍ରପତି ତୋ ଲାମ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି। ମୁମ୍ବାଇରେ ଭାରତ ଭିଏତନାମ ବ୍ୟବସାୟିକ ଫୋରମକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଲାମ କହିଛନ୍ତି, ଉଭୟ ଦେଶ ଅତୀତରେ ପାରସ୍ପରିକ ସହଯୋଗ ସହିତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଭିଏତନାମରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। 2016 ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ତୋ ଲାମ କହିଛନ୍ତି, ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗକୁ ଏକ ନୂତନ ସ୍ତରକୁ ନେବାର ସୁଯୋଗ ଆସିଛି। ସେ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସୁଯୋଗ ଆସିବ ଏବଂ ଭିଏତନାମ ଭାରତ ସହିତ ଏହି ସହଯୋଗକୁ ମଜବୁତ କରିବାକୁ ଅପେକ୍ଷା କରିଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି, ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ, ନିବେଶକ ଏବଂ ବୃତ୍ତିଗତମାନେ ଏସିଆର ଭବିଷ୍ୟତକୁ ଗଢ଼ିବେ। ଶ୍ରୀ ଫଡ଼ନବିସ୍ କହିଛନ୍ତି, ଆଜିର ବିଶ୍ୱ ଭୂ ରାଜନୈତିକ ଅସ୍ଥିରତା ଏବଂ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ଏବଂ ଭିଏତନାମ ସ୍ଥିର ଶାସନ, ଆର୍ଥିକ ଗତିଶୀଳତା ଏବଂ ଦୀର୍ଘକାଳୀନ ରଣନୈତିକ ବ୍ୟବସ୍ଥା ସ୍ଥାପନ କରିବେ। ନେପାଳରେ ସାମ୍ବିଧାନିକ ପରିଷଦ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଡକ୍ଟର ମନୋଜ କୁମାର ଶର୍ମାଙ୍କ ନାମ ସୁପାରିଶ କରିଛି। ନ୍ୟାୟିକ ପରିଷଦ ଦ୍ୱାରା ପଠାଯାଇଥିବା 6 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠତା କ୍ରମରେ ଡକ୍ଟର ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ସାମ୍ବିଧାନିକ ପରିଷଦ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରୁଥିଲା। ଏଥର ସାମ୍ବିଧାନିକ ପରିଷଦ ବୈଠକରେ ବରିଷ୍ଠତା କ୍ରମ ବଦଳରେ ମୁଖ୍ୟ ବିଚାରପତି ପାଇଁ ଡକ୍ଟର ଶର୍ମାଙ୍କ ନାମ ସୁପାରିଶ କରାଯାଇଛି। 2015 ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଭାରତର ଖଣିଜ କ୍ଷେତ୍ର 101 ନିଲାମ ହୋଇଥିବା ଖଣିଜ ବ୍ଲକକୁ ସଫଳ ଭାବରେ କାର୍ଯ୍ୟକାରୀ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଖଣିଜ ସମ୍ପଦର ନିଲାମ ଓ ଉତ୍ପାଦନ ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି। କାର୍ଯ୍ୟକ୍ଷମ ବ୍ଲକଗୁଡ଼ିକ ଘରୋଇ ଖଣିଜ ଉତ୍ପାଦନ ବୃଦ୍ଧି କରିବା, ମୁଖ୍ୟ ଶିଳ୍ପ ପାଇଁ କଞ୍ଚାମାଲ ସୁରକ୍ଷା ସୁଦୃଢ଼ କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ବର୍ଷା ଯୋଗୁଁ 19 ଓଭର ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ 19 ଓଭରରେ 3 ୱିକେଟ୍ ହରାଇ 209 ରନ୍ ସ୍କୋର କରିଥିଲା। 213 ରନ୍ DLS ସଂଶୋଧିତ ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭରରେ 6 ୱିକେଟ୍ ବିନିମୟରେ 203 ରନ୍ କରିବାକୁ ସକ୍ଷମ ହୋଇଥିଲା। ମିଚେଲ୍ ମାସ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜିର ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ICMR ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା।

0: ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ 7:25। ମହାବାହୁ ଭଜନ ଆଲବମ୍ର ଭକ୍ତିଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ବସନ୍ତ ପାତ୍ର। ଗୀତ ଓ ସଙ୍ଗୀତ ରହିଛି ଅରବିନ୍ଦ ମୁଦୁଲିଙ୍କର।

ଭକ୍ତିଗୀତ ଶୁଣୁଥିଲେ ବସନ୍ତ ପାତ୍ରଙ୍କ କଣ୍ଠରେ, ଆକାଶବାଣୀ କେନ୍ଦୁଝର। ଏଥର ଶୁଣନ୍ତୁ ଆଦିବାସୀ ଗୀତକ୍ରମରେ ହୋ ଗୀତ, ପରିବେଷଣ କରୁଛନ୍ତି ଗଙ୍ଗାରାମ ମୁଣ୍ଡା, ସୁରେନ ହେମ୍ବ୍ରମ ଏବଂ ସାଥୀ କଳାକାର। କିନ୍ତୁ ତା ପୂର୍ବରୁ କିଛି ବିଜ୍ଞାପନ ବିରତି।

ଆଦିବାସୀ ଗୀତକ୍ରମରେ ଶୁଣୁଥିଲେ ହୋ ଗୀତ, ପରିବେଷଣ କଲେ ଗଙ୍ଗାରାମ ମୁଣ୍ଡା, ସୁରେନ ହେମ୍ବ୍ରମ ଏବଂ ସାଥୀ କଳାକାର। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 8ଟା ହେବାକୁ ଯାଉଛି। ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆଜି 2026 ମସିହା ମେ ମାସ 8 ତାରିଖ। ଶ୍ରୋତା ବନ୍ଧୁ, ସବୁବେଳେ ସକାଳ ଆରମ୍ଭ ହୁଏ ଏକ ନୂତନ ସୂର୍ଯ୍ୟାଲୋକରୁ, ଗୋଟିଏ ନୂତନ ପ୍ରକାଶରୁ। ତେଣୁ ଯେମିତି ଦିନର ଆରମ୍ଭ ହୁଏ ଠିକ୍ ସେମିତି ଜୀବନର ଆରମ୍ଭ ମଧ୍ୟ ହୋଇଥାଏ। ଆମେ ଦିନର ସମସ୍ତ ପରିଶ୍ରମ ପରେ ଯେତେବେଳେ ରାତିରେ ନିଦ୍ରା ଯାପନ କରନ୍ତି, ପୁନର୍ବାର ସକାଳୁ ଯେତେବେଳେ ଆଖି ଖୋଲନ୍ତି, ସେତେବେଳେ ଆମ ଚତୁଃପାର୍ଶ୍ୱ ଆଲୋକମୟ ଦେଖାଯାଏ। ଆମ ସାମ୍ନାରେ ଗୋଟିଏ ନୂଆ ସମ୍ଭାବନା ଦେଖାଯାଏ, ଆମ ପାଦ ଗୋଟିଏ ନୂଆ ଦିଗ ଆଡ଼କୁ ଗତି କରେ। ଆମେ ସବୁବେଳେ ସତ୍ ଚିନ୍ତା, ସତ୍ ଚେତନା, ସତ୍ ମାର୍ଗରେ ଗତି କରିବା ପାଇଁ ଆମ ମାନସିକତାକୁ ସେମିତି ସୁଦୃଢ଼ କରିବାକୁ ପଡ଼େ। ତେଣୁ ପ୍ରତିଟି ଦିନର ଆରମ୍ଭ ସେମିତି ହେବା ଦରକାର, ଯେଉଁଥିରେ ଅନ୍ୟମାନଙ୍କ ପାଇଁ କିଛି ଉଦାହରଣ ହେବ, ଅନ୍ୟମାନଙ୍କ ପାଇଁ କିଛି ପ୍ରେରଣା ହେବ, ଉତ୍ସାହ ଯୋଗେଇ ଏବଂ ନିଜ ପାଇଁ ଠିକ୍ ମାର୍ଗଟିଏ ହେବ, ତେବେ ଜୀବନ ଶୃଙ୍ଖଳିତ, ମାର୍ଜିତ ଏବଂ ସୁରକ୍ଷିତ ହେବ। ତେଣୁ ଆମେ ଜୀବନକୁ ଆରମ୍ଭ କରିବା ପାଇଁ ହେଲେ, ଜୀବନର ଚର୍ଯ୍ୟା ଆରମ୍ଭ ପ୍ରତିଦିନର ଜୀବନଚର୍ଯ୍ୟା ଆରମ୍ଭ କରିବାକୁ ହେଲେ ଆମେ ସର୍ବଦା ସତ୍ ମାର୍ଗରେ, ସତ୍ ଚିନ୍ତାରେ ଗତି କରିବାକୁ ପଡ଼ିବ। ଅନ୍ୟମାନଙ୍କ ପାଇଁ ଏକ ନିଜର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ, ସ୍ୱତନ୍ତ୍ରତା ଛାପ ରଖିବା ପାଇଁ ଆମେ ମଣିଷକୁ ମଣିଷ ଭଳି ଦେଖିବା, ମଣିଷକୁ ଭଲ ପାଇବା, ଅନ୍ୟର ସୁଖରେ ଦୁଃଖରେ ଭଲରେ ମନ୍ଦରେ ଯଦି ଆମେ ସହଭାଗୀ ହୋଇପାରନ୍ତି, ଯଦି ଆମେ ନିଜକୁ ସାମିଲ କରନ୍ତି, ତେବେ ନିଶ୍ଚିତ ରୂପେ ଆମ ମଣିଷ ଜୀବନ ସାର୍ଥକ ହେବ। ତେଣୁ ସକାଳର ଆରମ୍ଭ ଯେମିତି ଫୁଲର ହସରୁ ଆରମ୍ଭ ହୁଏ, ଠିକ୍ ସେମିତି ଆମର ସକାଳର ଆରମ୍ଭ, ଆମ ଜୀବନର ଆରମ୍ଭ ସେମିତି ହସରୁ ହେବା କଥା। ଆମେ ପ୍ରତି ମୁହୂର୍ତ୍ତରେ ଅନ୍ୟକୁ ଦେଖିଲେ ମିଠା କଥା କହି ହସି ହସି ଅଭିବାଦନ ଜଣାଇବା ଆବଶ୍ୟକ, ଯାହାଫଳରେ ଆମମାନଙ୍କ ଭିତରେ ଭାଇଚାରା ଗଢ଼ି ଉଠିବ ଏବଂ ଏ ସମାଜ ଏକ ସୁନ୍ଦର ମଧୁର ସମାଜଟିଏ ହୋଇପାରିବ। ସେଥିପାଇଁ ଆମମାନଙ୍କୁ ଏବଂ ଏଇ ଯୁବପିଢ଼ିମାନଙ୍କୁ ଆଗକୁ ଆସିବାକୁ ପଡ଼ିବ। ସମସ୍ତେ ନିଜ ଭିତରେ ସେହିଭଳି ଏକ ଭାବନା, ସେହିଭଳି ଏକ ଚିନ୍ତାକୁ ଉଦ୍ରେକ କରିବାକୁ ପଡ଼ିବ। ସମସ୍ତଙ୍କୁ ଆପଣାର ମଣିବା, ସମସ୍ତଙ୍କୁ ନିଜର ମଣିବା, ସାରା ବିଶ୍ୱକୁ ଯେତେବେଳେ ଆମେ ଆପଣାର ମଣିବା, ସେତେବେଳେ ସବୁକିଛି ଆମକୁ ନିଜର ନିଜର ଲାଗିବ। ତେଣୁ ଆଜିର ଅନୁଚିନ୍ତା ବସୁଧୈବ କୁଟୁମ୍ବକମ୍, ଏହି କଥାକୁ ଆମେ ମନେ ରଖିବା ଏବଂ ସମସ୍ତଙ୍କୁ ଆପଣାର ମନେ କରିବା।

ଆଜିର ଦିନରେ କିଛି ବିଶିଷ୍ଟ ଭାରତୀୟ ବ୍ୟକ୍ତିବିଶେଷ ଜନ୍ମଲାଭ କରିଥିଲେ। ସେହି ଅନୁକ୍ରମରେ ଚିନ୍ମୟାନନ୍ଦ ସରସ୍ୱତୀ ଅନ୍ୟତମ। 1916 ମେ 8 ତାରିଖ ଦିନ ଚିନ୍ମୟାନନ୍ଦ ସରସ୍ୱତୀ କେରଳଠାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ବିଶିଷ୍ଟ

ଆଧ୍ୟାତ୍ମିକ ଗୁରୁ ଏବଂ ଲୋକମାନଙ୍କୁ ସତ୍ମାର୍ଗରେ ସତ୍ ବାଟରେ ଗତି କରି କିପରି ଭାବରେ ଭଗବାନଙ୍କ ଉପଲବ୍ଧି କରିହେବ, ଭଗବାନଙ୍କୁ ପାଇହେବ, ସେହିଭଳି ଏକ ମାର୍ଗ ଦର୍ଶାଇଥିଲେ ଏବଂ ଲୋକମାନଙ୍କ ଭିତରେ ଆଧ୍ୟାତ୍ମିକ ଚେତନା, ଭଗବତ ଚେତନା ମାଧ୍ୟମରେ ସତ୍ ଚିନ୍ତା ସତ୍ ଭାବକୁ ଉଦ୍ରେକ କରି ସମସ୍ତଙ୍କ ପ୍ରତି ଭଲ ପାଇବା ଏବଂ ଅନ୍ୟମାନଙ୍କ ପାଇଁ ବଞ୍ଚିବା ଭଳି ଏକ ସତ୍ ଭାବନା ଭିତରେ କିପରି ଭାବରେ ମଣିଷ ବଞ୍ଚି ରହିବ ସେଥିପାଇଁ ସେ ଲୋକମାନଙ୍କୁ ପ୍ରବର୍ତ୍ତାଉଥିଲେ। ସେ ଜଣେ ହିନ୍ଦୁ ଧର୍ମଗୁରୁ ଏବଂ ଲୋକମାନଙ୍କୁ ସେ ହିନ୍ଦୁ ଧର୍ମର ବିଭିନ୍ନ ବେଦ ଉପନିଷଦ ବିଷୟରେ ବିଭିନ୍ନ ପ୍ରକାର ଆଲୋଚନା କରି ଲୋକମାନଙ୍କୁ ସଚେତନ କରାଉଥିଲେ। ଏଥିସହିତ ସେ ଚିନ୍ମୟ ମିଶନ ନାମକ ଏକ ମିଶନ ମଧ୍ୟ ଗଠନ କରିଥିଲେ, ଯାହାଦ୍ୱାରା ସାରା ବିଶ୍ୱରେ ଲୋକମାନଙ୍କ ଭିତରେ ବେଦ ଉପନିଷେଦ ଏବଂ ବିଭିନ୍ନ ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ କିପରି ଭାବରେ ଲୋକମାନେ ଗ୍ରହଣ କରିବେ ଏବଂ ଲୋକମାନଙ୍କ ଭିତରେ ଭଲ ପାଇବା ଏବଂ ଲୋକମାନେ କିପରି ଭାବରେ ଆଧ୍ୟାତ୍ମିକ ଭାବଦ୍ୱାରା ଉଦ୍ବୁଦ୍ଧ ହେବେ ସେଥିପ୍ରତି ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ତେଣୁ ସେହିଭଳି ଜଣେ ମହାନ ବ୍ୟକ୍ତିଙ୍କ ଆଜି ଜନ୍ମବାର୍ଷିକୀରେ ତାଙ୍କ ପାଇଁ ଯଦି ଆମେ ନିଜକୁ ବା ନିଜର କୁପ୍ରବୃତ୍ତିକୁ ପରିବର୍ତ୍ତନ କରି ଏକ ସୁନ୍ଦର ବାତାବରଣଟିଏ ତିଆରି କରିପାରିବା, ନିଶ୍ଚିତ ରୂପେ ତାଙ୍କ ପାଇଁ ବିଶେଷ ଶ୍ରଦ୍ଧାଞ୍ଜଳି।

ସେହିଭଳି ଜଣେ ଭାରତୀୟ ବିଶିଷ୍ଟ ହୃଦ୍ରୋଗୀ ସର୍ଜନ ଡକ୍ଟର ଦେବୀ ସେଠୀ 1953 ମସିହା ମେ 8 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ କର୍ଣ୍ଣାଟକର ମାଙ୍ଗାଲୋରଠାରେ। ସେ ଜଣେ ବିଶିଷ୍ଟ ସର୍ଜନ ଏବଂ ତାଙ୍କର ଜୀବନକାଳ ଭିତରେ ସେ ଅନେକ ଗୁଡ଼ିଏ କାର୍ଡିଆକ୍ ସର୍ଜନ କରି ଲୋକମାନଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି। ଏଥିସହିତ ସେ ନାରାୟଣ ହେଲ୍ଥ ଭଳି 11 ମେଡିକାଲ ସହିତ ନିଜକୁ ସଂଯୋଗ କରିଛନ୍ତି। ସେ ଜୀବନକାଳ ମଧ୍ୟରେ 15,000 ଅଧିକ ହୃଦ୍ରୋଗ ଅସ୍ତ୍ରୋପଚାର କରିଛନ୍ତି ଏବଂ ସଫଳ ମଧ୍ୟ ହୋଇଛନ୍ତି। ତାଙ୍କୁ 2004 ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଛି ଏବଂ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ଜୀବନବ୍ୟାପୀ ସେବା ପାଇଁ ତାଙ୍କୁ 2012 ମସିହାରେ ପଦ୍ମଭୂଷଣ ଉପାଧିରେ ମଧ୍ୟ ଭୂଷିତ କରାଯାଇଛି, ଯାହାକି ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନରେ ସେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଆଜି ତାଙ୍କର ଜନ୍ମଦିନ, ତାଙ୍କୁ ଏହି ଅବସରରେ ଶୁଭେଚ୍ଛା ଅଭିନନ୍ଦନ। ସେହିପରି ଭାରତୀୟ ସାହିତ୍ୟିକ ଧ୍ରୁବ ଭଟ୍ 1947 ମସିହା ମେ 8 ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ବିଶିଷ୍ଟ ସାହିତ୍ୟିକ ଏବଂ ଜଣେ କବି ମଧ୍ୟ। ସେ ଗୁଜରାଟୀ ଭାଷାରେ ଅନେକ ଗୁଡ଼ିଏ ଉପନ୍ୟାସ ଏବଂ କବିତା ରଚନା କରିଛନ୍ତି, ଯାହାକି ଲୋକମାନଙ୍କ ପାଖରେ ସାରା ବିଶ୍ୱରେ ଆଦୃତି ଲାଭ କରିଛି। ତେଣୁ ସେହିଭଳି ଜଣେ ବିଶିଷ୍ଟ ସାହିତ୍ୟିକଙ୍କର ଆଜି ଜନ୍ମଦିନ। ଏହି ଅବସରରେ ତାଙ୍କୁ ଆକାଶବାଣୀ କେନ୍ଦୁଝରର ନମସ୍କାର କେନ୍ଦୁଝର ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ। ଭାରତୀୟ ହକି ତାରକା ପିଆର୍ ସ୍ରିଜେସ 1986 ମସିହା ମେ 8 ତାରିଖ ଦିନ ଏର୍ଣ୍ଣାକୁଲମ୍ ଡିଷ୍ଟ୍ରିକ୍ଟ କେରଳରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ବୃତ୍ତିରେ ହକି ଖେଳାଳି ଏବଂ ଜୀବନକାଳ ମଧ୍ୟରେ ସେ ଅନେକ ଗୁଡ଼ିଏ ହକି ଖେଳି ରାଜ୍ୟ ପାଇଁ ଏବଂ ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି। ସେ ଭାରତୀୟ ହକି ଟିମ୍ରେ ଗୋଲକିପର ଭାବରେ ନିଜର ପ୍ରତିଭାକୁ ସମସ୍ତଙ୍କ ସମ୍ମୁଖରେ ରଖିଛନ୍ତି ଏବଂ ସୁନ୍ଦର ଭାବରେ ଖେଳ ପ୍ରଦର୍ଶନ କରି ଲୋକମାନଙ୍କ ମଧ୍ୟରେ ପ୍ରୀତିଭାଜନ ହୋଇପାରିଥିଲେ। ତେଣୁ ତାଙ୍କର ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ।

0: ଶ୍ରୋତାବନ୍ଧୁ, ଆମେ ଧୀରେ ଧୀରେ ଶୁଣିବାକୁ ପାଉଛନ୍ତି ବା ଖବରକାଗଜରୁ ପଢ଼ି ଜାଣୁଛନ୍ତି ଯେ ମ୍ୟାଲେରିଆର ପ୍ରାଦୁର୍ଭାବ ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି। କାହିଁକି ନା ଆମେ ସେ ଯେଉଁ ଯତ୍ନ କରୁଥିଲେ ମ୍ୟାଲେରିଆ ପାଇଁ, ସେ ଯତ୍ନ ବୋଧେ ଆମ ଟିକେ ଢିଲା ମାରିଲେଣି। କାହିଁକି ନା କିଛି ବର୍ଷ ହେବ ଆଉ ମ୍ୟାଲେରିଆ ଦେଖାଯାଉନଥିଲା, ଯେହେତୁ ଦେଖାଯାଉନଥିଲା ଟିକେ ଢିଲା ମାରିଦେଇଥିଲେ। ତେଣୁ ଆଉ ଥରେ ମ୍ୟାଲେରିଆ କେନ୍ଦୁଝର ଜିଲ୍ଲାରେ ବ୍ୟାପିବାକୁ ଲାଗିଲାଣି। ତେଣୁ ଏଇ ମ୍ୟାଲେରିଆରୁ କିପରି ଭାବେ ଆମେ ମୁକ୍ତି ପାଇପାରିବା ଏବଂ ମ୍ୟାଲେରିଆରୁ ସଚେତନ ହୋଇପାରିବା, ସେଥିପାଇଁ ଆଜିର କାର୍ଯ୍ୟକ୍ରମରେ ଗୋଟିଏ ଆଲୋଚନା ଅଛି। ଆଲୋଚନା କରୁଛନ୍ତି ପୁରୁଷ ସ୍ୱାସ୍ଥ୍ୟକର୍ମୀ ଜଗବନ୍ଧୁ ପାତ୍ର, ଚାଲନ୍ତୁ ଶୁଣିବା।
1: ମ୍ୟାଲେରିଆ ଗୋଟେ ଜ୍ୱର, ଆମର ବହୁତ ପ୍ରକାର ମଶା ଅଛନ୍ତି। ଦେଖିବାକୁ ଗଲେ ଆମ ଓଡ଼ିଶାରେ ଯେଉଁ ପ୍ରକାର ମଶା ସବୁ ଅଛନ୍ତି, ସେଥିମଧ୍ୟରୁ ଏଇ ଯେଉଁ ପରଜୀବୀଟାକୁ ବହନ କରେ ଯେଉଁ ମଶାଟି, ସେ ମଶାଟା ହେଉଛି ମାଇ ଆନୋଫିଲିସ୍ ମଶା। ମାଇ ଆନୋଫିଲିସ୍ ମଶାଟି ସଦାସର୍ବଦା କାମୁଡ଼େ ନାହିଁ, ଇଏ ହେଉଛି ପ୍ରାୟତଃ ସନ୍ଧ୍ୟା ହୋଇଗଲେ ରାତି ହୋଇଗଲେ ଇଏ କାମୁଡ଼େ। ତେଣୁ ଆମେ ସଚେତନତା ହେବାକୁ ହେଲେ, ଯଦି ଆମକୁ ଏଇ ରୋଗଠାରୁ ଦୂରେଇ ରହିବାକୁ ପଡ଼ିବ, ତେବେ ନିଶ୍ଚିତ ଭାବରେ ଆମକୁ କେତେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, ତାହେଲେ ଯାଇକି ଆମେ ଏଇ ଯେଉଁ ମ୍ୟାଲେରିଆ ରୂପକ ମାରାତ୍ମକ ରୋଗଠାରୁ ଆମେ ନିଜକୁ ଦୂରେଇ ପାରିବା ସହିତ ଆମ ପରିବାରକୁ ସୁରକ୍ଷିତ ରଖିପାରିବା। ଯେ ସବୁ ମଶା ଆମକୁ କାମୁଡ଼ି ଦେଲେ ଯେ ମ୍ୟାଲେରିଆ ହେଇଯିବ ସେଟା ନୁହଁ। ଯଦି ଯେଉଁ ବ୍ୟକ୍ତିଙ୍କୁ ମାଇ ଆନୋଫିଲିସ୍ ମଶା କାମୁଡ଼ିଲା, ମଣିଷ ଦେହରେ ଏଇ ଯେଉଁ ପରଜୀବୀଟା ଥିବ, ଯାହା ପ୍ଲାଜ୍ମୋଡିୟମ୍ ଯେଉଁ ଥିବ, ସେହି ଯେଉଁ ପରଜୀବୀ ଯେତେବେଳେ ଜୀବ ହେଉଛି, ତା ସେ ରକ୍ତ ଶୋଷିଲା ବେଳକୁ ଶୁଣ୍ଡ ଦ୍ୱାରା ସେଥିରେ କିଛି ପରଜୀବୀ ପଳେଇଯାଆନ୍ତି। ପଳେଇଗଲା ପରେ କ'ଣ ହୁଏ ନା, ମଶା ଦେହରେ ଗୋଟେ ପ୍ରୋସେସ୍ ତିଆରି ହୁଏ, ସେଠି ବି ମଧ୍ୟ ଗୋଟେ ସାଇକେଲ ତିଆରି ହୁଏ, ଯେଉଁଟାକି 14 ଦିନ ଭିତରେ ସେ ସାଇକେଲଟା ପରିପୂର୍ଣ୍ଣ ହେଇଯାଏ। ସେ 14 ଦିନ ଭିତରେ ଏଇ ଯେଉଁ ମଶାଟି ପୁଣି ଯାଇକି, ଶୁଣ୍ଢ ତ ଗୋଟେ ନା, ଆପଣଙ୍କର ଶୁଣ୍ଢ ଯେଉଁ ଫୋଡ଼ିଲା ସିଏ ତ ଗୋଟେ, ତ ସେଇ ଶୁଣ୍ଢରେ ପୁଣି ଆଉ ଗୋଟେ ଲୋକକୁ, ସୁସ୍ଥ ଲୋକକୁ ସେ ଫୋଡ଼ିଲା। ସେ ସୁସ୍ଥ ଲୋକକୁ ଫୋଡ଼ିବା ଭିତରେ ସେଇଥିରେ ଯେଉଁ ପରଜୀବୀ ସଂକ୍ରମିତ ରକ୍ତ ଆସିଛି, ସେଥିରେ ସେ ସୁସ୍ଥ ଲୋକକୁ ଦେହକୁ ଗଲା। ସୁସ୍ଥ ଲୋକ ଦେହକୁ ଯିବା ପରେ 10ରୁ 14 ଦିନ ଭିତରେ ସିଏ ଆମର ମ୍ୟାଲେରିଆରେ ଆକ୍ରାନ୍ତ। ଯଦି ସଂକ୍ରମିତ ବ୍ୟକ୍ତିକୁ ସିଏ ରକ୍ତ ଶୋଷଣ କରିକି ଆଣିଥିବ, ତାହେଲେ ସେ ମଶାଟି ସଂକ୍ରମିତ ହେଇଥିବ, ତାହେଲେ ସେ ସୁସ୍ଥ ଲୋକକୁ କାମୁଡ଼ିଲେ ହବ। ଆଉ କିଛି ଲୋକଙ୍କର ଧାରଣା, ସାଧାରଣତଃ ଗାଁ ଗହଳିରେ ଲୋକମାନଙ୍କର ଧାରଣା ଥାଏ ଯେ ପାଣି ପିଇଦେଲେ ଆମର ମ୍ୟାଲେରିଆ ହେଇଯାଏ, ସେଟା ସେମିତି ହୁଏନି। ପାଣି ଦ୍ୱାରା କୌଣସି ମ୍ୟାଲେରିଆ ରୋଗ ବ୍ୟାପେ ନାହିଁ। ସେ ଯେଉଁ ମାଇ ଆନୋଫିଲିସ୍ ମଶାଟି ଆପଣଙ୍କର ତୀର ଆଉ ପୁରା ସ୍ୱଚ୍ଛ ସଫା ପାଣିରେ ସେ ଅଣ୍ଡା ଦିଏ, ସେଇ ଅଣ୍ଡାଟା ଆପଣଙ୍କର ଆମକୁ ସେଇଠି ତା ବଂଶବୃଦ୍ଧିକୁ ମାରିବାର ଅଛି। ସେଇଠୁ 7ରୁ 10 ଦିନ ଭିତରେ ସେଇଠୁ ଗୋଟେ ପ୍ରକ୍ରିୟା ତିଆରି ହୁଏ ସେ ପାଣି ଭିତରେ। ତେଣୁ ସେ ପୂର୍ଣ୍ଣାଙ୍ଗ ମଶାରେ ପରିଣତ ହେବା ପାଇଁ ଆପଣଙ୍କର ସେଇଠି 7 ଦିନରେ ଗୋଟେ ପ୍ରକ୍ରିୟା ଚାଲେ। ସେଇଥିପାଇଁ କୁହାହୁଏ ଯେ ଆମେ ଯଦି ଘରର ପରିବେଶ ଯେଉଁଠି 7 ଦିନରୁ ଅଧିକ ପାଣି ଜମିବାକୁ ଦେବା ନାହିଁ। ସାଧାରଣତଃ ଗାଁର ଲୋକମାନେ କେଉଁ ଜାଗାକୁ କୁଣିଆ ଯାଇଥିବେ କି ବନ୍ଧୁ ଘରକୁ ଯାଇଥିବେ, ଆସିକି ସେମାନେ କହନ୍ତି ଯେ ହେଉଛି ମୋତେ ମ୍ୟାଲେରିଆ ହେଇଗଲା, ସେଠି ଗାଧୋଇ ପଡ଼ିଲି, ସେ ପାଣି ପିଇଲି, ଇଏ କଲି। ଆପଣଙ୍କୁ ମୁଁ ଆଉ ଥରେ ବି କହିବାକୁ ଚାହେଁ ଏଥିରେ ଯେ କୌଣସି ଜାଗାରେ ପାଣି ପିଇଦେଲେ କି ପାଣିରେ ଗାଧୋଇ ପଡ଼ିଲେ କେବେ ବି ମ୍ୟାଲେରିଆ ହୁଏ ନାହିଁ। ମୁଁ କହୁଛି ବାରମ୍ବାର ଯେ ଗୋଟିଏ ଜିନିଷ ଗୋଟିଏ ପରଜୀବୀ ଜ୍ୱର ଏହା ହେଇଥାଏ, ଆଉ ଏହା କେବଳ ସଂକ୍ରମିତ ଲୋକକୁ ଯେଉଁ ମାଇ ଆନୋଫିଲିସ୍ ମଶା କାମୁଡ଼େ, ଯାଇକି ସୁସ୍ଥ ଲୋକକୁ ସିଏ କାମୁଡ଼ିଲେ ଯାଇକି ହୁଏ। ଯଦି ବି ଆମେ ଯେଉଁ ଜାଗାକୁ ଯାଉଛନ୍ତି, ବନ୍ଧୁବାନ୍ଧବ ଯାଉଛନ୍ତି, ସେଥିରେ କ'ଣ କରିବା, ଆମେ ମଶାରି ଟାଙ୍ଗିକି ଶୋଇବା। ନଚେତ୍ ମଶା ଘୋଡ଼େଇବା ପାଇଁ ଯେ ଏବେ ତ ମାର୍କେଟରେ ବିଭିନ୍ନ ପ୍ରକାର ମଶା ଘୋଡ଼ିବା ଧୂପ ତେଲ ବିଭିନ୍ନ ପ୍ରକାର ବାହାରିଲାଣି, ତାକୁ ବି ୟୁଜ୍ କରିପାରିବା। ଯଦି ସମ୍ଭବ ନୁହେଁ, ଟ୍ରାଡିସନାଲରେ ଯେଉଁଟା ଚାଲୁଥିଲା ଆମର ଅତୀତରେ, ତାକୁ ଆମେ ବ୍ୟବହାର କରିପାରିବା। ଯେମିତିକି ଲିମ୍ବ ପତ୍ର ଧୂଆଁ, ଲିମ୍ବ ତେଲ, କରଞ୍ଜ ତେଲ, ଆଉ ଗୋବର ଘଷିର ଧୂଆଁ, ଆଉ ଝୁଣା ଧୂଆଁ, ଏସବୁ ଜିନିଷକୁ ଦେଇପାରିବେ। ଆଉ ଗୋଟେ ସବୁଠୁ ବଡ଼ ଜିନିଷ, ଆଜିକାଲି ଆମ ଗାଁ ଗହଳିରେ ସମସ୍ତଙ୍କ ଘରୁ ତୁଳସୀ ଚଉରା ରଖିଗଲାଣି ଧୀରେ ଧୀରେ। ଆଗରୁ ସବୁ କ'ଣ, ମୁନି ଋଷିମାନେ ଦେଖନ୍ତୁ, ସେମାନେ ମ୍ୟାଲେରିଆ ନଥିଲା, ବଣ ଜଙ୍ଗଲରେ ରହୁଥିଲେ, ନା ମଶାରୀ ଥିଲା ନା କ'ଣ ଥିଲା, କିଛି ନଥିଲା, କିନ୍ତୁ ସେମାନଙ୍କୁ ତ ମ୍ୟାଲେରିଆ ହେଉନଥିଲା। କାହିଁକି ନା ସେମାନେ ତାଙ୍କ ଆଶ୍ରମ ଚତୁଃପାର୍ଶ୍ୱରେ ତୁଳସୀ ଗଛର ବଗିଚା କରିଥିଲେ।

ଯାହାଫଳରେ କି ମଶାଙ୍କର ପ୍ରାଦୁର୍ଭାବ ରହେନି ଆଉ ସେଥିରେ ହୁଏନି। ଏବେ ବର୍ତ୍ତମାନ ପାଇଁ ମ୍ୟାଲେରିଆର ସମୟ, ଏହା ପରେ ପରେ ଆସିଯିବ ବର୍ଷା ଦିନ ପଳି ଆସିବ, ସେଥିରେ ଡେଙ୍ଗୁ ଆସିବ, ଜଣ୍ଡିସ ଆସିବ, ବିଭିନ୍ନ ପ୍ରକାର ରୋଗ ତାପରକୁ ପର ସବୁ ସିଜିନାରୀ ଲାଗିଯିବ। କିନ୍ତୁ ବିଶେଷ କରି ଆମେ ଯଦି ମ୍ୟାଲେରିଆକୁ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ ଆମକୁ ସବୁ ଖାଲଖମା ପୋତିବାକୁ ପଡ଼ିବ, ଘର ଚତୁର୍ପାର୍ଶ୍ୱ ସଫା ସୁତୁରା ରଖିବାକୁ ପଡ଼ିବ। ଏବେ ଆମର ଜାଣିଥିବେ ସବୁ ଦିଆ ହେଇଥିବ ଦୀର୍ଘସ୍ଥାୟୀ ଔଷଧ ଗୁଡ଼ା ଅନୁସାରେ, LLIN ବୋଲି କୁହାଯାଉଛି ତାକୁ, ଲଙ୍ଗ୍ ଲାଷ୍ଟିଂ ଇନ୍ସେକ୍ଟିସାଇଡ୍ ନେଟ୍ ବୋଲି କୁହାଯାଉଛି। ତ ସେଇ ଯେଉଁ ମଶାରୀ ଗୁଡ଼ିକ କେମିତି ଆମ ଗାଁରେ ସମସ୍ତ ଲୋକ ବ୍ୟବହାର କରିବେ ଘରେ, ତାକୁ ଆମେ ଯତ୍ନବାନ ହେବା, ସେଥିପ୍ରତି ଆମେ ସଚେତନ ହେବା, ଗାଁ କଲ୍ୟାଣ ସମିତି ମାଧ୍ୟମରେ ସଚେତନ କରାଇବା, SHG ଗ୍ରୁପ ମାଧ୍ୟମରେ ସଚେତନ କରାଇବା। ତେଣୁ ମ୍ୟାଲେରିଆ ରୋଗଠାରୁ ଆମକୁ ଦୂରେଇ ରହିବାକୁ ହେଲେ ଆମକୁ ଅନେକ ସଚେତନତା ଅବଲମ୍ବନ କରିବାକୁ ପଡ଼ିବ, ନିଜେ କରିବା ସହିତ ଆମର ପଡ଼ୋଶୀ ଗାଁର ଲୋକମାନଙ୍କୁ ମଧ୍ୟ ସେଥିରେ ସାମିଲ କରିବାକୁ ପଡ଼ିବ। ଯେମିତିକି ଘରର ପରିବେଶ ଚତୁର୍ପାର୍ଶ୍ୱକୁ ସଫା ସୁତୁରା ରଖିବା, ଖାଲଖମା ପୋତିଦେବା, ଲଟା ଝଟା ସବୁ କାଟି ସଫା କରିବା, ସନ୍ଧ୍ୟାବେଳେ ତ ଶୋଇଲା ବେଳକୁ ମଶାରୀ ଟାଙ୍ଗିକି ଶୋଇବା। ଏହା ବ୍ୟତୀତ ସରକାରଙ୍କର ଯେଉଁ ସିଞ୍ଚନ କାର୍ଯ୍ୟକ୍ରମ ହେଉଛି ବର୍ଷକୁ 2 ଥର, ସେହି ସିଞ୍ଚନ କାର୍ଯ୍ୟକ୍ରମରେ ଆମେ ସମସ୍ତେ ସାମିଲ ହେବା, ଅର୍ଥାତ୍ ଆମ ଘରଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଏହି ଔଷଧ କୀଟନାଶକ ସିଞ୍ଚନ କରାଇଦେବା। ଗୋଟେ ମଶା ସାଧାରଣତଃ ଯେଉଁ ବ୍ଲଡ଼ଟି ନେଲା ପରେ ସେ ଦେଖିବ ଟିକେ ଓଜନ ହେଇଯାଏ, ଆମେ ସାଧାରଣତଃ ଯେମିତି ଖାଇଦେଲେ ଟିକେ ଓଜନ ହେଇଯାଏ, ସେମାନେ ସେମିତି ମଧ୍ୟ ରକ୍ତ ଶୋଷି ନେଲା ପରେ ତାଙ୍କ ଶରୀରଟା ଓଜନ ହେଇଯାଏ। ଓଜନ ହେଇଯାଏ ଯେତେବେଳେ ସେମାନେ କ'ଣ କରନ୍ତି, କିଛି ଗୋଟିଏ ଜାଗାରେ, ଯେଉଁ ଜାଗାରେ କେହି ଦେଖିପାରିବେନି, ଅନ୍ଧାରିଆ ଜାଗା, ସେଇଭଳିଆ ଜାଗାରେ ସେ ରହିକି ଟିକେ ବିଶ୍ରାମ ନିଏ। ଆଉ ସେ ବିଶ୍ରାମ ନେଲା ପରେ ସେ କ'ଣ କରେ ନା, 2-3 କିଲୋମିଟର ପର୍ଯ୍ୟନ୍ତ ସିଏ କନଷ୍ଟାଣ୍ଟଲି ଉଡ଼ିକି ପଳେଇ ଯାଇପାରେ। ତେଣୁ ସେଇ ଯେଉଁ ବସିବା ସମୟଟା ଯେଉଁ ରହୁଛି ବ୍ଲଡ଼ ନେଲା ପରେ ମଣିଷଠାରୁ, ସେଇ ବସିବା ସମୟ ଭିତରେ ଆମେ କ'ଣ କରିବା, ଯଦି ଆମେ କୀଟନାଶକଟା ସିଞ୍ଚନ କରିଦେଇଥିବା, ଯେମିତିକି ଖଟ ତଳ, କବାଟ ପଛପଟ, ଝରକା ପଛପଟ, କାନ୍ଥର ଉପରେ ଯେଉଁ ଲାଗିଛି ରୁଅ, ଯେଉଁ ଜାଗା ଘରର କଣ, ଯେଉଁ ଜାଗାକୁ ଯେଉଁଠିକି ଯାଇ ହୁଏନି, ଯେଉଁଠିକି ଝାଡ଼ୁ ଲଗାଯାଏନି, ସେଇଭଳିଆ ଜାଗା ଗୁଡ଼ାକୁ ଯଦି ଆମେ ସିଞ୍ଚନ କରାଇଦେଇଥିବା, ମଶା ଯାଇକି ଯଦି ସେଇ ଜାଗାରେ ସିଏ ବସିଲା ତାହେଲେ ସେଇ ଯେଉଁ କୀଟନାଶକ ସଂସ୍ପର୍ଶରେ ଆସିକି ସିଏ ସେଇଠି ନିଷ୍କ୍ରିୟ ହୋଇକି ସେଇଠି ମରିଯିବ, ଯାହାଫଳରେ ସିଏ ଯାଇକି ଆଉ 80-120 ଅଣ୍ଡାକୁ କ'ଣ କରିପାରିବ, ପୂର୍ଣ୍ଣାଙ୍ଗ ମଶାରେ ପରିଣତ କରାଇପାରିବ ନାହିଁ। ସବୁ ଜ୍ୱର ମ୍ୟାଲେରିଆ ଜ୍ୱର ନୁହଁ, ଯେ ଆମକୁ ବର୍ତ୍ତମାନ ପାଇଁ କୌଣସି ଜ୍ୱର ବି ଆମେ ସନ୍ଦେହ କରିବା କିନ୍ତୁ କହିପାରିବାନି ଏଇଟା ହେଉଛି ମ୍ୟାଲେରିଆ ଜ୍ୱର ବୋଲି। ଦେଖନ୍ତୁ ଡେଙ୍ଗୁ ବି ଅଛି, ଫାଇଲେରିଆ ଜ୍ୱର ବି ଅଛି, ବହୁତ ଗୁଡ଼ାଏ ଜ୍ୱର ଅଛି। ଡେଙ୍ଗୁର ଯେଉଁ ଆମର କ୍ୟୁଲେକ୍ସ ମଶା ରହୁଛି, ଆପଣଙ୍କର ଗୋଟିଏ ଜାଗାରେ 2 ମିଲିମିଟର ପାଣିରେ ବି ସିଏ ଅଣ୍ଡା ଡିମ୍ବ ଦେଇଦେଉଛି। ସେଥିପାଇଁ କ'ଣ ନଡ଼ିଆ ସଢ଼େଇ, ନଡ଼ିଆ ଖୋଳ, ପଇଡ଼ ଖୋଳ, ଟାୟାର, କୁଲର, AC, ସେଥିପାଇଁ ଆମର ଗୋଟେ ବେଳେବେଳେ କ'ଣ କରାହୁଏ, ଏହି ଜାଗା ଗୁଡ଼ାକୁ ଆମେ ମଝିରେ ମଝିରେ ସପ୍ତାହରେ ଥରେ ଦୁଇ ଥର ତାକୁ ଶୁଖେଇବା କଥା, ସଫା ସୁତୁରା କରିବା କଥା। ତାହେଲେ ଯାହାଫଳରେ କି ସେଠି କ'ଣ ହବ, 7 ଦିନ ଲୋକ 7 ଦିନରୁ ଅଧିକ ଯଦି ରହିଗଲା ସେଥିରେ ପାଣି, ତାହେଲେ ସେଠି ଯଦି ବି ଡିମ୍ବଟେ ଦେଇଥିବ ମଶାଟିଏ, ତାହେଲେ ସେ ମିଶାଟା କ'ଣ ପୂର୍ଣ୍ଣାଙ୍ଗ ମଶା ହେଇଯିବ। ତେଣୁ 7 ଦିନରୁ ପୁରିବା ପୂର୍ବରୁ ତାର ଯେଉଁ ପ୍ରକ୍ରିୟାଟାକୁ ଆମକୁ ଭାଙ୍ଗି ଦେବାର ଅଛି, ତାକୁ ବ୍ରେକ୍ ଦେବାର ଅଛି, ତାହେଲେ ଯାଇକି ଆମେ କ'ଣ କରିବେ ନା ସେଇ ଯେଉଁ ମ୍ୟାଲେରିଆ ଠାରୁ ଦୂରେଇ ରହିପାରିବା। ଆମର ସାଧାରଣତଃ ଯେଉଁ ମ୍ୟାଲେରିଆ ଜ୍ୱର ହୁଏ, ଆମର କେତେକ ଲକ୍ଷଣ ଦେଖାଯାଏ, ତାର 3ଟା ଷ୍ଟେଜ୍ ରୁହେ। ଗୋଟେ ହେଉଛି ହଟ୍ ଷ୍ଟେଜ୍, ଆଉ ଗୋଟେ ହେଲା ସ୍ୱେଟିଂ ଷ୍ଟେଜ୍, ଆଉ ଗୋଟେ ହେଲା କୋଲ୍ଡ ଷ୍ଟେଜ୍। ଅର୍ଥାତ୍ ତାପ ଆସିବ 106°F ରୁ ଅଧିକ ଉର୍ଦ୍ଧ ରହିବ, ଦେହ ପୁରା ଖଇ ଫୁଟିଲା ଭଳିଆ କଫ ଆସିକି ଜ୍ୱର ଆସିବ, ମୁଣ୍ଡ ବିନ୍ଧା ହେବ, ଗୋଡ଼ ହାତ ବିନ୍ଧା ହେବ। ଏବେ କ'ଣ ଦେଖା ହେଉଛି ନା ଅଲଗା ସିମ୍ପଟମ୍ସ ବି ଦେଖା ହେଉଛି, ତା ସାଙ୍ଗରେ ଡାଇରିଆ ଝାଡ଼ା ବି ରହୁଛି, ଆଉ ପେଟ ବଥା ବି ରହୁଛି। ଏହିସବୁ ଲକ୍ଷଣ ଗୁଡ଼ିକ ଦେଖିଲା ମାନେ ବାନ୍ତି ବି ହେଉଛି, ମୁଣ୍ଡ ବୁଲାଉଛି, ବାନ୍ତି ବି ହେଉଛି, ଏହିସବୁ ଲକ୍ଷଣ ଦେଖିଲା ମାନେ ତୁରନ୍ତ ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତି ଗାଁର ତୃଣମୂଳ ସ୍ତରରେ ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ଯେମିତିକି ଜଣେ ଆଶା ଦିଦି ପାଖକୁ ଯଦି ଆମେ ଯାଉଛନ୍ତି ଗାଁର, ତାହେଲେ ସେଇଠି ଆମେ ମ୍ୟାଲେରିଆର ଟେଷ୍ଟ ସମ୍ପୂର୍ଣ୍ଣ ବିନା ପଇସାରେ ମାଗଣାରେ ଆମେ କରିଦେଇପାରିକି ତାର କ'ଣ କରିବା, ତା ପ୍ରତିବଦଳରେ ଆମେ ଔଷଧ ବି ଖାଇପାରିବା। ଚିକିତ୍ସା ତ ଅଲଗା ପ୍ରକାରର, କିନ୍ତୁ ଲକ୍ଷଣ ନ ଜାଣିଲେ କ'ଣ ରୋଗ ବୋଲି ନ ଜାଣିଲେ ଆମେ ଖାଇବା ଔଷଧ କ'ଣ। ତେଣୁକରି ଆମେ ତୃଣମୂଳ ସ୍ତରରେ ଆପଣମାନେ ସମସ୍ତଙ୍କୁ ମୁଁ ଏଠି କହିବାକୁ ଚାହେଁ, ଆପଣମାନେ ପ୍ରଥମେ ଯଦି ବି ଆପଣଙ୍କର ଗୋଳା ବିନ୍ଧା ହେଲା, ମୁଣ୍ଡ ବିନ୍ଧିଲା, ଥଣ୍ଡା ଟିକେ ଲାଗିଲା, କଫ ଆସିକି ଜ୍ୱର ଟିକେ ଆସୁଛି, ଝାଡ଼ା 2-3 ଥର ହେଇଗଲାଣି, ତେଣୁ ଆପଣ ତୁରନ୍ତ ଯାଇକି ଗାଁରେ ଥିବା ଆଶା ଦିଦି ପାଖରେ ରକ୍ତ ପରୀକ୍ଷାଟା କରାଇ ନିଅନ୍ତୁ। ଆଗେ ସୁନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ଦେହରେ ମ୍ୟାଲେରିଆ ଜ୍ୱର ଅଛି କି ନାହିଁ, ଯଦି ଅଛି ତାହେଲେ ତୁରନ୍ତ ଔଷଧ ତାଙ୍କ ପାଖରେ ବି ଉପଲବ୍ଧ ଅଛି, ଔଷଧ ଖାଇ ରୋଗଠାରୁ ଦୂରେଇ ରହିପାରିବା। କାରଣ ଏଇଟା ଆମର ବର୍ତ୍ତମାନର କଥା ନୁହେଁ, ଏଇଟା ତାଙ୍କର
ଆଗରୁ ସେଇ ପ୍ରଥାଟା ଚଳି ଆସିଛି, ତେଣୁ ଆମେ ଚାହିଁଲେ ରାସ୍ତିଆଗି ତାକୁ ବାରଣ କରିଦେଇ ପାରିବା ନାହିଁ, ତାଙ୍କୁ ଆମକୁ ଟ୍ରାକକୁ ଆଣିବାକୁ ପଡିବ, ଧୀରେ ଧୀରେ ସେମାନଙ୍କୁ ବୁଝେଇବାକୁ ପଡିବ, ସେଥିରେ ସେମାନେ ସାମିଲ ହେଲେ ଜାଣିଲେ ଯାଇପାରିବେ। ଯେମିତି ଆପଣଙ୍କର କହୁଥିଲି ଯୋଉ ତିନିଟା ଷ୍ଟେଜ କଥା କହୁଥିଲି, ହଟ୍ ଷ୍ଟେଜ ଗୋଟେ, ଏଇ ସୁଟିଂ ଷ୍ଟେଜ ଗୋଟେ, କୋଲ୍ଡ ଷ୍ଟେଜ ଗୋଟେ। ହଟ୍ ଷ୍ଟେଜ ମାନେ ଦେହର ତାପ ରହିବ, ଯୋଉରେ ତାପମାତ୍ରା, ତାପରେ କଣ ହେବ ଆପଣଙ୍କର ଝାଳ ବାହାରିଯିବ, ତାପରେ ଆପଣଙ୍କର ଦେହ ଥଣ୍ଡା ପଡ଼ିଯିବ।

0: ତାକୁ ତୁରନ୍ତ ଚିକିତ୍ସା କରିବା ଦରକାର, କାହିଁକି ପରୀକ୍ଷା କରିକି, କାହିଁକି ନା ସେଇ ଯେଉଁ ଜ୍ୱରଟି ଯଦି ଆମ ଦେହରେ ରହିଲା ସେ ଧୀରେ ଧୀରେ ଧୀରେ ଧୀରେ ମସ୍ତିଷ୍କକୁ ଆକ୍ରମଣ କରିବ, ତେଣୁ ସେଟା ମସ୍ତିଷ୍କ ଜ୍ୱର ଯେଉଁଟା କୁହନ୍ତି ସେ ମସ୍ତିଷ୍କକୁ ଯାଏ। ମ୍ୟାଲେରିଆ ଯଦି ମସ୍ତିଷ୍କକୁ ଯାଉଛି ତାହେଲେ ସିଏ ବହୁତ ଜଟିଳତା ଆଡ଼କୁ ନିଏ ଆଉ ଲୋକକୁ ମୃତ୍ୟୁମୁଖକୁ ଟାଣି ନିଏ। ଆମର ସାଧାରଣତଃ ମ୍ୟାଲେରିଆର ଦୁଇ ପ୍ରକାରର ଦେଖା ଯାଏ, ପ୍ଲାଜମୋଡିୟମ ଫାଲ୍ସିପାରମ୍ ଆଉ ଗୋଟେ ହେଲା ପ୍ଲାଜମୋଡିୟମ ଭାଇଭାକ୍ସ। ଏଇ ଯେଉଁ ପ୍ଲାଜମୋଡିୟମ ଫାଲ୍ସିପାରମ୍ ପ୍ଲାଜମୋଡିୟମ ଭାଇଭାକ୍ସରେ ଏତିକି ଫରକ, ଔଷଧ ପ୍ଲାଜମୋଡିୟମ ଭାଇଭାକ୍ସରେ କ୍ଲୋରୋକୁଇନ୍ ଯେଉଁ ମେଡିସିନ ଡାକିଆଯାଏ, ଆଉ ଆପଣଙ୍କର ପ୍ଲାଜମୋଡିୟମ ଫାଲ୍ସିପାରମ୍ରେ ଆର୍ଟିସୁନେଟ୍ ଆଉ ସଲଫାଟେକ୍ସିନ୍ ପାଇରିମେଥାଇନ୍ ଖାଇବା ସହିତ ପ୍ରାଇମାକୋନ୍ ବି ଖିଆଯାଏ। କିନ୍ତୁ ଏ ଯେଉଁ ଔଷଧଟି ଫାଲ୍ସିପାରମ୍ ପାଇଁ 3 ଦିନର ବ୍ୟବସ୍ଥା ଆଉ ଭାଇଭାକ୍ସ ପାଇଁ ହେଉଛି 14 ଦିନର ବ୍ୟବସ୍ଥା। ଏଇ ଯେଉଁ 14 ଦିନ ଆଉ 3 ଦିନ ଦୁଇଟା ଡିଫରେନ୍ସ ଟାଇପ୍ର, ଏଇ କମ୍ପ୍ଲିଟ୍ ନ କରୁଛନ୍ତି, ତାକୁ ଇଡିସିଟି ବୋଲି ଆମ ଡିପାର୍ଟମେଣ୍ଟ ଭାଷାରେ କୁହାହେଉଛି, ଆର୍ଲି ଡାଇଗ୍ନୋସିସ୍ ଆଣ୍ଡ କମ୍ପ୍ଲିଟ୍ ଟ୍ରିଟମେଣ୍ଟ ବୋଲି କୁହାହେଉଛି। ତେଣୁ ସେତିକି ଯଦି ଆମେ ନ କରୁଛନ୍ତି ତାହେଲେ ତ ଆମ ଶରୀରରେ ଥିବା ଗ୍ୟାମାଟୋସାଇଟ୍ ଗୁଡ଼ାକ ମରିବେ ନାହିଁ। ତେଣୁ ଗ୍ୟାମାଟୋସାଇଟ୍ ଗୁଡ଼ା ନ ମରିବେ, ସେମାନେ କ'ଣ କରିବେ, ସ୍ପ୍ରେଡ୍ କରିକରି ଚାଲିବେ, ତାପରେ ସେମାନେ ବ୍ଲଡ୍ ମିଶିକି ସିଏ କ'ଣ କରିବେ, ତାଙ୍କୁ ବଢ଼େଇ ଚାଲିବେ। ତେଣୁ ଏଇ ଯେଉଁ ଜ୍ୱରଟାକୁ ଆମକୁ ରୋକିବାକୁ ହେଲେ, ଯଦି ଆମେ ପରୀକ୍ଷା କଲାପରେ ଜାଣିଲେ ଯେ ଆମର ଏଇଟା ମ୍ୟାଲେରିଆ ଜ୍ୱର କି ପ୍ଲାଜମୋଡିୟମ ଭାଇଭାକ୍ସ କି ପ୍ଲାଜମୋଡିୟମ ଫାଲ୍ସିପାରମ୍, ତାହେଲେ ତୁରନ୍ତ ଆମେ ସେହି ଅନୁସାରେ ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ, ଆଶା ହୁଅନ୍ତୁ କି ପୁରୁଷ ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ କି ମହିଳା ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ କି ନଚେତ୍ ଆମର ମେଡିକାଲ ହଉ, ଆସି ତୁରନ୍ତ ତାର ଚିକିତ୍ସା ପଦ୍ଧତିକୁ ଆପଣେଇ ନେବା। ଗାଁ ଗହଳିରେ ଯେଉଁ ଅଛନ୍ତି ଆପଣଙ୍କର ଗୁଣିଆ ରାଉଳିଆ ସେସବୁ ଜିନିଷ, ସେଥିରେ କ'ଣ ହୁଏ, ଯେତେବେଳେ ଆମେ ଆମ ବିଭାଗ ଜାଣିବାକୁ ପାଇଲା ଯେ ଅଧିକାଂଶ ଲୋକ ସେମାନଙ୍କ ପାଖକୁ ଯାଉଛନ୍ତି, ସେମାନଙ୍କ ପାଖରେ ପହଞ୍ଚିଲା ବେଳକୁ ସେଠୁ ଆସିଲା ବେଳକୁ ତାଙ୍କର ପରିସ୍ଥିତି ଜଟିଳତା ଆଡ଼କୁ ଗତି କରିଛି, ତେଣୁ ସେତେବେଳେ କ'ଣ କରାଗଲା ନା ଆମ ଡିପାର୍ଟମେଣ୍ଟ ତରଫରୁ ଆମେ ଯେତିକି ସବୁ ଗାଁରେ ଯେଉଁ ଅଛନ୍ତି ଟ୍ରାଡିସନାଲ ଯେଉଁ ରହୁଛନ୍ତି ହିଲର, ଯେଉଁମାନେ ଗୁଣିଆ ରାଉଳିଆ ଯାହା ବି ଯାହା ତାଙ୍କ ଭିତରେ ଅଛନ୍ତି ସବୁ, ସେମାନଙ୍କୁ କ'ଣ କରାହେଇଛି ନା ସେମାନଙ୍କୁ ଆମ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡାକି ଗୋଟେ ଜାଗାରେ ତାଙ୍କୁ କିଛି ପ୍ରିଲିମିନାରୀ ଚିକିତ୍ସା ପଦ୍ଧତି ବାବଦରେ ବୁଝେଇ ଦିଆହେଇଛି ଯେ କ'ଣ ନା ଆପଣମାନଙ୍କ କତିକି ଯେଉଁମାନେ ଯାଉଛନ୍ତି ଆପଣମାନଙ୍କ ପାଖରେ ତାଙ୍କୁ ବେଶୀ ଦିନ ରଖନ୍ତୁ ନାହିଁ କି ତାଙ୍କୁ ଆପଣଙ୍କ ଚିକିତ୍ସାରେ ତାଙ୍କୁ ବାନ୍ଧି ରଖନ୍ତୁ ନାହିଁ, ତାଙ୍କୁ ତୁରନ୍ତ ଆପଣମାନେ ମେଡିକାଲକୁ ପଠେଇବା ବ୍ୟବସ୍ଥା କରନ୍ତୁ। ଆପଣଙ୍କ ଉପରେ ମୋର ବିଶ୍ୱାସ ଅଛି, ମୋତେ 10 ଜଣ ଲୋକ କହିଲେ ମୁଁ ଯିବିନି, ଆପଣ ମୋତେ ଯଦି ଆସିକି କହିଲେ ଯେ ନାଇଁ ଆପଣ ଯାଆନ୍ତୁ ଏଇଟା ଏଇଟା ସେଠିକି ଗଲେ ଭଲ ହେଇଯିବ, ତାହେଲେ ମୁଁ ସେଠିକି ଯିବି। ତେଣୁ ସେଇ ବିଶ୍ୱାସଟାକୁ ଦୃଢ଼ କରିବା ପାଇଁ ଆମର ସବୁ ସେଇ ଯେଉଁ ଦୁର୍ଗମ ଅଞ୍ଚଳରେ ଆମ ବିଭାଗ ତରଫରୁ ଟ୍ରାଡିସନାଲ ହିଲରମାନଙ୍କୁ ନେଇକି ମଧ୍ୟ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଇଛି, ଯାହାଫଳରେ କି ଆଜି ଆମେ ମ୍ୟାଲେରିଆକୁ ରୋକିବାରେ ସକ୍ଷମ ହୋଇଛୁ। ତେଣୁ ଆମ ହାତରେ ସବୁ ଅଛି, ତେଣୁ ସମସ୍ତଙ୍କୁ ମୋର ଅନୁରୋଧ, ଆପଣମାନେ ଏଇ ମ୍ୟାଲେରିଆର ନିରାକରଣ, ମ୍ୟାଲେରିଆର ସଂକ୍ରମଣକୁ ରୋକିବା ଦିଗରେ ଆମେ ସମସ୍ତ ହାତ ବଢ଼େଇବା ଆଉ ପ୍ରତିଶ୍ରୁତିବଦ୍ଧ ହେବା, ପ୍ରତିଜ୍ଞାବଦ୍ଧ ହେବା ଯେ ଆମେ କେବେ ବି ମ୍ୟାଲେରିଆକୁ ପ୍ରଶ୍ରୟ ଦେବା ନାହିଁ।
1: ଆଜିର କାର୍ଯ୍ୟକ୍ରମକୁ ରଖିବା ପୂର୍ବରୁ କିଛି ସଚେତନତା ବାର୍ତ୍ତା। ଆପଣମାନେ ଦେଖୁଥିବେ ବା ଅନୁଭବ କରୁଥିବେ ଖରାର ମାତ୍ରା କିପରି ଭାବରେ ବଢ଼ି ଚାଲିଛି। ଯଦି ଆମେ ନିଜେ ଯତ୍ନ ନ ହେବା ନିଶ୍ଚିତ ରୂପରେ ଅସୁବିଧାରେ ପଡ଼ିବା। ତେଣୁ ଆମେ ଯେତେବେଳେ ବି ଏଇ ଖରାରେ ବାହାରକୁ ଯାଉଛନ୍ତି ତେବେ ଆମ ସହିତ ଜୋତା ଛତା କଳା ଚଷମା ଓଦା ଗାମୁଛା ପାଣି ବୋତଲ ନିଶ୍ଚିତ ନେଇଥିବା, ଏବଂ ଆମେ ଯିବା ପୂର୍ବରୁ ଘରୁ ବାହାରିବା ବେଳେ ପେଟ ପୁରା ପାଣି ପିଇଥିବା ଏବଂ ଆମେ ବାହାରିବା। ଯଦି ଆମେ ବାଟକୁ ଯାଉଥିବା ସମୟରେ କେଉଁ ଜାଗାରେ ଆମକୁ ଭଲ ନ ଲାଗେ, ହାଲିଆ ଲାଗିଲା, ତେବେ ଆମେ ଡେରି ନକରି ସାଙ୍ଗେ ସାଙ୍ଗେ ଯାଇ ଛାଇ ଜାଗାରେ ଏବଂ ଯେଉଁଠି ପବନ ଚଳାଚଳ କରୁଥିବ ସେହିଭଳି ଜାଗାରେ ବସି ପଡ଼ିବା, ଏବଂ ଆମେ ସାଙ୍ଗରେ ନେଇଥିବା ପାଣିରୁ ମୁହଁ ଧୋଇଦେବା ଏବଂ ଓଦା କରି ପୋଡ଼ ହାତ ମୁଣ୍ଡ କାନ ସବୁଆଡ଼କୁ ପୋଛିଦେବା ଏବଂ କିଛି ପାଣି ପିଇବା, ବିଶ୍ରାମ ନେବା ଯେତେ ପର୍ଯ୍ୟନ୍ତ ଆମକୁ ଭଲ ଲାଗିନାହିଁ। ଭଲ ଲାଗିଲା ପରେ ଆମେ କାମକୁ ଯିବା, ନଚେତ୍ ଯଦି ଭଲ ନ ଲାଗୁଛି ଆମେ ସମୟ ସୁବିଧା ଦେଖି ଡାକ୍ତରଙ୍କ ପରାମର୍ଶ କରିବା ଏବଂ ଡାକ୍ତରଖାନାକୁ ଯିବା। ଏବଂ ମନେ ରଖିବା ଆମେ କେବେ ହେଲେ 11ଟାରୁ 3ଟା ଭିତରେ ଆମେ କାମ କରିବା ନାହିଁ, ଯେତେବେଳେ ଟାଣ ଖରା ହେଉଛି ଆମେ କାମ କରିବା ନାହିଁ। ଆମେ ଯଦି କାମ କରିବାକୁ ଯାଉଛନ୍ତି ଆମର କାମ କରିବା ନିହାତି ଆବଶ୍ୟକତା ରହିଛି, ତେବେ ଆମେ ଶୀଘ୍ର ଘରୁ ବାହାରିଯିବା, ସକାଳୁ ବାହାରିଯିବା ଯେତେବେଳେ ଖରା ହୋଇନଥିବ, ଏବଂ ଯେତେବେଳେ ଖରା ହେବ ସେହି ସମୟରେ ଆମେ କାମକୁ ବନ୍ଦ କରି ଦିନଯାକ ଯେତେବେଳେ ବେଶୀ ଟାଣ ଖରା ହେଉଥିବ ସେତେବେଳେ ଆମେ କାମ କରିବାନି, ପରେ ଯେତେବେଳେ ବେଳ ଲେଉଟି ପଡ଼ିବ ସେତେବେଳେ ଆମେ ପୁନର୍ବାର କାମ ଆରମ୍ଭ କରିବା 3ଟା ପରେ, ଦେଖିବା ଆମକୁ କିଛି ଅସୁବିଧା ହେବ ନାହିଁ। ଏବଂ ମନେ ରଖିଥିବା ଆମେ ଯଦି ସୁବିଧା ମିଳିଲା ପ୍ରଚୁର ପାଣି ପିଇବା, ଘୋଳ ଦହି ପିଇପାରିବା, ତରଭୁଜ ଖାଇପାରିବା, କାକୁଡ଼ି ଖାଇପାରିବା, ଲେମ୍ବୁ ପାଣି, ଏମିତିକି ଆପଣମାନେ ତୋରାଣି ମଧ୍ୟ ପିଇପାରିବେ। ଆଉ ଏହି ସମୟରେ ଖରା ସମୟରେ ଆପଣ କେବେ ହେଲେ ମଦ୍ୟପାନ ବିଡ଼ି ସିଗାରେଟ୍ ଇତ୍ୟାଦି ତମାଖୁ ସେବନ କରିବେ ନାହିଁ ଏବଂ ଗରିଷ୍ଠ ଖାଦ୍ୟ ଖାଇବେ ନାହିଁ, ଏବଂ ନିଜ ସହିତ ସବୁବେଳେ ପାଣି ବୋତଲ ରଖିଥିବେ ଏବଂ ଯତ୍ନର ସହକାରେ କାମ କରିବେ ଏବଂ

0: ଏଇ ଖରାଦିନରେ ଆପଣ
1: ହାଲୁକା ରଙ୍ଗର ସୂତା ଢିଲା ପୋଷାକ ପିନ୍ଧିବେ। ଦେଖିବେ ଅଂଶୁଘାତ ଆପଣଙ୍କୁ ଡରେଇ ପାରିବନି, ଆପଣ ଅଂଶୁଘାତକୁ ଡରେଇବେ ଏବଂ ଜିତିପାରିବେ। ଭାବୁଛି ମୋ କଥା ନିଶ୍ଚିତ ମନେ ରଖିବେ ଏବଂ କାମରେ ଲଗେଇବେ। ଆଜି ପାଇଁ ନମସ୍କାର, କିନ୍ଦୁଝର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛି। ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନ କଲେ ପ୍ରଶାନ୍ତ କୁମାର ପଲେଇ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟିର ଆଜି ଶୁଣିବେ 1280ତମ ଅଧ୍ୟାୟ ପୂର୍ବାହ୍ନ 10:30ରେ ମହିଳାଙ୍କ ପାଇଁ ବସୁନ୍ଧରା କାର୍ଯ୍ୟକ୍ରମ ପ୍ରସାରଣ ହେବ 1:20। ଅପରାହ୍ନ 5ଟାରେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଆଜି ଶୁଣିବେ ଓଡ଼ିଆ ଏବଂ ହିନ୍ଦୀ ଆଲବମ୍ ଗୀତ। ଅପରାହ୍ନ 5:30ରେ ଶୁଣିବେ କାର୍ଯ୍ୟକ୍ରମ ଛୋଟ ମୋର ଗାଁଟି। ସନ୍ଧ୍ୟା 6ଟାରେ ଶୁଣିବେ ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା। ପରେ ପରେ ବନସୁରଭି କାର୍ଯ୍ୟକ୍ରମରେ ଗଙ୍ଗାରାମ ମୁଣ୍ଡା ଏବଂ ସାଥୀ କଳାକାର ପରିବେଷଣ କରିବେ ହୋ ଗୀତ। ସନ୍ଧ୍ୟା 6:10ରେ ରାମଚରିତ ମାନସ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପାଉଁଜି ଓଡ଼ିଆ ଆଲବମ୍ର ଗୀତ ଶୁଣିବେ ସନ୍ଧ୍ୟା 7ଟାରେ। ସନ୍ଧ୍ୟା 7:30ରେ ଶୁଣିବେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ପାରମ୍ପରିକ ଗୀତ କ୍ରମରେ ଚମ୍ପୁ ଶୁଣିବେ ରାତି 8ଟାରେ। କାର୍ଯ୍ୟକ୍ରମ ଆଲୋଚନା ଶୁଣିବେ ରାତି 8:15। ଲୋକଗୀତ କ୍ରମରେ ଘୋଡ଼ା ନାଚ ଶୁଣିବେ ରାତି 10ଟାରେ। ପରିବେଷଣ କରିବେ କ୍ଷୀରୋଦ ଚନ୍ଦ୍ର ଦାସ ଏବଂ ସାଥୀ କଳାକାର। ରାତି 10:30ରେ ଚିରସବୁଜ ଗୀତର କାର୍ଯ୍ୟକ୍ରମ ଚିରନ୍ତନୀରେ ଶୁଣିବେ ଆକାଶବାଣୀର ସଂଗ୍ରହାଳୟରୁ ସଂଗୃହୀତ ଗୀତ। ଏ ଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର। ସମୟ ଏଥର ଗୀତାଞ୍ଜଳିର। ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ କବିତା। ନମସ୍କାର।
1: ବଦଳାଅ ବଦଳାଅ।

0: ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଆପଣଙ୍କ ଇଲେକ୍ଟ୍ରି ବିଲ୍ ଚିନ୍ତାରୁ ଏଥର ମିଳିବ ମୁକ୍ତି। ସରକାରଙ୍କ PM ସୂର୍ଯ୍ୟଘର ଲଗାଇ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର ସୋଲାର ସୁଲଭ ମୂଲ୍ୟରେ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଉତ୍କଳ ସୋଲାର। ମୋବାଇଲ 9437179102।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ହଁ ବନ୍ଧୁ, ଆମେ ଆମ ଜୀବନ ବାଟରେ ସେତେବେଳେ ପର୍ଯ୍ୟନ୍ତ ନିଶ୍ଚିନ୍ତରେ ଆଗକୁ ମାଡ଼ିଚାଲୁ ଯେତେବେଳେ ପର୍ଯ୍ୟନ୍ତ ଆମର ସୁରକ୍ଷା ଦାୟିତ୍ୱରେ କେହି ଜଣେ ଅଛି ବୋଲି ଆମେ ଦୃଢ଼ ନିଶ୍ଚିତ ଥାଉ। ନହେଲେ ଆମେ ଦ୍ୱନ୍ଦ୍ୱର

ସହିତ ଆଗେଇଥାଉ। ଆଉ ଆମେ ନିଶ୍ଚିନ୍ତରେ ସ୍ୱାଧୀନ ଭାବେ ଯଦି ଚଳପ୍ରଚଳ କରୁଛୁ ସ୍ୱଚ୍ଛନ୍ଦରେ, ତାର ଉତ୍ତରଦାୟୀ ହେଉଛନ୍ତି ଆମ ଭାରତୀୟ ସୈନିକ, ଯେଉଁମାନେ ଦିବାରାତ୍ର ପ୍ରହରା ଦେଉଛନ୍ତି ସୀମାରେ ଆମରି ସୁରକ୍ଷା ପାଇଁ। ବାହ୍ୟ ଶତ୍ରୁ ନିକଟରୁ ଆମେ ତାଙ୍କରି ପାଇଁ ସୁରକ୍ଷିତ, କିନ୍ତୁ ତାଙ୍କର ସୁରକ୍ଷା ଦାୟିତ୍ୱ କାହାର? ଯେତେବେଳେ କୌଣସି କାରଣ ପାଇଁ ସେମାନେ ଆହତ ହେଉଛନ୍ତି, ଅସହାୟ ହୋଇପଡ଼ୁଛନ୍ତି, ରୋଗାଗ୍ରସ୍ତ ହୋଇପଡ଼ୁଛନ୍ତି, ସେମାନଙ୍କ ସହାୟତା କରୁଛି କିଏ? ତାଙ୍କ ପରିବାର, ନା ସରକାର, ନା ଆମେ? ଆମେ କେହି ହେଲେ ବ୍ୟକ୍ତିଗତ ଭାବରେ ତାଙ୍କର ସହାୟତା କରିପାରୁନାହାନ୍ତି। ଧରିନିଅନ୍ତୁ ଆମକୁ ସୁଯୋଗ ମିଳିଲା ଆମେ କୌଣସି ଆହତ ସୈନିକଙ୍କର ସହାୟତା କରିବା, ତେବେ ଆମେ କାହାକୁ ବାଛିବା? ଆମ ଦେଶର ସୈନିକଙ୍କୁ ନା ଆମ ଶତ୍ରୁ ସୈନିକଙ୍କୁ? ଗୋଟେ ସେକେଣ୍ଡ ବି ଲାଗିବନି ବାଛିବାକୁ। ନିଶ୍ଚିତ ଭାବେ ଆମେ ଆମ ସୈନିକଙ୍କୁ ବାଛିବା। କିନ୍ତୁ ବନ୍ଧୁ, ଏମିତି ଜଣେ ବ୍ୟକ୍ତି ଯିଏ ରେଡ଼୍କ୍ରସ୍ ସଂସ୍ଥା ସହିତ ଜଡ଼ିତ ଥିବ, ସେ ନିଶ୍ଚିତ ଭାବେ ଉଭୟ ପକ୍ଷର ସୈନିକଙ୍କୁ ସମାନ ଗୁରୁତ୍ୱ ଦେବ। ଏହା ହିଁ ରେଡ଼୍କ୍ରସ୍ ସଂସ୍ଥାର ବିଶେଷତ୍ୱ, ଯେଉଁଥିପାଇଁ ଆମେ 8 ମଇକୁ ବିଶ୍ୱ ରେଡ଼୍କ୍ରସ୍ ଦିବସ ଭାବରେ ପାଳନ କରୁଛୁ।

ବନ୍ଧୁ, ରେଡ଼କ୍ରସ୍ ସଂସ୍ଥା ସ୍ଥାପନା ହେବା ପଛରେ ଗୋଟିଏ ଐତିହାସିକ ଘଟଣା ଅଛି। 1857 ମସିହାର କଥା। ଫ୍ରାନ୍ସ ଆଉ ଅଷ୍ଟ୍ରିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା। ଯୁଦ୍ଧରେ ଦୁଇ ପକ୍ଷରୁ ଶହ ଶହ ସୈନିକ ଆହତ ହେଲେ, ହତାହତ ବି ହେଲେ। ଆହତ ସୈନିକମାନେ ଯନ୍ତ୍ରଣା ଜର୍ଜରିତ ହୋଇ ଚିତ୍କାର କରୁଥିଲେ। ତାଙ୍କର ଦେଖାଶୁଣା କରିବା ପାଇଁ, ବୁଝିବା ପାଇଁ ପାଖରେ କେହି ହେଲେ ନଥିଲେ। ଆହତ ସୈନିକଙ୍କ ଚିତ୍କାର ଗର୍ଜନ କାରୁଣିକ ଦୃଶ୍ୟ ସୃଷ୍ଟି କରୁଥିଲା। ସେ ଦୃଶ୍ୟ ଦେଖିଲେ ସ୍ୱିଜରଲ୍ୟାଣ୍ଡର ବ୍ୟବସାୟୀ ହେନରି ଡୁନାଣ୍ଟ ହୃଦୟ ତାଙ୍କର ଦ୍ରବୀଭୂତ ହୋଇଗଲା। ସଙ୍ଗେ ସଙ୍ଗେ ସେ ବାହାରିଗଲେ। କିଛି ଲୋକଙ୍କୁ ଏକାଠି କରି ମନ ପ୍ରାଣ ଦେଇ ଆହତ ସୈନିକଙ୍କର ସେବା ଶୁଶ୍ରୂଷାରେ ଲାଗିପଡ଼ିଲେ। ତାଙ୍କର ଗଭୀର ପ୍ରଚେଷ୍ଟା, ଅଥକ ପ୍ରୟାସ ଆଉ ପରିଶ୍ରମ ଫଳରେ ଅଗଣିତ ସୈନିକ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ। ଏ ଘଟଣା ପରେ ଜନ୍ ହେନରି ଡୁନାଣ୍ଟ ସମାଜକୁ ବାର୍ତ୍ତା ଦେଲେ ଆଉ ବୁଝେଇଲେ ଯେ ପୀଡ଼ିତ ମାନବ କେବଳ ଜଣେ ପୀଡ଼ିତ, ତା'ର କୌଣସି ଜାତି ନାହିଁ, ଧର୍ମ ନାହିଁ, ସମ୍ପ୍ରଦାୟ ନାହିଁ। ତେଣୁ ଆମେ ଜାତି, ଧର୍ମ, ସମ୍ପ୍ରଦାୟ ତଥା କ୍ଷେତ୍ରୀୟ ଭାବନାରୁ ଉପରକୁ ଉଠି ପୀଡ଼ିତ ଲୋକଙ୍କର ସେବା କରିବା ଉଚିତ। ଆଉ ଡୁନାଣ୍ଟଙ୍କର ଏହି ବିଚାରରେ ପ୍ରଭାବିତ ହୋଇ କିଛି ଦେଶ ମିଶି ରେଡ଼କ୍ରସ୍ ସଂସ୍ଥା ସ୍ଥାପନା କଲେ, ଯାହାର ମୁଖ୍ୟାଳୟ ଅଛି ଜେନେଭାଠାରେ। ପ୍ରାରମ୍ଭିକ ପର୍ଯ୍ୟାୟରେ ରେଡ଼କ୍ରସ୍ର ଭୂମିକା ଥିଲା ଯୁଦ୍ଧ ସମୟରେ ପୀଡ଼ିତ ଏବଂ ରୋଗାଗ୍ରସ୍ତ ସୈନିକ, ଯୋଦ୍ଧା ଏବଂ ଯୁଦ୍ଧବନ୍ଦୀମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ତଥା ତାଙ୍କୁ ଉଚିତ ଉପଚାର ସୁବିଧା ଯୋଗାଇଦେବା। ଏତିକିରେ ସୀମିତ ଥିଲା ରେଡ଼କ୍ରସ୍ର ଦାୟିତ୍ୱ। ଧୀରେ ଧୀରେ ଏହାର ଦାୟିତ୍ୱ ବଢ଼ି ବିଭିନ୍ନ କ୍ଷେତ୍ରକୁ ବିସ୍ତାରିତ ହୋଇଛି, ବ୍ୟାପକ ହୋଇଛି ତା'ର କାର୍ଯ୍ୟ ପରିସର।

ବିଶ୍ୱର ପ୍ରତ୍ୟେକ ଧର୍ମ ମାନବ ସେବାକୁ ପ୍ରାଧାନ୍ୟ ଦିଏ। ଆମ ଦେଶର ମଧ୍ୟ ମୂଳମନ୍ତ୍ର ସେବା ପରମୋ ଧର୍ମ। ଏହି ଭାବନାରେ ପ୍ରେରିତ ହୋଇ ହେନେରୀ ଡୁନାଣ୍ଟ ସ୍ଥାପନା କରିଥିଲେ ରେଡ୍କ୍ରସ୍ ସଂସ୍ଥା, ଯାହା ଆଜି ଗୋଟିଏ ଆନ୍ତର୍ଜାତୀୟ ସଂସ୍ଥା ପାଲଟିଛି ଆଉ ସମ୍ପୂର୍ଣ୍ଣ ବିଶ୍ୱରେ ରେଡ୍କ୍ରସ୍ ବିସ୍ତାର ଲାଭ କରିଛି। ତା'ର ମୁଖ୍ୟ ସିଦ୍ଧାନ୍ତ ହେଉଛି ମାନବତାର ସେବା କରିବା। ବିଶ୍ୱର ଯେକୌଣସି ସ୍ଥାନରେ ବି ଯୁଦ୍ଧ ଚାଲିଥାଉ ନା କାହିଁକି, ସେଥିରେ ପୀଡ଼ିତ ସୈନିକଙ୍କର ନିଃସ୍ୱାର୍ଥ ଭାବରେ ସେବା କରିବା ପାଇଁ ପହଞ୍ଚିଯାଏ ରେଡ୍କ୍ରସ୍। ଜାତି, ଧର୍ମ, ବର୍ଗ, ରାଜନୀତି କ୍ଷେତ୍ର, ଦେଶ ନାଁରେ କୌଣସି ଭେଦଭାବ କରେନି ଏ ସଂସ୍ଥା। ପ୍ରତ୍ୟେକ ପୀଡ଼ିତଙ୍କର ନିଷ୍ପକ୍ଷ ଭାବରେ ସହାୟତା କରେ, ସମସ୍ତଙ୍କୁ, ସବୁ ଦେଶକୁ ସମାନ ଦୃଷ୍ଟିରେ ଦେଖେ ଆଉ ସମଭାବରେ ସମସ୍ତଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପହଞ୍ଚିଯାଏ ଆଉ ଉଦ୍ଧାର କାର୍ଯ୍ୟରେ ଲାଗିଯାଏ। କୌଣସି ସରକାରଙ୍କ ଚାପରେ, ରାଜନୀତିର ଚାପର ବଶବର୍ତ୍ତୀ ନ ହୋଇ ସ୍ୱତନ୍ତ୍ର ଭାବରେ ନିଜ କାର୍ଯ୍ୟ କରେ। ରେଡ୍କ୍ରସ୍ ହେଉଛି ଏମିତି ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନ ଯିଏକି ସାରା ବିଶ୍ୱରେ ଖାଦ୍ୟ ଅଭାବ, ପୁଷ୍ଟିହୀନତା ଦୂର କରିବାରେ, ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ, ମହାମାରୀ ସମୟରେ ଲୋକଙ୍କ ଯତ୍ନ ନେବା, ରକ୍ତଦାନ କରିବା, ଏଡ୍ସ, କ୍ୟାନ୍ସର ଭଳି ଗୁରୁତର ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରେ ଆଉ ଲୋକଙ୍କୁ ନୂଆ ଜୀବନ ଦିଏ। ଦୁର୍ଗମ ଅଞ୍ଚଳରେ ଅଭାବୀ ଲୋକଙ୍କ ପାଇଁ ଖାଦ୍ୟ ଆଉ ଔଷଧ ବ୍ୟବସ୍ଥା କରେ। ହଁ ବନ୍ଧୁ, ସେବାର ଅନ୍ୟ ନାମ ରେଡ୍କ୍ରସ୍। ପୀଡ଼ିତ ମାନବତାର ସେବା ହିଁ ଏହାର ଧର୍ମ। ଆଜି ଦିନରେ ଅସୀମରେ ଶୁଭେଚ୍ଛା ଆଉ ଶୁଭକାମନା ତା'ର ଅନନ୍ୟ ସେବା ପାଇଁ।

ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1280ତମ ଅଧ୍ୟାୟ।

0: ଶୁଣୁଥିଲେ ଏକତାରା ଭଜନ, ପରିବେଷଣ କଲେ ରବିନାରାୟଣ ଦାସ।
1: ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଜ ଯୋଗେ। ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ରେ ମଧ୍ୟ ଆମର ଏହି କାର୍ଯ୍ୟକ୍ରମ ଏକସଙ୍ଗରେ ଉପଲବ୍ଧ। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20:23। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
2: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
5: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
4: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆପଣଙ୍କ ଇଲେକ୍ଟ୍ରି ବିଲ୍ ଚିନ୍ତାରୁ ଏଥର ମିଳିବ ମୁକ୍ତି। ସରକାରଙ୍କ PM ସୂର୍ଯ୍ୟଘର ଲଗାଇ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡ୍ ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର ସୋଲାର ସୁଲଭ ମୂଲ୍ୟରେ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଉତ୍କଳ ସୋଲାର। ମୋବାଇଲ 9437179102।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ବସୁନ୍ଧରା ଉପସ୍ଥାପନା ସବିତା ପଟ୍ଟନାୟକ, ପ୍ରଯୋଜନା ଅନିତା ତିର୍କୀ।

ବିଶ୍ୱ ରେଡ଼କ୍ରସ୍ ଦିବସ ପ୍ରତିବର୍ଷ ମେ ମାସର 8 ତାରିଖରେ ପାଳନ କରାଯାଏ, ଯାହା ରେଡ଼କ୍ରସ୍ର ପ୍ରତିଷ୍ଠାନ ହେନରି ଡୁନାଣ୍ଟଙ୍କ ଜନ୍ମଦିନ ଦିନଟିକୁ ପାଳନ କରାଯାଏ। ଏହି ଦିନ ବିପର୍ଯ୍ୟୟ, ଯୁଦ୍ଧ ଏବଂ ସ୍ୱାସ୍ଥ୍ୟ ସଙ୍କଟ ସମ୍ପର୍କରେ ଅସହାୟଙ୍କୁ ସେବା ଯୋଗାଇବା ପାଇଁ ସ୍ୱେଚ୍ଛାସେବୀଙ୍କ ଅବଦାନକୁ ସମ୍ମତି ଜଣାଇବା ସହ ସେବା, ସ୍ୱାସ୍ଥ୍ୟ, ବିଶ୍ୱ ବନ୍ଧୁତାର ମୂଳମନ୍ତ୍ର ପ୍ରଚାର କରାଯାଏ। ବିଶ୍ୱ ରେଡ଼କ୍ରସ୍ ଦିବସରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର ଏବଂ ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ କରାଯାଏ।

0: ଆକାଶବାଣୀ ସହିତ ଆମେ ଅନେକ ବର୍ଷରୁ ଜଡ଼ିତ। ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ସକାଳେ ଉଠିବା ମାତ୍ରେ ରେଡ଼ିଓ ଅନ୍ କରି ଶୁଣିବା, କେତେକଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସହିତ ନିର୍ଦ୍ଦିଷ୍ଟ ଉପସ୍ଥାପକ ବା ଉପସ୍ଥାପିକାଙ୍କ କଣ୍ଠସ୍ୱର ପସନ୍ଦ ମଧ୍ୟ ହୋଇଥାଏ। ରେଡ଼ିଓ ଶୁଣିବା ସହିତ ତାଙ୍କର ଦିନଚର୍ଯ୍ୟା ଆରମ୍ଭ ହୋଇଥାଏ। ତେବେ ଆମ ସହିତ ଅଛନ୍ତି ଆପଣଙ୍କର ପ୍ରିୟ କୁନି ଅପା ବା ସ୍ମୃତି ବ୍ୟାନାର୍ଜୀ। ଆଜି ଆସନ୍ତୁ ଶୁଣିବା ରେଡିଓର ଇତିହାସ ଜଣେ ଉପସ୍ଥାପିକାଙ୍କ କଣ୍ଠରୁ।
1: ନମସ୍କାର ମ୍ୟାଡମ।
2: ନମସ୍କାର ଆଜ୍ଞା,
1: ଆପଣଙ୍କ ପରିଚୟ ଦିଅନ୍ତୁ।
2: ମ୍ୟାଡମ୍, ମୋ ନାଁ ହଉଛି ସ୍ମୃତି ବାନାର୍ଜୀ। ମୁଁ ଅଧ୍ୟାପିକା ଜଣେ, ଆମର ଏଇ ଆଞ୍ଚଳିକ ସନ୍ତୋଷୀମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା।
1: ଆଜ୍ଞା, ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
2: ନିଶ୍ଚିତ ଭାବରେ ମୁଁ ମଧ୍ୟ ଆପଣଙ୍କର ସ୍ୱାଗତକୁ ସାଦରେ ଗ୍ରହଣ କଲି।
1: ଆପଣ ଜଣେ ଅଧ୍ୟାପିକା, ପିଲାଙ୍କୁ
2: ଆଜ୍ଞା,
1: ପାଠ ପଢାଇବା ସହିତ ଆଉ କୋଉଥିରେ ଆପଣଙ୍କର ରୁଚି ରହିଛି?
2: ହଁ, ମୁଁ ଜଣେ ଅଧ୍ୟାପିକା, ଯେହେତୁ ଶିକ୍ଷା ଲାଇନରେ ମୁଁ ଅଛି ବା ସେଇ କ୍ଷେତ୍ରରେ ମୁଁ କାମ କରୁଛି ଦୀର୍ଘ 35 ବର୍ଷ ହେଲାଣି। ମୋର ରିଟାୟାରମେଣ୍ଟ ବା ଅବସର ଆଉ ଗୋଟିଏ ବର୍ଷ ବାକି ଅଛି। ସେଥିରେ ତ ମୋର ସବୁଠାରୁ ବଡ ରୁଚି ଯେ ମୁଁ କେମିତି ପିଲାମାନଙ୍କୁ ମଣିଷ କରିବି, ପଢେଇବି, ଏଥିରେ ଆମେ ଦୀର୍ଘଦିନ ଚାଲିଛୁ। କିନ୍ତୁ ତା ବାଦ କହିବାକୁ ଗଲେ ମୁଁ ଖୁବ କଳାପ୍ରେମୀ, ମୁଁ କଳାକୁ ଭଲ ପାଏ। କଳାକାର କହିଲେ ତ ଭୁଲ ହବ, ମୁଁ ଛୋଟିଆ ମୋଟିଆ ଅଭିନୟ କରିବା ପାଇଁ ବି ଭଲ ପାଏ। ଆଉ ସେଇଥିପାଇଁ ମୁଁ ଆପଣଙ୍କୁ କହି ରଖେ, ମୋର କଳାରେ ରୁଚି ଅଛି, ମୋର ଆକାଶବାଣୀରେ ରୁଚି ଅଛି। ଆଜି ବି ରୁଚି ମୋର ଅଦ୍ୟାବଧି ଜୀବିତ ଅଛି ମୋ ଭିତରେ। ମୁଁ ଆକାଶବାଣୀରେ ଜଣେ ଉପସ୍ଥାପିକା ଭାବରେ ଦୀର୍ଘଦିନ କାମ କରିଛି।
1: ଆଜ୍ଞା, ତାହେଲେ ଆପଣ ଖାଲି ଶ୍ରୋତା ନୁହନ୍ତି, ତା ସହିତ ଜଣେ ଉପସ୍ଥାପିକା ମଧ୍ୟ। କି ଆରମ୍ଭ
2: ଆପଣ
1: ହୋଇଥିଲା ଏ ରାସ୍ତା?
2: ଯୋଉ ଶ୍ରୋତା ଶବ୍ଦଟି ଲଗେଇଲେ, ସେଇଥିପାଇଁ ମୁଁ କହିବି, ମୁଁ ନିଶ୍ଚିତ ଭାବରେ ଜଣେ ପ୍ରଥମେ ଶ୍ରୋତା।
1: ଆଜ୍ଞା,
2: ମୁଁ ଆକାଶବାଣୀ ଶୁଣିକିରି ତାପରେ ଆକାଶବାଣୀରେ ଉପସ୍ଥାପିକା ଭାବରେ ପ୍ରବେଶ କରିଛି। ଯିଏ ରେଡିଓ ଶୁଣିବ ନାହିଁ, ସେ ଆକାଶବାଣୀରେ କେତେବେଳେ କେଉଁ ପ୍ରକାର କାର୍ଯ୍ୟକ୍ରମ ଦଉଛି ବା ଆକାଶବାଣୀରେ କେଉଁ ପ୍ରକାର ଉପସ୍ଥାପିକାର ସ୍ଥାନ ଖାଲି ଅଛି ବା ଉପସ୍ଥାପକର ସ୍ଥାନ ଖାଲି ଅଛି, ସେ ଜାଣି ବି ପାରିବ ନାହିଁ। ତେଣୁ ମୁଁ ପ୍ରଥମେ ଶ୍ରୋତା, ମୁଁ ଶୁଣୁଥିଲି। ଦିନେ ହଠାତ୍ ମୋର ମନେ ଅଛି 1996 ମୁଁ ରେଡିଓ ଶୁଣୁଛି, ହଠାତ୍ ଆମର ଆଞ୍ଚଳିକ ରେଡିଓ ଷ୍ଟେସନ ଆକାଶବାଣୀ କେନ୍ଦୁଝରର କାର୍ଯ୍ୟକ୍ରମ ଶୁଣୁଛି। ହଠାତ୍ ସେଠି କୁହାଗଲା ଯେ ଏମିତି ଉପସ୍ଥାପିକା ଉପସ୍ଥାପକ ଆମର ଲୋଡ଼ା ଯୁବବାଣୀ କାର୍ଯ୍ୟକ୍ରମ ପାଇଁ, ସେଥିପାଇଁ ଯେ ଅଡିସନ ହବ, ଆମେ ଆପ୍ଲାଏ କରିବା ପାଇଁ କହିଲେ। ସେତେବେଳେ ମୋର ଖୁବ ଆଗ୍ରହ ହେଲା ଯେ ମୁଁ କହିଲି ତାହେଲେ ମୁଁ ବି ତ ପକେଇ ପାରନ୍ତି, ଏଥିପାଇଁ କ୍ୱାଲିଫିକେସନ କଣ ଦରକାର? ମୁଁ ଜଣେ ଅଧ୍ୟାପିକା ସେତେବେଳେ, ତଥାପି କଣ କ୍ୱାଲିଫିକେସନ ଦରକାର? ମୁଁ ଯାଇକିରି ପହଞ୍ଚିଲି। ତା ପୂର୍ବରୁ ଯେତେବେଳେ ମୁଁ ଆକାଶବାଣୀକୁ ଯାଇ ନାହିଁ କି ଉପସ୍ଥାପିକା ସ୍ଥାନ ଖାଲି ଅଛି ବୋଲି ମୁଁ ଜାଣି ନାହିଁ, ତା ପୂର୍ବରୁ ମୁଁ ଯେତେବେଳେ ଏଇ କଲେଜରେ ଥିଲି ସେତେବେଳେ ମୋର କିଛି ଷ୍ଟୁଡେଣ୍ଟ ହଠାତ୍ ଦିନେ ଆସିକିରି ଚଉତା କାଗଜ ଖଣ୍ଡେ ମତେ ଦେଲେ, ମ୍ୟାଡମ୍ ଆପଣଙ୍କୁ ଜଣେ ସାର୍ ଦେଇଛନ୍ତି। ମୁଁ କହିଲି କିଏ ସେ ସାର୍? ନା

0: ଆରେ ଗୁଟୁରୁ ପାଖରେ ଠିଆ ହେଇଥିଲେ ଜଣେ ସାର୍ ଆପଣଙ୍କୁ ଏଇ କାଗଜ ଖଣ୍ଡିକ ଦେଇଛନ୍ତି। ମୁଁ କାଗଜଟି ଖୋଲିକି ଦେଖିଲି, ସେଠି ଲେଖା ହେଇଛି ଯେ ମ୍ୟାଡାମ ଆପଣ ଟିକେ ଆସି ଆକାଶବାଣୀ କେନ୍ଦୁଝରରେ ଦେଖା କରିବେ ତ ମୋତେ, ଏବଂ ସାର୍ଙ୍କ ନାଁଟି ତଳେ ଲେଖା ଥିଲା। ମୁଁ ତା ପରଦିନ ତତ୍କ୍ଷଣାତ୍ ଯାଇ ଆକାଶବାଣୀ କେନ୍ଦୁଝରରେ ପହଞ୍ଚିଲି, ଏବଂ ପହଞ୍ଚିବା ପରେ ମୋତେ ଗୋଟେ ଟକ୍ ଦିଆ ହେଇଥିଲା ଯେ ଜଣେ ସାହିତ୍ୟିକଙ୍କ ବିଷୟରେ ଆପଣ ଯେହେତୁ ଓଡ଼ିଆ ଅଧ୍ୟାପିକା ଲେଖିକି ଆଣିବେ, ଟକ୍ଟି ପଢ଼ିବେ। ମୁଁ ଏଟା ପଢ଼ିଥିଲି, ମୋତେ ଖୁବ୍ ଆନନ୍ଦ ଦେଇଥିଲା ସେ ସମୟ। ମୁଁ ନିର୍ଭୁଲ ଭାବରେ ପଢ଼ିଥିଲି, ଖୁବ୍ ପ୍ରଶଂସାର ପାତ୍ର ହେଇଥିଲି, ପଇସା ବି ପାଇଥିଲି। ତେଣୁ ଟିକେ ଦୁର୍ବଳତା ଥିଲା, ଗୋଟେ ଆମର ଲିଖିତ ଇଣ୍ଟରଭ୍ୟୁ ଗୋଟେ ହେଇଥିଲା ଆଗେ, ଆମେ ଗୋଟେ ଟପିକ ଦିଆ ହେଇଥିଲା ଲେଖିବା ପାଇଁ, ଆମେ ବହୁତ ପିଲା ସେଠି ରୁଣ୍ଡ ହେଇଥିଲେ, ଆମେ ଲେଖିଥିଲୁ, ତା ଭିତରୁ 10-12 ଜଣଙ୍କୁ ବଛା ହେଇଥିଲା, ତା ଭିତରେ ମୁଁ ମଧ୍ୟ ସିଲେକ୍ସନରେ ଆସିଥିଲି। ତାପରେ ପୁଣି ଆମକୁ ଭଏସ୍ ଟେଷ୍ଟ ପାଇଁ ଡକା ହେଇଥିଲା, ତାପରେ ଆମେ ଯାଇକି ଗୋଟେ ଆମକୁ ଖବରକାଗଜ ଦିଆ ହେଇଥିଲା ପଢ଼ିବା ପାଇଁ, ମୋର ମନେ ଅଛି, ଇଂଲିଶ ଏବଂ ଓଡ଼ିଆ ସ୍ପଷ୍ଟ ଭାବରେ ତାକୁ ପଢିପାରିବା ଦରକାର। ମୁଁ ଯୋଉ କେତେ ଜଣ ସିଲେକ୍ଟ ହେଲେ ତା ଭିତରେ ମୁଁ ଥିଲି, ଏବଂ ତାପରେ ଧୀରେ ଧୀରେ ଆମକୁ ଯୁବବାଣୀ କାର୍ଯ୍ୟକ୍ରମ ଦିଆଗଲା, ଲେଖିବାକୁ ପଡେ, ଟକ୍ ଥାଏ, ନୂଆ ନୂଆ ବହୁତ ଆମକୁ ମାନେ କଷ୍ଟ ଲାଗୁଥିଲା, କେମିତି କରିବି, କେମିତି ଭଏସ୍ ଦେବି, କେମିତି ଶୁଭିବ। ତାପରେ ସେତେବେଳେ ସବୁ, ଏବେ ତ ଆମର ଡିଜିଟାଲ ଦୁନିଆ ହେଇଗଲାଣି, ସବୁ କମ୍ପ୍ୟୁଟରାଇଜ ହେଇଯାଉ, ଶୀଘ୍ର କାର୍ଯ୍ୟକ୍ରମ କରିଦଉଛନ୍ତି। ଆମେ ପ୍ରୋଗ୍ରାମ କରିଦେଇକି, ମେଟ୍ରନ ମେସିନ ଥିଲା ବଡ, ଏଇ ଯୋଉ ଫିତା ବାଲା,
1: ଆଜ୍ଞା
0: ଫିତା ହାତରେ ଚଲେଇକି ସୁଇଚ ମାରିକିରି ଆମେ ଆମ ଭଏସ କୁ ଭୁଲ କୁ କାଟିବୁ, ପୁଣି ଯୋଡିବୁ, ଗୀତ ଲଗେଇବୁ, କରିବୁ ପ୍ରୋଗ୍ରାମ, ଗୋଟିଏ ଗୋଟିଏ ପ୍ରୋଗ୍ରାମ, ଅଧଘଣ୍ଟିଆ ପ୍ରୋଗ୍ରାମ କରିବା ପାଇଁ ଆମକୁ 10ଟାରୁ 4ଟା 5ଟା ବାଜି ଯାଉଥିଲା, କିମ୍ବା ଗୋଟିଏ ଦିନରେ ବି ସରେ ନାହିଁ। ତା ପରଦିନ ଆମେ ଯାଇକି ପୁଣି ସେଟାକୁ କରୁଥିଲୁ, ଏମିତି କାହାରି ଯଦି ଟକ୍ ରେକର୍ଡିଂ କରିବାର ଥିଲା କରୁଥିଲୁ। ଇଏ ଗୋଟିଏ ଯାତ୍ରା ମୋର ଅଧ୍ୟାପନା ସହିତ ପାର୍ଟ ଟାଇମ୍ ଆରମ୍ଭ ହେଲା, ଯାହା ମୋତେ ଖୁବ ଆନନ୍ଦ ଦେଲା। ଏବଂ ଏ କଥା ମୁଁ ନିର୍ଦ୍ୱନ୍ଦରେ କହିବି ଯେ ସେଠି ଯୋଉ ଟପିକ ଦିଆଯାଉଥିଲା, ଯୋଉ ସାର୍ ମାନେ ଥିଲେ, ଆମର ଖାତା ରେଜିଷ୍ଟର ମେଣ୍ଟେନ ହେଇଥାଏ, ଏଇ ଟପିକ ଉପରେ ଯିବ, ଇଏ ଟକ୍ ଦେବେ, ତାକୁ ଆମେ ରିଲେଟ୍ କରିକି କଥା କହିବୁ, କିଛି ଆଙ୍କରିଂ ଭଳି କମ୍ପାରିଂ କରିବୁ, ଏସବୁକୁ ଲେଖୁ ଲେଖୁ ଲେଖୁ ଲେଖୁ ଅନେକ କିଛି ଲେଖିବାର ଗୋଟିଏ ଅଭ୍ୟାସରେ ପରିଣତ ହେଇଗଲା ମୋର। ଏବଂ ଯେଉଁଥିପାଇଁ ଯେକୌଣସି ଟପିକ କି ଯେକୌଣସି ଶବ୍ଦ ଗୋଟିଏ ଦେଲେ, ନିଜ କଥା ତ ନିଜେ କହିବା କଥା ନୁହେଁ, ମୁଁ ହଠାତ୍ କରି ନିଶ୍ଚୟ କିଛି ନା କିଛି ଲେଖିପାରିବି, ଏବଂ ଗୋଟିଏ ଘଟଣା କାହାଣୀ ସେଥିରେ ଉପସ୍ଥାପନା କରିପାରିବି। ଇଏ କ୍ଷମତା ଧୀରେ ଧୀରେ ଧୀରେ ଧୀରେ ସେ ଯାତ୍ରାରେ ଆମର ଆସିଗଲା। ନାଟକ ଲେଖିଲୁ, ରୂପକ ଲେଖିଲୁ, ଖାଲି ଏମିତି ଏଙ୍କରିଂ ଲେଖିଲୁ, କାହାଣୀ ଲେଖିଲୁ, ସବୁ ନିଜେ ଲେଖି ନିଜେ କରିବା, ବାହାରୁ ଟକ୍କର ଆସିଲେ ତାଙ୍କର ରେକର୍ଡିଂ କରିବା, ଗୋଟେ ଦୀର୍ଘ ଅଭିଜ୍ଞତା ରହିଛି ଯାହା ଖୁବ୍ ସୁଖଦ, ମାନେ ମୋତେ ଖୁବ୍ ଆନନ୍ଦ ଦେଇଥିଲା। ଏବଂ ଧୀରେ ଧୀରେ ଯେତେବେଳେ ବୟସ ଅତିକ୍ରାନ୍ତ ହେଲା, ମୁଁ ପ୍ରାୟ ପ୍ରତ୍ୟେକ ପ୍ରୋଗ୍ରାମ କରିଛି କହିବାକୁ ଗଲେ, ଶେଷରେ ଯେତେବେଳେ ଆକାଶବାଣୀ କେନ୍ଦୁଝର ଛାଡ଼ିଲି ମୁଁ, ସେତେବେଳେ ମୁଁ ଚାଷବାସ କାର୍ଯ୍ୟକ୍ରମରେ ଥିଲି, ଶେଷ କାର୍ଯ୍ୟକ୍ରମ ମୋର ଚାଷବାସ, ତା ପୂର୍ବରୁ ମୁଁ ପ୍ରାୟ ପ୍ରତ୍ୟେକ କାର୍ଯ୍ୟକ୍ରମ କରିଛି। ଆପଣ ଦେଖନ୍ତୁ, ଯୁବବାଣୀର ବିଭିନ୍ନ ବିଭାଗ କରିଛି, ତାପରେ ମୋତେ ବସୁନ୍ଧରାକୁ ନିଆଗଲା, ଯୋଉଟା ନାରୀମାନଙ୍କର କାର୍ଯ୍ୟକ୍ରମ, ଆମ ଆକାଶବାଣୀ କେନ୍ଦୁଝରର ନାରୀମାନଙ୍କ କାର୍ଯ୍ୟକ୍ରମର ନାଁ ହଉଛି ବସୁନ୍ଧରା। ବସୁନ୍ଧରାରେ ସେତେବେଳେ ସପ୍ତାହକୁ 5ଟି ପ୍ରୋଗ୍ରାମ ବାଜୁଥିଲା, ସପ୍ତାହକୁ 5ଟି ପ୍ରୋଗ୍ରାମରେ ଏକୁଟିଆ ମୁଁ ସମ୍ଭାଳୁଥିଲି, ମାନେ ସପ୍ତାହକୁ 5ଟି କାର୍ଯ୍ୟକ୍ରମ, ଏବଂ ତା ସହିତ ଚିଠିପତ୍ର କାର୍ଯ୍ୟକ୍ରମ ମୋତେ ଦିଆଗଲା, ଆମର ସୁପାହୀ ଭାଇଙ୍କ ସହିତ ମୋତେ ଚିଠିପତ୍ର କାର୍ଯ୍ୟକ୍ରମ, 15 ବର୍ଷ ଧରି ଚିଠିପତ୍ର କାର୍ଯ୍ୟକ୍ରମ କଲି, ଏବଂ ତା ସହିତ ବସୁନ୍ଧରା କାର୍ଯ୍ୟକ୍ରମ ଏକୁଟିଆ ସପ୍ତାହକୁ 5ଟି କାର୍ଯ୍ୟକ୍ରମ, ଆଗେ 3ଟି ଥିଲା, ତାପରେ ଆହୁରି ଥା 2ଟି ବଢେଇଲେ, 5ଟି କାର୍ଯ୍ୟକ୍ରମ ଏକୁଟିଆ କରୁଥିଲି, ପୁଣି ଅଧ୍ୟାପନା ସହିତ, ଯାହାକୁ ଆମେ ଦୀର୍ଘ ସମୟ ସେଠି କଟାଉଥିଲୁ, ଆମେ ଟିଫିନ ଖାଉଥିଲୁ, ଆମେ ଟିଫିନ ନଉଥିଲୁ, ଆନନ୍ଦ ଦିଏ। ଆମର ଯୋଉ ବାର୍ଷିକ ଉତ୍ସବ ହୁଏ ଆକାଶବାଣୀ କେନ୍ଦୁଝରର, ସେ ବାର୍ଷିକ ଉତ୍ସବରେ ପ୍ରତ୍ୟେକ ବର୍ଷ ଆମେ ଗୋଟିଏ ନାଟକ କରୁଥିଲୁ, ଯୋଉ ନାଟକ ମୋର ସହଭାଗୀ ରହୁଥିଲେ, ପ୍ରାୟ ପଚାରିଲେ ଆପଣ ଜାଣିପାରିବେ ଆକାଶବାଣୀ କେନ୍ଦୁଝରରେ ଥିବେ ତୁଷାର ସାମନ୍ତ, ସିଏ ପ୍ରାୟ ଲେଖନ୍ତି, କେବେ ମୁଁ ଲେଖିଛି, ଆଉ ଅନ୍ୟମାନେ ଅଛନ୍ତି ମଧ୍ୟ ଲେଖନ୍ତି, ଲେଖିଲେ ତାଙ୍କ ମୁଁ ନିଶ୍ଚିତ ଭାବରେ ମୁଖ୍ୟ ଭୂମିକାରେ ଥିବି। ନାରୀମାନଙ୍କର ଯେଉଁ ଭୂମିକା ଥିବ ବା ଝିଅମାନଙ୍କର ଯେଉଁ ଭୂମିକା, ସେଥିରେ ମୁଁ ମୁଖ୍ୟ ଭୂମିକାରେ ଥିବି, ଏଥିରେ କେହି ଦ୍ୱିମତ ହେବେ ନାହିଁ। ଶେଷ ପର୍ଯ୍ୟନ୍ତ ମୁଁ ପ୍ରତି ଷ୍ଟେଜ ଶୋ ଓପନ ଷ୍ଟେଜରେ ଆମେ କରୁଥିଲୁ, ସେ କମେଡି ହଉ, ସିଏ ସାମାଜିକ ନାଟକ ହଉ, ସିଏ ଖାଲି ଏକକ ଅଭିନୟ ଭଳି ହଉ, ଯାହା ମୁଁ ନିଶ୍ଚିତ ଭାବରେ ରହୁଥିଲି, କାହିଁକିନା ସେଥିରେ ମୋର ଗୋଟିଏ ଖୁବ୍ ଦୁର୍ବଳତା ରହିଛି ଆଜ୍ଞା, ମୁଁ କରୁ

0: ସେମିତି ନିଜେ ଲେଖୁଥିଲୁ, ନିଜେ କରୁଥିଲୁ, ଆଉ ଏମିତି ତ ରେଡିଓ ନାଟକ ବହୁତ କରିଛୁ। ଆଉ ବସୁନ୍ଧରା କାର୍ଯ୍ୟକ୍ରମ ସେତେବେଳେ ଏତେ ଚର୍ଚ୍ଚିତ ହେଇଥିଲା ଯେ ସେହି ଆକାଶବାଣୀ କେନ୍ଦୁଝରରେ କାମ କରୁଥିବା ଆମର ଲାଇବ୍ରେରୀ ସେକ୍ସନ କୁହନ୍ତୁ, ଆପଣଙ୍କର କ୍ଲରିକାଲ ସେକ୍ସନ ରହୁଥିଲେ, ସେମାନଙ୍କର ସାଥିମାନେ ରହୁଥିଲେ, ସମସ୍ତଙ୍କ ଭିତରେ ଗୋଟିଏ ଆଦୃତ ନାଁ ଥିଲା, ସମସ୍ତେ ଭଲ କରୁଥିଲେ, ତା ଭିତରେ ନାଁଟି ଥିଲା ବସୁନ୍ଧରାର ସ୍ତ୍ରୀ ଲୋକମାନେ ହିଡ଼ ମୁଣ୍ଡରେ ନେଇକିରି ରେଡିଓଟି ରଖି ଯେତେବେଳେ ଏଇ ଚାଷବାସ ଦିନରେ ବର୍ଷା ଦିନେ ଚାଷ କଲାବେଳେ ସେମାନେ ଶୁଣନ୍ତି, ସେମାନେ ସେ ରେଡିଓକୁ ଶୁଣନ୍ତି ବସୁନ୍ଧରା କାର୍ଯ୍ୟକ୍ରମ। ଥରେ ସେହି ଆକାଶବାଣୀ କେନ୍ଦୁଝରର ଜଣେ ଭାଇ ଆସିକି କହିଲେ, ଯିଏ ପରମାନେଣ୍ଟ ସେଠିକାର କର୍ମଚାରୀ, ସେ ଆସିକି ମୋତେ କହିଲେ, ମ୍ୟାଡମ ଆମର ସେଇ ବିଲରେ କାମ କରୁଥିଲେ ସ୍ତ୍ରୀ ଲୋକମାନେ ଆଜି ରେଡିଓଟି ନେଇକି ଆସିଥିଲେ, ବସୁନ୍ଧରା କାର୍ଯ୍ୟକ୍ରମ ଶୁଣିଲେ। ସେ କହିଲେ ଯେ ତମେ ତ ଭାଇ ଆକାଶବାଣୀରେ କାମ କର, ଏଇ ଯୋଉ ସ୍ମୃତି ବାନାର୍ଜୀ ଯିଏ ବସୁନ୍ଧରା କରୁଛନ୍ତି ତାଙ୍କୁ ଟିକେ ଆମକୁ ଦେଖେଇ ଦିଅନ୍ତୁ ନା କେମିତି, ଏ କଥା କହିଲେ। ସେଇଠୁ ସେ ଭାଇ ଆସି କର୍ମଚାରୀ ଜଣକ ଆସି କହିଲେ, ମୁଁ ହସି ହସି ଉତ୍ତର ଦେଇଥିଲି, ମୋର ଆଜି ବି ମନେ ଅଛି ଦୀର୍ଘ ଦିନ ତଳର କଥା, ମୁଁ କହିଥିଲି ନ ଦେଖନ୍ତୁ ନ ଦେଖନ୍ତୁ, ନ ଦେଖିଲେ ଭଲ, ଦେଖିଲେ ସେମାନେ ଛି ଛାକର କରିବେ, ସେଇ ଭଏସ ଟିକୁ ଶୁଣିକିରି ସେମାନେ ଖୁସି ହେଇକି ଥାନ୍ତୁ, ଏ କଥା କହିଥିଲି। ରେଡିଓରେ ଭଏସ ହଉଛି ସବୁଠୁ ମୂଲ୍ୟବାନ, ସବୁଠୁ ବଡ କଥା। ସ୍ୱର ଉପସ୍ଥାପନାର ଶୈଳୀ, ପଜ ଦେଇକିରି ଠିକ ଭାବରେ କୋଉଠି କୋଉଟା ପଜ ଲାଗୁଛି ତାକୁ ସେଣ୍ଟେନ୍ସ କୁ ପଢିବା, ଯେତୋଟି କାର୍ଯ୍ୟକ୍ରମ ହେଉଥିଲା ଆମର। ତାପରେ ବସୁନ୍ଧରା ପରେ ମୁଁ ପୁଣି କରିଛି ଆପଣଙ୍କର ଚିଠି ପତ୍ର ତ ଦୀର୍ଘ ଦିନ କରିଛି ସୁପାହୀ ଭାଇଙ୍କ ସହିତ। ତାପରେ ହେଲୋ ଆକାଶବାଣୀ ଯୋଉ ଚିଠି ପଢା ହଉଥିଲା ଆଗରୁ, ହେଲୋ ଆକାଶବାଣୀ ସୁପାହୀ ଭାଇ କରୁଥିଲେ କିନ୍ତୁ ସେଥିରେ ଚିଠି ପଢା ହଉଥିଲା, ଚିଠି ଗୁଡିକ ପଢୁଥିଲି ସେଠି, ସେମାନେ ହେଲୋ ଆକାଶବାଣୀ ସମ୍ବନ୍ଧରେ ଚିଠି ଦଉଥିଲେ, ସେଟା ଆହ୍ୱାନ କରାଯାଉଥିଲା। ତା ସହିତ ବରିଷ୍ଠ ବ୍ୟକ୍ତିମାନଙ୍କ ପାଇଁ ଗୋଟିଏ କାର୍ଯ୍ୟକ୍ରମ ହଉଥିଲା, ତାକୁ ବି କିଛି ଦିନ କରିଥିଲି। ତାପରେ ସୃଜନୀ ବୋଲି ଗୋଟିଏ, ତାକୁ ମଧ୍ୟ କିଛି ଦିନ କରିଛି। ଧୀରେ ଧୀରେ ଧୀରେ ଧୀରେ ପ୍ରୋଗ୍ରାମ ମାନଙ୍କର ବା କାର୍ଯ୍ୟକ୍ରମର ନାଁ ବଦଳୁଛି, ସେସବୁ କରିଛି। ବହୁ ବର୍ଷ ଏସବୁ କାର୍ଯ୍ୟକ୍ରମ କରିବା ପରେ ଶେଷ ବେଳକୁ ଆପଣ ଭାବନ୍ତୁ ମୁଁ 22 ବର୍ଷ ଆକାଶବାଣୀରେ ଉପସ୍ଥାପିକା ଭାବରେ କାମ କରିଛି। ସେଇ 22 ବର୍ଷ ଭିତରେ ଶେଷ ବେଳକୁ ମୋତେ ଜଣେ ସାର୍ କହିଲେ, ଆପଣ ଭେରାଇଟି ପ୍ରୋଗ୍ରାମରେ ଆପଣଙ୍କର ଭଏସ୍ ଯାଇସାରିଲାଣି, ବାକି ରହିଲା ଆଉ ଗୋଟିଏ ପ୍ରୋଗ୍ରାମ ଯୋଉଠାରେ ଆପଣ ଯଦି ଭଏସ୍ ଦେଇପାରିବେ ତାହେଲେ ଜାଣିବି ଯେ ହଁ ଭଏସ୍ଟା ସବୁଥିରେ ଖେଳିପାରେ, କହି ମୋତେ ଚାଷବାସକୁ ଆଣିଲେ, ଯୋଉଥିରେ ମୁଁ କିନ୍ତୁ ଖୁବ୍ ଦୁର୍ବଳ ଥିଲି, ଚାଷବାସ ସମ୍ପର୍କରେ ଏତେ ଧାରଣା ନଥିଲା, କାହିଁକିନା ମୁଁ ସେମିତି ଗୋଟେ ଚାଷବାସ ପରିବାରରୁ ବି ଆସିନଥିଲି କି ସହରୀ ସଭ୍ୟତାରୁ ଆସିଥିଲି, ତେଣୁ ମୁଁ ଜାଣିନଥିଲି। ସେ କହିଲେ ନା ସେଇଥିରେ ଯଦି ଆପଣ କରିପାରିବେ ଜାଣିବି ଯେ ଆପଣ ଚାଷବାସ ଠିକ କରିପାରୁଛନ୍ତି। ମୁଁ କିନ୍ତୁ ପ୍ରଥମେ ଖୁବ୍ ଭୟଭୀତ ହେଇଥିଲି ସେ ଚାଷବାସ କାର୍ଯ୍ୟକ୍ରମ କଲାବେଳକୁ, ସେତେବେଳକୁ ବି ବୟସ ବି ଟିକେ ଅଧିକା ହେଲାଣି। ମୋତେ ସେ କିନ୍ତୁ ନାଁ ଗୋଟିଏ ଦେଇଥିଲେ ଚାଷବାସରେ, ଆଜି ବି ଆମର ଶ୍ରୋତା ମଣ୍ଡଳରେ ପଚାରିଲେ ସେମାନେ ବି କହିପାରିବେ ସେ ନାଁକୁ ମନେ ରଖିଛନ୍ତି, କୁନିଅପା ବୋଲି।
1: ଆଜ୍ଞା,
0: ମୋତେ କୁନିଅପା ନାଁ ଦେଇଥିଲେ, ମୁଁ ପ୍ରଥମେ ଆସିବି ଅନ୍ୟମାନେ ଆସିବେ, କୁନିଅପାଙ୍କୁ ଜୁହାର କରି ଯେମିତି ଶିଶୁ ରାଇଜ ଶିଶୁ ସଂସାରରେ ଯେମିତି କଟକରେ ହୁଏ ସେମିତି ଆସିକିରି ନମସ୍କାର କରି ଜୁହାର କରିକି ବସିବେ, ତାପରେ ଆମର ବୈଠକ ଆରମ୍ଭ ହବ। କିନ୍ତୁ ମୁଁ ଯଥାସାଧ୍ୟ ଚେଷ୍ଟା କରି ଚାଷବାସ କାର୍ଯ୍ୟକ୍ରମର ସେ ବୈଠକକୁ ମଧ୍ୟ ସଫଳ କରିଥିଲି, ଯୋଉଟା ଶ୍ରୋତାମାନଙ୍କ ଦ୍ୱାରା ଗୋଟେ ଡିମାଣ୍ଡ ହେଇଥିଲା ଆମର ଏକ ବାର୍ଷିକ ଉତ୍ସବରେ ଆକାଶବାଣୀର। ସେଠି ଆମେ ଷ୍ଟେଜ୍ ଉପରେ ବସିକିରି କୁନିଅପା ବା ମୋତେ ନେଇକିରି ଆମର ଆଉ ସହଯୋଗୀ ମାନେ ଆମେ ଗୋଟିଏ ଚାଷବାସର ଗୋଟିଏ କାର୍ଯ୍ୟକ୍ରମ ମଧ୍ୟ ସେଠି ଉପସ୍ଥାପନା କରିଥିଲୁ ଏବଂ ଦର୍ଶକମାନେ ଦେଖିଥିଲେ। ଆଗରୁ ଆମର ଚାଷବାସ କାର୍ଯ୍ୟକ୍ରମରେ ଯିଏ ମୁଖ୍ୟ ରହୁଥିଲେ ସେ ପୂର୍ଣ୍ଣ ଭାଇ ବୋଲି ଆମର ଜଣେ ଥିଲେ ଭାଇ, ସେ ରିଟାୟାର୍ଡ କରିଗଲେ ଦୀର୍ଘ ବର୍ଷ କରିକିରି, ସେ ଯେତେବେଳେ ଥିଲେ ତାଙ୍କୁ ଯଦି ଚାଷବାସ କାର୍ଯ୍ୟକ୍ରମ ସମୟରେ କେହି ବଜାରରେ ଦେଖିଲେ ତାଙ୍କୁ ପଚାରନ୍ତି, ଏ ଭାଇ ତମେ କଣ ଏଠି ବୁଲୁଛ, ଆଜି କଣ ଚାଷବାସ ବୈଠକ ନାହିଁ କି, ଅର୍ଥାତ ସେମାନେ ଅନୁଭବ କରନ୍ତି ବୈଠକଟି ଲାଇଭ ପ୍ରୋଗ୍ରାମ ଚାଲିଛି। ଆପଣ ଭାବନ୍ତୁ ପୁରା ଜ୍ୱଳନ୍ତ ପ୍ରୋଗ୍ରାମ, ପୁରା ସେମାନଙ୍କ ପାଖରେ ସେମାନଙ୍କ ହୃଦୟକୁ ପୁରା ଛୁଇଁ ଯାଏ, ଯୋଉ ଚାଷବାସ କାର୍ଯ୍ୟକ୍ରମରେ ସେମାନେ କଣ ଔଷଧ ପକେଇବେ, କେମିତି ପକେଇବେ, କଣ କରିବେ, ଏମିତି ଭାବରେ ପୂର୍ଣ୍ଣ ହୋଇ ବର୍ଣ୍ଣନା କରୁଥିଲେ ଯେମିତି ସେମାନେ ଅନୁଭବ କରନ୍ତି ସିଏ ବୈଠକରେ ବସିକି ଏଇ ଆମକୁ କଥା କହୁଛନ୍ତି। ପ୍ରତ୍ୟେକ ରେଡିଓର କାର୍ଯ୍ୟକ୍ରମ ଆମେ ନାରୀମାନଙ୍କୁ ବସୁନ୍ଧରା କାର୍ଯ୍ୟକ୍ରମରେ ଭଉଣୀମାନେ ଯେତେବେଳେ ଆମେ ସମ୍ବୋଧନ କରୁଛନ୍ତି ସେତେବେଳେ ସେ ଯୋଉ ଆନ୍ତରିକତା, ସେମାନେ ଭାବନ୍ତି ସତରେ ଆମ ସହିତ କଥାବାର୍ତ୍ତା କରୁଛନ୍ତି କି। ଆଉ ଆକାଶବାଣୀର ସେଇଟା ତ ହଉଛି ମହତ୍ଵ, ଯୋଉ ଦୀର୍ଘ ଦିନର ଆକାଶବାଣୀ 1946 ମସିହାରୁ ୟୁନାଇଟେଡ୍ ନେସନ୍ସ ରେଡିଓ ପ୍ରତିଷ୍ଠା ହୋଇଥିଲା, ସେଇ ଦିନଠାରୁ ସର୍ବ ପୁରାତନ ଗଣମାଧ୍ୟମ ଭାବରେ ରେଡିଓ ଆମର ପରିଚିତି ଲାଭ କରିଛି। ତେଣୁ ଗୋଟେ ଶକ୍ତି ସମ୍ପନ୍ନ ଗୁରୁତ୍ୱପୂର୍ଣ୍ଣ ମହତ୍ୱପୂର୍ଣ୍ଣ ଗଣମାଧ୍ୟମ ହେଉଛି ରେଡିଓ, ଯାହା ସବୁଠାରୁ ପୁରାତନ। ପ୍ରଥମେ ଗଣମାଧ୍ୟମ ଭାବରେ

0: ୟୁନେସ୍କୋ ଜେନେରାଲ କନଫରେନ୍ସରେ ପ୍ରଥମ ଗଣମାଧ୍ୟମ ଭାବରେ ଆକାଶବାଣୀକୁ ଗ୍ରହଣ କରାଯାଇଛି। ପ୍ରତ୍ୟେକଙ୍କ ପାଖରେ ରେଡିଓ ପହଞ୍ଚି ପାରେ। ଗାଁର ପ୍ରତିଟି ଅଞ୍ଚଳରେ ଆମ୍ବ ଗଛ ମୂଳରେ, ପୋଖରୀ ତୁଠରେ, ଆମର ହାଣ୍ଡି ଶାଳରେ, ପ୍ରତ୍ୟେକ ଜାଗାରେ ରେଡିଓ ପହଞ୍ଚରେ। ଗୁହାଳରେ ଜଣେ ଗାଈ ଧୋଇଲା ବେଳେ ବି ସିଏ ରେଡିଓଟି ପାଖରେ ରଖି ଶୁଣୁଥାନ୍ତି ରେଡିଓ। ମୁଁ ଏତେ ରେଡିଓ ପ୍ରେମୀ, ମୁଁ ଏବଂ ମୋର ଘରେ ବି ଯୋଉ ମୋର ଜୀବନ ସାଥୀ ଯିଏ ଅଛନ୍ତି ସେ ଏତେ ରେଡିଓ ପ୍ରେମୀ, ଆମେ ଆଜି ବି ସକାଳୁ ଆମର ଅନୁଚିନ୍ତାଟି ନ ଶୁଣିଲେ ଆମର ଯେମିତି ଭାତ ହଜମ ହୁଏ ନାହିଁ। ଅନୁଚିନ୍ତା କଟକରୁ ରିଲେ ହୁଏ, ଆମ ଆକାଶବାଣୀ କେନ୍ଦୁଝରର ନୁହେଁ, ରିଲେ ହୁଏ, କିନ୍ତୁ ସେ କାର୍ଯ୍ୟକ୍ରମଟିକୁ ନ ଶୁଣିଲେ ଯେମିତି ଆମର ଭାତ ହଜମ ହୁଏନି, ଯେମିତି ସେଇଟା ଶୁଣିଦେଲେ ସତରେ ଆଜିର ଦିନଟି ଭଲରେ ଭଲରେ ଅତିବାହିତ ହବ। ଅନୁଚିନ୍ତା ଏଇଟା ଆମର ରହିବା ଉଚିତ। ଆଉ ଭଜନ କଥା ଛାଡ଼ନ୍ତୁ, ସଙ୍ଗୀତ କଥା ଛାଡ଼ନ୍ତୁ, ପୁରୁଣା ଫିଲ୍ମ ସଙ୍ଗୀତ କଥା ଛାଡ଼ନ୍ତୁ, ନାଟକ କଥା କୁହନ୍ତୁ, ରୂପକ କଥା କୁହନ୍ତୁ, ଇଏ ତ ହୃଦୟକୁ ଛୁଇଁ ଯାଏ। ଏଆଇ ଯୁଗରେ ଆଜି ବି ରେଡିଓ ବଞ୍ଚିଛି ଜଣେ ରେଡିଓ ଶ୍ରୋତା ଭାବରେ ମୁଁ କହିବି, ନିଶ୍ଚିତ ଭାବରେ କହିବି, ମୁଁ ନୁହେଁ ସମସ୍ତେ କହିବେ, ରେଡିଓ ସମସ୍ତଙ୍କୁ ସୁହେଇ ଥାଏ, ଏହା ସମସ୍ତଙ୍କ ପାଖରେ ଗ୍ରହଣ ଯୋଗ୍ୟ। ଏହାର କିଛି ନିର୍ଦ୍ଦିଷ୍ଟ ଶ୍ରୋତାଙ୍କୁ ଏହା ଟାର୍ଗେଟ କରିପାରେ, ଏକଥା ଠିକ, ସ୍ଥାନୀୟ ଅଟେ, ଏହା ଆମର ଆଞ୍ଚଳିକ ରେଡିଓ ଷ୍ଟେସନ, ଏହା କିଛି ଆଞ୍ଚଳିକ ହେଇପାରେ ବିଭିନ୍ନ ଅଞ୍ଚଳରେ, ସେଥିପାଇଁ ଏତେ ଗୁଡିଏ ଆଞ୍ଚଳିକ ଷ୍ଟେସନ ରହିଛି, ତା ସହିତ ବଡ଼ ଷ୍ଟେସନ ମଧ୍ୟ ରହିଛି। ସମସ୍ତେ ନିର୍ଦ୍ଦିଷ୍ଟ ଶ୍ରୋତାକୁ ଏହା ଟାର୍ଗେଟ କରେ, କିନ୍ତୁ ସେହି ଅଞ୍ଚଳରେ ଏତେ ଆଦୃତି ଲାଭ କରେ ଯୋଉ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ, ତିନୋଟି ଜିନିଷକୁ ତାଳ ଦେଇ ବାଲାନ୍ସରେ ରଖି ସମତୁଲ ଭାବରେ ରେଡିଓ ନେଇପାରେ କାର୍ଯ୍ୟକ୍ରମ, ତାହା ଆଜି ପର୍ଯ୍ୟନ୍ତ କୌଣସି ମେଡିଆ ନେଇପାରେ ନାହିଁ ଯାହା ରେଡିଓ ନିଏ। ତେଣୁ ରେଡିଓ କଥା କହିଲା ବେଳେ ମନରେ ଗୋଟେ ଆନ୍ଦୋଳନ ସୃଷ୍ଟି ହୁଏ, ଗୋଟେ ଚା କପ୍ ସହିତ ରେଡିଓଟା ଶୁଣିବାର ଯୋଉ ମଜା, ଶ୍ରୀମଦ୍ ଭଗବତ ଗୀତା ଯୋଉ ପ୍ରତିଦିନ ରେଡିଓରେ ଆମର ବାଜୁଛି, ତାକୁ ବୟସ୍କ ବ୍ୟକ୍ତି ଠାରୁ ଆରମ୍ଭ କରି ଛୋଟ ପିଲାଟିଏ ବି ଶୁଣିଲେ ତା ଭିତରେ ଯୋଉ ଆନନ୍ଦ ଅଛି, ତା ଭିତରେ ଯୋଉ ମଧୁରତା ଅଛି, ତାକୁ କେହି କେବେ ଭୁଲି ପାରିବେ ନାହିଁ। ସେ ଟେଲିଭିଜନର ଯୁଗ ହଉ, ମୋବାଇଲର ଯୁଗ ହଉ, ଡିଜିଟାଲର ଯୁଗ ହଉ, ଏଆଇର ଯୁଗ ହଉ, ରେଡିଓ ଯେମିତି ଥିଲା ଆଜି ବି ସେମିତି ଆମମାନଙ୍କ ପାଖରେ ପହଞ୍ଚିଛି। ରେଡିଓ ଅପହଞ୍ଚ ଇଲାକାରେ ପହଞ୍ଚି ପାରେ, ଏ କଥା ଜଣେ ଶ୍ରୋତା ହିସାବରେ, ଜଣେ ଉପସ୍ଥାପିକା ହିସାବରେ ମୁଁ ନିଶ୍ଚିତ ଭାବରେ କହିବି। ଏତେ ଆଦୃତି ଲାଭ କରିଥିଲୁ ଆମେ, ଜଣେ ଗୋଟିଏ ଶ୍ରୋତାଙ୍କର କଥା ମୁଁ ରାଜି ବି ମନେ ପଡୁଛି, ମୁଁ ଚାଷବାସ ଯେତେବେଳେ କରୁଥିଲି, ସେ ଶେଷ ବେଳକୁ ମୁଁ ଚାଷବାସ କଲି ଯୋଉ କଥା କହୁଥିଲି, ସେତେବେଳେ ଜଣେ ସୋମଗିରିରୁ ଜଣେ ଶ୍ରୋତା ଆସିଥିଲେ, ଆସିକିରି ଆମର ରେଡିଓ ଷ୍ଟେସନର ଦୁଆର ମୁହଁରେ ପହଞ୍ଚିକି କହିଲେ, ଏଟା ଅନେକ ଭାବିପାରନ୍ତି ଆପଣା ଗର୍ବ, ଆପଣା ଢୋଲ ନିଜେ ପିଟୁଛନ୍ତି ବୋଧେ, ସେ କଥା ପଚାରିଲେ ତାର ସାକ୍ଷୀ ମଧ୍ୟ ବି ଅନେକ ଥିବେ, ଡାକିଲେ କହିଲେ ସ୍ମୃତି ବାନାର୍ଜୀ ମୋତେ ଡାକି ଦିଅନ୍ତୁ ନା ଦେଖା କରିବୁ। ମୁଁ ଭାବିଲି ଘରୁ କିଏ ଗଲେ ନା କଣ ହେଲା, କିଏ ଦେଖା କରିବେ, ହଠାତ୍ ଯାଇକି ମୋର ସିକ୍ୟୁରିଟି ଯେତେବେଳେ ଯାଇକି ମୋତେ ଡାକିଲେ, ଗେଟ୍ ପାଖରେ ପହଞ୍ଚିଲି, ଲୋକଟି ଆପଣ ବିଶ୍ୱାସ କରିବେ ନାହିଁ, ଏକଦମ ନିଚ୍ଛକ ସତ କଥା ମୁଁ ହୃଦୟରୁ କହୁଛି ଆଜି ଆପଣ ପଚାରିଲେ ବୋଲି, ଯେ ଯାତ୍ରା କିପରି ଥିଲା ବା ସଫଳ ମୁଁ କେମିତି ହେଇଛି, ଯେ ସେ ଲମ୍ବ ହେଇକି ଶୋଇଗଲେ ଅଧିଆ ପଡିଲା ଭଳି, ମୁଁ ପଛକୁ ଚାରି ହାତ ଘୁଞ୍ଚିଗଲି, କଣ ହେଇଛି କଣ ହେଇଛି, କିଏ ଇଏ ଲୋକ ଲମ୍ବ ହେଇକି ପଡିଗଲେ। ଆପଣ ସ୍ମୃତି ବାନାର୍ଜୀ, ମୁଁ ଆପଣ କୁନିଅପା, ସେ ସ୍ମୃତି ବାନାର୍ଜୀ ବି କହୁନଥାନ୍ତି, ଆପଣ କୁନିଅପା କହିକି ଗୋଟେ ଆଣିଥିଲେ ସେ ଦୁଇଟା ପ୍ୟାକେଟ, ଏଇ ଯୋଉ ଆମ୍ବ ସୋଡା, ସୋମଗିରିରୁ ଆସି କହିଲେ ଏଇଟା ଗୋଟେ ଆପଣଙ୍କ ପାଇଁ ନେଇକି ଆସିଛି, ଆପଣଙ୍କ କାର୍ଯ୍ୟକ୍ରମ ଶୁଣେ ବହୁତ ଭଲ ଲାଗେ, ସୁପାଇ ଭାଇଙ୍କ କାର୍ଯ୍ୟକ୍ରମ ଶୁଣେ ବହୁତ ଭଲ ଲାଗେ, ଏଇ ଦୁଇଟା ପ୍ୟାକେଟ ଆଣିଛି, ଗୋଟେ ସୁପାଇ ଭାଇଙ୍କୁ ଦେବେ ଆଉ ଗୋଟେ ଆପଣଙ୍କର। ଆଜି ବି ସୁପାଇ ଭାଇଙ୍କୁ ପଚାରିଲେ ସୁପାଇ ଭାଇ କହିବେ ମୁଁ ସୁପାଇ ଭାଇଙ୍କୁ ସେ ଆମ୍ବସଡା ପ୍ୟାକେଟ ଦେଇଥିଲି ଏବଂ ମୁଁ ବି ଗୋଟେ ଆମ୍ବସଡା ପ୍ୟାକେଟ ନେଇକି ଆସିଥିଲି। ସେ ଆମ୍ବସଡା ନୁହେଁ ତ, ସେ ଆମର ପୁରସ୍କାର,
1: ଶ୍ରୋତାଙ୍କର ଭଲ ପାଇବା,
0: କେତେ ଭଲ ପାଇବା ଶ୍ରୋତା ମାନଙ୍କର ଥିଲା ଆମ ପାଇଁ, ଶ୍ରୋତା ଗ୍ରହଣରେ ଆମେ ମରିଗଲେ ବି ଜୀବିତ ହେଇ ରହିଥିବୁ ରେଡିଓ ପାଇଁ। ତେଣୁ ରେଡିଓ ସବୁଦିନ ଅଛି, ସବୁଦିନ ବଞ୍ଚି ରହିବ, ବହୁଜନ ହିତାୟ ବହୁଜନ ସୁଖାୟ ସେ କୁହାଯାଏ, ସୁଖ ଦିଏ ହିତ ସାଧନ କରେ, ସବୁବେଳେ ସନ୍ଦେଶ ଦିଏ, ବାର୍ତ୍ତା ଦିଏ, ମନୋରଞ୍ଜନ ଦିଏ, ଶିକ୍ଷା ଦିଏ, ଜଣେଇ ଦିଏ, ସଚେତନ କରାଏ, ଇଏ ହେଉଛି ରେଡିଓ। ରେଡିଓର ଚିତ୍ରକୁ ବର୍ଣ୍ଣନା କରିବା, ରେଡିଓର ସଫଳତାକୁ ବର୍ଣ୍ଣନା କରିବା, ରେଡିଓର ଉପକାରିତାକୁ ବର୍ଣ୍ଣନା କରିବା, ପ୍ରାୟ କୌଣସି ଶବ୍ଦ ନାହିଁ ମୁଁ କହିବି। କାହାରି ଗୋଟିଏ ଆତ୍ମଜୀବନୀର କଥା ହେଉ, କୋଉ ଗୋଟିଏ ଗାଁର ଚିତ୍ର ଆମେ ଗୋଟିଏ ଚିତ୍ରକର ଗୋଟେ ତୂଳିରେ ଆଙ୍କି ଦେଇପାରୁଛି, ଗୋଟେ ବହିରେ ଜଣେ ଲେଖକ ଲେଖି ଦେଇପାରୁଛି, ରେଡିଓ ଯେଉଁ ପ୍ରକାର ଗୀତରେ ବଜେଇ ଦେଇପାରେ ଗୋଟେ ଗାଁର କଥା, ଆମ୍ବ ତୋଟାରେ ଆମ୍ବ ଝୁଲୁଛି ବଉଳର ବାସ୍ନାକୁ, ସେ ଗୀତରେ ହଉ ବା ଆମର ଉପସ୍ଥାପନା ଯୋଉ କମ୍ପାରିଂରେ ହଉ ବା ନାଟକର ଚିତ୍ର ସଂଳାପ ମାଧ୍ୟମରେ ହଉ, ଯେପରି ଭାବରେ ବର୍ଣ୍ଣନା କରାଯାଏ ତାହା ହୃଦୟକୁ ଯେତେ ଛୁଏଁ ଅନ୍ୟ କୌଣସି ମାଧ୍ୟମରେ ସେତିକି ଛୁଏଁ ନାହିଁ, ଏ କଥା ମୁଁ ନିଶ୍ଚିତ ଭାବରେ କହିବି। ଆଉ ରେଡିଓର ବିଶେଷ ଅଂଶ ଯୋଉ ଆକାଶବାଣୀ, ଗଣମାଧ୍ୟମର ସବୁଠାରୁ ବଡ ଅଂଶ, ଗଣମାଧ୍ୟମର ବିଶେଷ ଅଂଶ ହଉଛି ଆକାଶବାଣୀ, ଯିଏକି ଜନଗଣଙ୍କର ମାନେ ଆମ ଲୋକମାନଙ୍କର ମନର କଥା ସଭିଙ୍କୁ ଜଣେଇ ଦିଏ, ମନର ସୁଖ ଦୁଃଖ ଭଲ ମନ୍ଦ ଆଶା ନିରାଶା ସବୁ ଜିନିଷକୁ ପହଞ୍ଚାଇ ଦିଏ, ଏବଂ ସେଥିରେ ଯେମିତି ଶ୍ରୋତାମାନେ ଯେଉଁମାନେ ଶୁଣୁଥାନ୍ତି ସେମାନେ ସେଥିରେ ଭାଗିଦାରୀ ହେଇଯାନ୍ତି। ରେଡିଓ ଆମର ସଚେତନ ଭାବ ନେଇକି ଅଧିକ ଆମକୁ ସମୃଦ୍ଧି କରେ, ଆମକୁ ପ୍ରଗତି ଆଣିଦିଏ, ଆମକୁ ଜନତାଙ୍କ ପାଖରେ ପହଞ୍ଚି ଯାଏ ରେଡିଓ ନିଜେ, ଗୋଟେ ଲୋକ କୁହେ ନାହିଁ ତ, ଗୋଟେ ଉପସ୍ଥାପିକା ଉପସ୍ଥାପକ କୁହନ୍ତି ନାହିଁ ତ, ରେଡିଓ ନିଜେ ପହଞ୍ଚି ଯାଏ। ତେଣୁ ରେଡିଓ ଶବ୍ଦଟି ଭିତରେ ଯେଉଁ ମହତ୍ଵ ଅଛି, ଯେଉଁ ମହକ ଅଛି, ତାକୁ ଶୁଣିବେ ଯେ ପ୍ରକୃତ ରେଡିଓ ପ୍ରେମୀ ହେଇଥିବେ ସେ ଜାଣିପାରିବେ, ଏଥିରେ ସନ୍ଦେହ ନାହିଁ। ରେଡିଓ ସମାଜରେ ନୈତିକତା ଆଣେ, କେମିତି ଆମେ ନୀତିବାନ ହବା, ପ୍ରତ୍ୟେକଟି କାର୍ଯ୍ୟକ୍ରମକୁ ଆପଣ ଦେଖନ୍ତୁ, ଯେତୋଟି କାର୍ଯ୍ୟକ୍ରମ ସକାଳରୁ ବନ୍ଦନା ଠାରୁ ଆରମ୍ଭ କରି ଅନୁଚିନ୍ତା ଠାରୁ ଆରମ୍ଭ କରି ଶ୍ରୀମଦ୍ ଭାଗବତରୁ ଆରମ୍ଭ କରି ଶିଶୁ ସଂସାର ଠାରୁ ଆରମ୍ଭ କରି ବସୁନ୍ଧରା ଠାରୁ ଆରମ୍ଭ କରି ଯୁବବାଣୀ ଠାରୁ ଆରମ୍ଭ କରି ଅବସର ପରଠୁ ଆରମ୍ଭ କରି ଯେତେ କାର୍ଯ୍ୟକ୍ରମ ଅଛି ଆମର, ଆମ କେନ୍ଦୁଝର ରହୁଛି, ଆମ କେନ୍ଦୁଝରର ଐତିହ୍ୟ ସଂସ୍କୃତିକୁ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଲୋକମାନଙ୍କ ପାଖରେ ପହଞ୍ଚେଇ ଦେଇପାରୁଛୁ। ଲୋକଟିଏ ତ ଘରେ ବସି ଯିଏ କେନ୍ଦୁଝରର ଚାରୋଟି ପର୍ଯ୍ୟଟନ ସ୍ଥଳୀକୁ ଯାଇ ନାହିଁ ସିଏ ତ ବୁଲି ପାରୁଛି ପର୍ଯ୍ୟଟନ ସ୍ଥଳୀ ରେଡିଓ ମାଧ୍ୟମରେ, ତାହା ମାଧ୍ୟମରେ ତାକୁ କିଛି ଶିକ୍ଷା ମିଳୁଛି, ନୀତିଗତ ଜ୍ଞାନ ତାର ରହୁଛି, ଆମର ଇତିହାସ କଣ ଥିଲା ସେ ସମ୍ପର୍କରେ ସେ ଜାଣିପାରୁଛି। ରେଡିଓ ତେଣୁ ଏକ ଜାଗ୍ରତ ପ୍ରହରୀ, ତେଣୁ ସ୍ୱାସ୍ଥ୍ୟ ସୂଚନା, ଶିକ୍ଷାର ସୂଚନା, ଗଣଜୀବନର ସୂଚନା, ଦୀକ୍ଷା, ସବୁ ପ୍ରକାର ସୂଚନା ଆମର ରେଡିଓ ମାଧ୍ୟମରେ ମିଳୁଛି। ଆମେ ରେଡିଓଟି ଏ ସ୍ଥାନରୁ ସେ ସ୍ଥାନକୁ ସ୍ଥାନାନ୍ତରିତ କରିପାରୁ, ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ବସିବାର ଆମର ଆବଶ୍ୟକତା ନାହିଁ, ଏହା ଏକ ବଳିଷ୍ଠ ଅଂଶ। ତେଣୁ ଆମମାନଙ୍କର ଗଣଯୋଗାଯୋଗର ଗୋଟିଏ ବଳିଷ୍ଠ ଅଂଶ ହଉଛି ରେଡିଓ। ଆଉ ରେଡିଓ ବିଷୟରେ ଅଧିକା କହିବାକୁ ଗଲେ ବର୍ଣ୍ଣନା କରିବା ହୁଏତ ଅସମ୍ଭବ ହବ, ଏହା ଅବର୍ଣ୍ଣନୀୟ। ରେଡିଓ ଯିଏ ରେଡିଓ ଶୁଣନ୍ତି, ଯିଏ ରେଡିଓକୁ ଭଲ ପାଆନ୍ତି, ଯିଏ ରେଡିଓର ଉପସ୍ଥାପିକା, ଜଣେ ଉପସ୍ଥାପିକା ହିସାବରେ ମୁଁ ଏତିକି କହିବି ଯେ ରେଡିଓ ମୋ ଭିତରେ ଆଜି ବି ବଞ୍ଚିଛି, ଆଗକୁ ବି ଏମିତି ବଞ୍ଚିଥିବ, ମୋର ତା ପ୍ରତି ଦୁର୍ବଳତା ରହିଛି, ଏବଂ ଯେଉଁମାନେ ରେଡିଓକୁ ଭଲ ପାଉଥିବେ, କଳାକୁ ଭଲ ପାଉଥିବେ, କଳାପ୍ରେମୀ ହେଇଥିବେ, ସେମାନେ ରେଡିଓକୁ ଭଲ ପାଆନ୍ତି। ରେଡିଓ ହଉଛି ଜନନୀ, ତାଠାରୁ କିଏ ବଡ ହେଇପାରେ, ରେଡିଓ ପ୍ରଥମ ସୃଷ୍ଟିକର୍ତ୍ତା, ତାଠାରୁ ଅନ୍ୟ ସବୁ ଆସିଛି। ରେଡିଓରେ ଯେଉଁ ନାଟକ କରିଥିଲି ସେ ନାଟକ ମୁଁ ଆଜି ବି ଭୁଲି ପାରିନି, ରେଡିଓରେ ଯେଉଁ ରୂପକ ନିଜେ ଲେଖି ନିଜେ କରିଥିଲୁ ତାକୁ ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରୁନି, ତାର ଡାଇରୀ ଆଜି ବି ମୋ ପାଖରେ ସଞ୍ଚିତ ହେଇ ରହିଛି, ମୁଁ ତାକୁ ସାଇତିକି ରଖିଛି ମୋ ରେଡିଓ କାର୍ଯ୍ୟକ୍ରମ ମୋର ଡାଇରୀ ଗୁଡିକ। ଆମର ମଝିରେ ଆମେ ଟେପ୍ରେ ସବୁ ନିଜ କାର୍ଯ୍ୟକ୍ରମକୁ ରଖୁଥିଲୁ, କିନ୍ତୁ ଧୀରେ ଧୀରେ ସେସବୁ ଚାଲିବା ବନ୍ଦ ହେଇଗଲା, ସେସବୁ ହଜିଗଲା, ସେସବୁ ବହୁତ ଆମେ ନିଜେ ରଖୁଥିଲୁ ସେଠି। ତାପରେ ଧୀରେ ଧୀରେ କମ୍ପ୍ୟୁଟର ଆସିଲା, ଆମେ ସେଠି ଟ୍ରେନିଂ ନେଇକି କମ୍ପ୍ୟୁଟରରେ ବି କାର୍ଯ୍ୟକ୍ରମ କରିଛୁ, ଆଗେ ମେଟ୍ରୋନ ମେସିନରେ କରୁଥିଲୁ ତାପରେ କମ୍ପ୍ୟୁଟରରେ କଲୁ, ତେଣୁ ଗୋଟିଏ ପରିବାର ଭଳି ଆମେ ସେଠି ରହୁଥିଲୁ, ଗୋଟେ ସୁଖ ନିଜର ସୁଖ ଦୁଃଖକୁ ବାଣ୍ଟି ପାରୁଥିଲୁ ନିଜ ଭିତରେ ସେଇଠି ରେଡିଓ ଷ୍ଟେସନରେ, ତେଣୁ ସିଏ ଅବିସ୍ମରଣୀୟ ହେଇକି ମୋ ଜୀବନରେ ରହିଛି, ସବୁଦିନ ପାଇଁ ରହିଥିବ।
1: ନିହାତି ମ୍ୟାଡମ, ବହୁତ ସୁନ୍ଦର ଅଭିଜ୍ଞତା ଆମ ଶ୍ରୋତା ଭଉଣୀ ମାନଙ୍କ ସହିତ ସେୟାର କଲେ। ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ରହୁଛୁ, ନମସ୍କାର।
0: ନମସ୍କାର ଆଜ୍ଞା।
2: ଶୁଣିଲେ ତ ଭଉଣୀ ଆଲୋଚନାଟି, ରେଡିଓ ବା ଆକାଶବାଣୀର ମହତ୍ଵ ଆମ ସମସ୍ତଙ୍କ ଜୀବନରେ କେତେ ମାତ୍ରାରେ ପ୍ରଭାବ ପକାଇଥାଏ, ତାକୁ ସାଙ୍ଗରେ ରଖିବା ଏବଂ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମକୁ ଶୁଣିବା ଏବଂ ସେଥିମଧ୍ୟରୁ କିଛି ଗ୍ରହଣ କରିବା ନିଶ୍ଚୟ।

0: ପ୍ରଚାର କଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ସବିତା ପଟ୍ଟନାୟକ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଇଂରାଜୀରେ ଏବଂ ତାପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ। ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ। ଇରାନ ପରମାଣୁ ଅସ୍ତ୍ର ହାସଲ ନ କରିବା ଲକ୍ଷ୍ୟ ନେଇ ଏକାଠି ହୋଇଛନ୍ତି ଆମେରିକା ଓ ୟୁରୋପୀୟ ସଂଘ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ଗୁଜରାଟର ସୋମନାଥ ମନ୍ଦିର ପରିଦର୍ଶନ କରିବେ। 1951 ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ପୁନରୁଦ୍ଧାରିତ ଏହି ମନ୍ଦିର ଉଦ୍ଘାଟନର 75ତମ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଦୈନିକ ଖବରକାଗଜରେ ଆଲେଖ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥ ମନ୍ଦିର ଭାରତର ସଭ୍ୟତା, ଶକ୍ତି ଏବଂ ସ୍ଥିରତାର ପ୍ରତୀକ। ବାରମ୍ବାର ପ୍ରତିବନ୍ଧକ ତଥା କ୍ଷତି ସହିବା ପରେ ବିଶ୍ୱାସ ଏବଂ ସଂସ୍କୃତି ଯେ ବଞ୍ଚି ରହିପାରିବ, ସୋମନାଥ ମନ୍ଦିର ଏହାକୁ ଦର୍ଶାଉଛି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। କିଛି ମାସ ମଧ୍ୟରେ ସୋମନାଥ ମନ୍ଦିର ସହିତ 2 ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ଏକ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ମନ୍ଦିର ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ପାଳନ ଅବସରରେ ଶ୍ରୀ ମୋଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଶ୍ୱାସ କରିଥିଲେ ଯେ ସୋମନାଥ ମନ୍ଦିର ପୁନଃନିର୍ମାଣ ଏକ ଜାତୀୟ କର୍ତ୍ତବ୍ୟ। ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ନେଇ ଆଜି ବିଜେପି ନବନିର୍ବାଚିତ ସଦସ୍ୟଙ୍କର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବଙ୍ଗଳା କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଯୋଗଦେବା ପାଇଁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଭିନ୍ନ ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶ୍ୱକବିଙ୍କ ଜୟନ୍ତୀ ଅବସରରେ ସମାରୋହରେ ସାଂସ୍କୃତିକ ପ୍ରଦର୍ଶନୀ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଯେପରି କେବେ ବି ପରମାଣୁ ଅସ୍ତ୍ର ହାସଲ କରି ନପାରେ ତାହା ସୁନିଶ୍ଚିତ କରିବା ପାଇଁ ଆମେରିକା ଏବଂ ୟୁରୋପୀୟ ୟୁନିୟନ୍ ଏକଜୁଟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ କହିଛନ୍ତି ଯେ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେନ୍ଙ୍କ ସହ ସେ ଟେଲିଫୋନ୍ ମାଧ୍ୟମରେ କଥା ହୋଇ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ନିଜ ଲୋକଙ୍କୁ ହତ୍ୟା କରୁଥିବା ଶାସକକୁ ପରମାଣୁ ଭଳି ସକ୍ଷମ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ବାର୍ତ୍ତାଳାପ ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ ଥିଲା। ସ୍କଟଲ୍ୟାଣ୍ଡର ଟର୍ନବେରୀରେ ହୋଇଥିବା ବାଣିଜ୍ୟ ବୁଝାମଣା ଅନୁଯାୟୀ ଶୁଳ୍କ ହ୍ରାସ ଉପରେ ପ୍ରତିଶ୍ରୁତି ପୂରଣ କରିବାକୁ ସେ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା

0: ପରିଚାଳିତ କରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ଡିଆର୍ଡିଓ, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ ଓ ବିକଶିତ କରିବ ବୋଲି ଶ୍ରୀ ସିଂ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଭାରତୀୟ ରେଳବାଇ ପ୍ରାୟ 362 କୋଟି ଟଙ୍କା ବ୍ୟୟରେ ଉତ୍ତର ରେଳବାଇର ପ୍ରମୁଖ ରୁଟ୍ଗୁଡ଼ିକରେ ସ୍ୱଦେଶୀ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକୁ ମଞ୍ଜୁର କରିଛି। ଏହା ରେଳ ସୁରକ୍ଷା ଏବଂ ଆଧୁନିକରଣକୁ ପ୍ରୋତ୍ସାହିତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକଳ୍ପ ଅଧୀନରେ ଫିରୋଜପୁର ଡିଭିଜନର ଅବଶିଷ୍ଟ ସେକ୍ସନରେ ପ୍ରାୟ 241 କୋଟି ଟଙ୍କା ବ୍ୟୟରେ 1000 ରୁଟ୍ କିଲୋମିଟରରୁ ଅଧିକ ରୁଟ୍ରେ କବଚ ସ୍ଥାପନ କରାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ ଅସୁରକ୍ଷିତ ଗତିବିଧି କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା 10% ବିଶ୍ୱ ଶୁଳ୍କକୁ ଆମେରିକାର ଫେଡେରାଲ୍ କୋର୍ଟ ବେଆଇନ ବୋଲି କହିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଦର୍ଶାଇଛନ୍ତି ଯେ ଟ୍ରମ୍ପ ପ୍ରଶାସନ 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ଏହି ଶୁଳ୍କକୁ ଯଥାର୍ଥ ପ୍ରତିପାଦିତ କରିପାରିନାହିଁ। ସରକାର ଆଇନ ଅନୁଯାୟୀ ଆବଶ୍ୟକ ଦେୟ ସନ୍ତୁଳନ ସଙ୍କଟର ମଧ୍ୟ ସମାଧାନ କରିପାରିନାହାନ୍ତି। ଅଦାଲତ ତାଙ୍କ ପୂର୍ବ ରାୟରେ ମାମଲାରେ ଜଡ଼ିତ କମ୍ପାନୀଗୁଡ଼ିକଠାରୁ ଆଦାୟ ହୋଇଥିବା ଶୁଳ୍କ ତୁରନ୍ତ ଫେରସ୍ତ କରିବା ସହ ନୂଆ ଟାରିଫ୍ ଅନୁସାରେ ଶୁଳ୍କ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ କଂଗ୍ରେସର ଅନୁମୋଦନ ବିନା 15% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରିବେ। ତେବେ ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସେହି ସର୍ତ୍ତଗୁଡ଼ିକୁ ପୂରଣ କରିନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 3.5 କିଲୋମିଟର ଦୀର୍ଘ ଏହି ଗଣଦୌଡ଼ ଆକାଶବାଣୀ ଭବନରୁ ଆରମ୍ଭ ହୋଇ କୃଷି ଭବନ, ରେଳଭବନ ଏବଂ ରିଜର୍ଭ ବ୍ୟାଙ୍କ କୋଠା ଦେଇ ଆକାଶବାଣୀ ଭବନରେ ସମାପିତ ହୋଇଥିଲା। ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାର ଭାରତୀର କର୍ମଚାରୀମାନେ ପରିବାର ସଦସ୍ୟ ସହିତ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଶ୍ରେଷ୍ଠ 3 ଜଣ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ କହନ୍ତି,
1: ବ୍ରୋଡକାଷ୍ଟର ହୋଇ ନାତେ ଯୋଉ ଇସ୍ତର କାର୍ଯ୍ୟକ୍ରମ ହମ କରତେ ହେଁ ଇସକା ସନ୍ଦେଶ ଦୂର ଦୂର ତକ ସୁଦୂର ପ୍ରଦେଶ ତକ ପହଞ୍ଚତା ହେ ଔର ୟେ ବହୁତ ବଡ଼ା ଉଦାହରଣ ହୋଗା।
2: ଦେଶଭର ମେ ଯୋ ହମାରେ 232 ମୁଖ୍ୟ କେନ୍ଦ୍ର ହେଁ ଉନ ପର ୟେ ଆୟୋଜନ ଇସ ମହିନେ ଆୟୋଜିତ ହୋଗା ଔର ୟେ ଉତ୍ସବ ହେ ହମ ଦେଶ କି ସେବା ମେ ଯୋ ଆକାଶବାଣୀ କା ଯୋଗଦାନ ରହା ହେ ଉସ ଯୋଗଦାନ କୋ ସେଲିବ୍ରେଟ କର ରହେ ହେଁ।
0: ଚୀନ୍ର ହୁନାନ୍ ପ୍ରଦେଶରେ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରାଦେଶିକ ରାଜଧାନୀ ଚାଙ୍ଗସା ନିକଟସ୍ଥ ଲିଉ ୟୁଆନ୍ ସହରରେ ସୋମବାର ଦିନ ଏହି ବିସ୍ଫୋରଣ ଘଟିଥିଲା। ଚୀନ୍ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣରେ 51 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳ ପାଇଁ ସମନ୍ୱିତ ତାଲିମର ଶୁଭାରମ୍ଭ କରିଛନ୍ତି। ଏହା ଭାରତର ପ୍ରାଥମିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଜନକୈନ୍ଦ୍ରିକ ଆତ୍ମବିଶ୍ୱାସୀ ସେବା ପ୍ରଦାନକାରୀରେ ପରିଣତ କରିବ। ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳଗୁଡ଼ିକ ପାଇଁ ସମନ୍ୱିତ ପ୍ରଶିକ୍ଷଣ, ବିକ୍ଷିପ୍ତ କ୍ଷେତ୍ରଗୁଡ଼ିକ ପାଇଁ ଏକୀକୃତ, ସଂରଚିତ ଏବଂ ଦକ୍ଷତା ପରିଚାଳିତ ଢାଞ୍ଚାରେ ନିର୍ଣ୍ଣାୟକ ପରିବର୍ତ୍ତନ ଆଣିବ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ଗୋଷ୍ଠୀଗତ ଯୋଗଦାନ ଉପରେ ଦୃଢ଼ ଧ୍ୟାନ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସ୍ୱାସ୍ଥ୍ୟସେବା ଗୁଣବତ୍ତାରେ ଉନ୍ନତି ଆଣିବା, ଉଚ୍ଚସ୍ତରୀୟ ସୁବିଧା ଉପରେ ବୋଝ ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିବା ପାଇଁ ଏକ ତାଲିମପ୍ରାପ୍ତ ଏବଂ ଆତ୍ମବିଶ୍ୱାସୀ ପ୍ରାଥମିକ ସ୍ୱାସ୍ଥ୍ୟସେବା ମାନବ ସମ୍ବଳ ଆବଶ୍ୟକ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। ବିଧାୟକ ଦଳ ନେତା ନିର୍ବାଚନ ନେଇ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେଉଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ହେଉଥିବା ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡକ୍ଟର ସମ୍ବିତ ପାତ୍ର, ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ ଓ ବିଭିନ୍ନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଏଥିରେ ନିୟମିତ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବୋର୍ଡ ୱେବ୍ସାଇଟ୍ରେ ପଞ୍ଜୀକରଣ ପ୍ରକ୍ରିୟା କରିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡର ୱେବ୍ସାଇଟ୍ bscodisha.ac.in ଉପଲବ୍ଧ ହେଉଛି।

0: ପଶ୍ଚିମବଙ୍ଗରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହେବ। ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିବେ। ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରୋଗୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଦାରଖ କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡାଇଲିସିସ୍ ୟୁନିଟ୍, ଜରୁରୀକାଳୀନ ଓ ଆଶୁ ଚିକିତ୍ସା ବିଭାଗ ବୁଲି ଦେଖିଥିଲେ। ଜିଲ୍ଲାରେ ଏକ ନର୍ସିଂ ଓ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବା ନେଇ ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଓଡ଼ିଶା ଉପକୂଳରେ ଟ୍ୟାପ୍ଟିକାଲ ଆଡ଼ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଦ୍ଧାସ୍ତ୍ର ତାରାକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଏହା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମଇ ମାସ 8 ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ରେଡ୍କ୍ରସ୍ ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ମାନବତାର ସେବାରେ ନିୟୋଜିତ ସ୍ୱୟଂସେବକଙ୍କର ନିଷ୍କାମ ପ୍ରୟାସ ଓ ଅତୁଟ ପ୍ରତିବଦ୍ଧତାକୁ ରେଡ୍କ୍ରସ୍ ଦିବସରେ ପ୍ରଶଂସା କରିଛନ୍ତି। ଆବଶ୍ୟକତାରେ ଥିବା ଲୋକଙ୍କୁ ଆଶ୍ୱସ୍ତ ସେବା ଓ ସହଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ ରେଡ୍କ୍ରସ୍ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ୍ ଦିବସରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁରକ୍ଷିତ ଏବଂ କରୁଣାମୟ ସମାଜ ଗଠନ ପାଇଁ ଦୟା, ଏକତା ଏବଂ ମାନବିକ ସେବା ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମାନବ ସେବା ଓ ଜନକଲ୍ୟାଣରେ ସମର୍ପିତ ଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ବୌଦ୍ଧ ଟାଉନ୍ହଲ୍ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାକୁ ଆଧାର କରି ଛାତ୍ର ଜୀବନରୁ ଦେଶସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି। ଥାଲାସେମିଆ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତ ରୋଗୀଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଓ ସମର୍ଥନ ଦେବା। ଥାଲାସେମିଆ ଏକ ରକ୍ତ ବିକାର ସମସ୍ୟା। ଦେଶରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମାଜିକ ସଚେତନତା ଓ ସାମୂହିକ ପ୍ରୟାସ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରିହେବ। ସମୟୋପଯୋଗୀ ପରୀକ୍ଷା ଓ ପରାମର୍ଶ ଏହି ରୋଗ ପ୍ରତିରୋଧରେ ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହି ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଥାଲାସେମିଆ ରୋଗ ସମ୍ପର୍କରେ ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ଥାଲାସେମିଆ ଗୋଟେ ହିମୋଲାଇଟିକ୍ ଏନିମିଆ, ଯୋଉଠି ଆମର ହିମୋଗ୍ଲୋବିନ୍ ଡିଫେକ୍ଟିଭ ଥାଏ। ଏହି ରୋଗ ବିଷୟରେ ସଚେତନତା ଆଉ ପ୍ରି ମ୍ୟାରାଇଟାଲ କାଉନ୍ସେଲିଂ ଆଉ ଜେନେଟିକ୍ ଷ୍ଟଡି, ତାଦ୍ୱାରା ଆମେ ଏହାକୁ ପ୍ରିଭେଣ୍ଟ କରିପାରିବା। ଯଦି ସମସ୍ତେ ଏହାର କାରଣ ବୁଝିବେ ଆଉ ଜାତକ ମିଳିଲା ଭଳି ଯଦି ନିଜର ପରୀକ୍ଷା କରିକି ନିଜ ଜୀବନସାଥୀ ବାଛିବେ, ହୁଏତ ଛୋଟ ଛୋଟ ଶିଶୁମାନେ ଏହି ରୋଗରୁ ରକ୍ଷା ପାଇବେ। ଆଉ ଯେଉଁମାନଙ୍କର ରୋଗ ଅଛି ତାଙ୍କର ରକ୍ତ ଦେବା ସହ ଜିନ୍ ଥେରାପି ମଧ୍ୟ ଅଭ୍ୟାସ କରାଯାଉଛି, ପାଇଁ ଆମର ବିଭିନ୍ନ ଆସୋସିଏସନ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ କାମ କରୁଛି।
0: ଡକ୍ଟର ମୁକେଶ ମହାଲିଙ୍ଗ ଥାଲାସେମିଆ ଦିବସ ଅବସରରେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଯୋଗାଇ ସେମାନଙ୍କ ମନୋବଳ ଦୃଢ଼ କରିବାକୁ ସମସ୍ତଙ୍କୁ ପରାମର୍ଶ

ପରାମର୍ଶ ଦେଇଛନ୍ତି। ଆଜିର ଦିନରେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ପାଇଁ ସମସ୍ତଙ୍କୁ ଶପଥ ନେବା ଲାଗି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି। ବିଶ୍ୱ ଥାଲାସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ରକ୍ତଦାନର ଆବଶ୍ୟକତା ଓ ଏହାର ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରକ୍ତ ଭଣ୍ଡାରରୁ ମିଳିଥିବା ସୂଚନା ଅନୁଯାୟୀ ଗତ 5 ବର୍ଷ ମଧ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। 2021ରେ ଜିଲ୍ଲାରେ 30 ଜଣ ଥାଲାସେମିଆ ରୋଗୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର 6 ଜଣ ରୋଗୀ ପଞ୍ଜୀକୃତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ କଲେଜ ପଟ୍ଟା, ଘରବାଡ଼ି ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନରେ 23 ସଂଶୋଧନ ମାମଲା ଏବଂ ବିଭିନ୍ନ କର ଆଦାୟ ସମ୍ପର୍କରେ ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମରେ ସୁଭଦ୍ରା ଶକ୍ତିକେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ବସ୍ ରହଣି ଗୃହକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକରେ ଯୋଗଦେଇ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଓ ଖୁରିଙ୍ଗା ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ 33% ସଂରକ୍ଷଣ ପ୍ରସଙ୍ଗରେ ଶୋଭାଯାତ୍ରାରେ ସଚେତନ କରାଯାଇଥିଲା। ପାଣିପାଗ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ 55.6 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: आप सुन रहे हैं विविध भारती।
1: सखियों के दिल की जुबा। हेलो सहेली।

କାର୍ଯ୍ୟକ୍ରମରେ ଏବେ ଶୁଣନ୍ତୁ ସୁବାସ ଦାସଙ୍କ କଣ୍ଠ ଏବଂ ସଙ୍ଗୀତରେ ଏହି ଲଘୁ ସଙ୍ଗୀତ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

ପର୍ଶୁରାମ ଓଡ଼ିଆ କଥାଚିତ୍ରର ଗୀତ ବର୍ତ୍ତମାନ ଶୁଣନ୍ତୁ। ଗାଇଛନ୍ତି ଯୁଗଳକଣ୍ଠରେ ସୌରିନ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତ ଦେଇଛନ୍ତି ମନ୍ମଥ ମିଶ୍ର।

0: ଶ୍ରୋତା ବନ୍ଧୁ, ଆପଣ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏବେ ଶୁଣନ୍ତୁ ସୁଜିତ ମହାନ୍ତିଙ୍କ କଣ୍ଠରେ ଏହି ଲଘୁ ସଙ୍ଗୀତ। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ, କାନୁନଙ୍କୁ ସଙ୍ଗୀତ ଦେଇଛନ୍ତି ଅକ୍ଷୟ ମହାନ୍ତି।
1: କିଏ କହେ ପୁଣି ଝିଲିମିଲି

0: ಬಾಬಿ ಬೋಲಿ ಶಲಿ
1: କାର୍ଯ୍ୟକ୍ରମ ଏବେ ଗୋରା ଔର କାଲା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଯୁଗଳକଣ୍ଠରେ ମୁକେଶ ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେ ଲାଲ।

ମୁକେଶ ଏବଂ ଲତା ମଙ୍ଗେସ୍କରଙ୍କ ଯୁଗଳକଣ୍ଠରେ ଗୋରା ଔର କାଲା ହିନ୍ଦୀ ଚଳଚ୍ଚିତ୍ରର ଗୀତ ସହିତ ଶେଷ କରୁଛୁ ଆଜିର ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 ମେଗାହର୍ଟ୍ଜ ଯୋଗେ। ସମୟ ବର୍ତ୍ତମାନ ଅପରାହ୍ନ 5:30। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଛୋଟ ମୋର ଗାଁଟି।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଛୋଟ ମୋର ଗାଁଟି କାର୍ଯ୍ୟକ୍ରମର ଉପସ୍ଥାପନାରେ ଅଛନ୍ତି ଶାଲିଗ୍ରାମ ପାତ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି।

0: ଦିଲ୍ଲୀପ କୁମାର ବାରିକ ବା
1: ଘର ହଉଛି
0: ବଡ଼ଜାମପୋଷି।
1: ଆଜ୍ଞା, ଏ ଯୋଉ ବଡ଼ଜାମପୋଷି ଗାଁ ଆପଣଙ୍କର, ଏଇଟା କୋଉ ପଞ୍ଚାୟତ, କୋଉ ବ୍ଲକ ଆଉ କୋଉ ଜିଲ୍ଲାର?
0: ପଞ୍ଚାୟତ ହଉଛି ସରାସକଲା।
1: ଆଜ୍ଞା,
0: ବ୍ଲକ ହଉଛି ପାଟନା। ଆଜ୍ଞା
1: ଆଜ୍ଞା, ପାଟନା ବ୍ଲକର ସରାସକଲା ପଞ୍ଚାୟତ ଆପଣଙ୍କର।
0: ଆଜ୍ଞା, କେଉଁଝର ଆସିବେ ହେଲା ପିମ୍ପିଡ଼ିଆ ଦେଇକିରି ଭିତରେ ଭିତରେ ଆସିବାକୁ ପଡ଼ିବ ଆଜ୍ଞା, ତୋରାଣୀ ପୋଖରୀ ବାରିଗାଁ ଦେଇକିରି। ଆଜ୍ଞା, ଏକାଥରେ ଆମର ଜାମପୋଷି ବାରି।
1: ଆଜ୍ଞା, କେତେ ବାଟ ହଉଛି ଆଜ୍ଞା କେନ୍ଦୁଝରରୁ?
0: କେନ୍ଦୁଝରରୁ 35 କିଲୋମିଟର ପାଖାପାଖି ହେଇଯିବ ଆଜ୍ଞା।
1: ବଡ଼ ଜାମପୋଷି ଗାଁକୁ?
0: ଆଜ୍ଞା।
1: ତେବେ ଗାଁକୁ ପହଞ୍ଚିବା ପାଇଁ କେବଳ ଏଇ ଗୋଟିଏ ଦିଗରୁ ରାସ୍ତା ରହିଛି ଯୋଉଟା କି ଆପଣ କହୁଛନ୍ତି ପିପିଳିଆ ଦେଇକି, ନା ଅଲଗା ଦିଗରୁ ମଧ୍ୟ ରାସ୍ତା ରହିଛି?
0: ନାଇଁ, ପିମ୍ପିଳିଆ ଦେଇକିରି ଆସିବେ ଆମର ଭିତରେ ଭିତରେ ଆସିକି ବାହାରିବେ ନୁକାପୋଷି ଦେଇକିରି, ଏକାଥରେ ବାରିଗାଁ। ଆଜ୍ଞା, ବାରିଗାଁରୁ ଭାଲକି ପାତଳା ଦେଇକିରି ଆମର ଜାମପୋଷି। ଆଜ୍ଞା
1: ଆଜ୍ଞା, ରାସ୍ତାଘାଟ କ'ଣ କେମିତି ଅଛି ଆଜ୍ଞା ଗାଁକୁ ପହଞ୍ଚିବା ପାଇଁ?
0: ରାସ୍ତା ପିଚୁ ରାସ୍ତା ଅଛି, ପିଚୁ ରାସ୍ତା କଂକ୍ରିଟ ମିଶିକିରି ଅଛି ଆଜ୍ଞା।
1: ମାନେ ସବୁଦିନ ରାସ୍ତା ଅଛି, ଖରା ବର୍ଷା ଶୀତ କାକର ଯେକୌଣସି ସମୟରେ ଯଦି ଜଣେ ଚାହିଁବ ପହଞ୍ଚି ପାରିବ?
0: ଆଜ୍ଞା।
1: ତେବେ ଯିବା ଆସିବା ପାଇଁ ସୁବିଧା କେମିତି କ'ଣ ଅଛି ଯଦି ଜଣେ ଚାହିଁବ, ସମସ୍ତଙ୍କ ତ ଗାଡ଼ି ଭଡ଼ା ନାହିଁ, ସେ କ'ଣ କେମିତି କେଉଁଝର ଆସିପାରିବ ଜଣେ?
0: ଯିବା ଆସିବା ପାଇଁ ଯଦି ସେମିତି ସୁବିଧା ନାହିଁ ଗାଡ଼ି ଭଡ଼ା ପାଇଁ ବି ଆଜ୍ଞା, ବସ୍ ବି ଚାଲିଛି ଆଜ୍ଞା।
1: କ'ଣ ଗାଁରୁ ଆସୁଛି ବସ୍ ନା କେମିତି?
0: ଆଜ୍ଞା, ଗାଁରୁ ନାହିଁ, ପାଟନାରୁ ଆସୁଛି ଆଜ୍ଞା ଡାଇରେକ୍ଟ।
1: ଆଜ୍ଞା ଆଜ୍ଞା, ନାଇଁ ସେ ପାଟନାରୁ ଆସିଲେ ଆପଣ ଗାଁ ଦେଇକି ସେ ଗାଡ଼ି ଆସୁଛି?
0: ଆଜ୍ଞା,
1: ମାନେ କୌଣସି ଅସୁବିଧା ନାହିଁ ଗମନାଗମନର?

0: ରିଷଭଚନ୍ଦ୍ର ମହାନ୍ତ
1: ଆଜ୍ଞା ଆଜ୍ଞା ଆଜ୍ଞା ଦେଖନ୍ତୁ ଆଜ୍ଞା, ଆପଣଙ୍କ ଗାଁର ନାଁ ହଉଛି ଜାମୁପୋଷୀ।
0: ଆଜ୍ଞା,
1: ହଁ, ତେବେ ଗାଁର ନାଁ କାହିଁକି ଜାମୁପୋଷୀ ରଖାଯାଇଛି, ସେମିତି କିଛି ତଥ୍ୟ ଅଛି କି ଆପଣଙ୍କ ପାଖରେ, ଜାଣିଛନ୍ତି?
0: ହଁ, ଏଇଟା ଆଗରେ ଯେତେବେଳେ ପୁରୁଖା ଲୋକମାନେ କୁହନ୍ତି, ଏଠି ଆମର ବଡ ଜାମୁ ଗଛ ସବୁ ଥିଲା, ତ ବଡ ବଡ ଫଳେ।
1: ଓହୋ, ବଡ ବଡ ଜାମୁ ଗଛ ସବୁ ଥିଲା।
0: ଆଜ୍ଞା, ବଡ ବଡ ଜାମୁ ଗଛ ଥିଲା, ଜାମୁ କୋଡ଼ିଆ ବି ବଡ ବଡ ଜାମୁଟା।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ତ ତେଣୁ ସେଇ ଅନୁସାରେ ଗାଁର ନାଁକୁ ରଖାହେଇଛି ଆଉ।
1: ଆଜ୍ଞା, ମାନେ ଜାମୁ କୋଳି ଗଛର ନାଁରୁ ହିଁ
0: ଆଜ୍ଞା ଆଜ୍ଞା
1: ଗାଁର ନାଁ ଜାମୁ ବଡ ଜାମୁପୋଷୀ ହେଇଯାଇଛି।
0: ଆଜ୍ଞା ଆଜ୍ଞା
1: ଆଜ୍ଞା, ତେବେ ଯୋଉ ବଡ ଜାମୁପୋଷୀ ଗାଁ ଆପଣଙ୍କର, ଏଇ ଗାଁର ଚାରିପଟେ ମାନେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ କଣ ସବୁ ରହିଛି?
0: ଆମର ପୂର୍ବରେ ଅଛି ଖମୁଆ, ଖମୁଆ ଗାଁ। ଆଜ୍ଞା,
1: ଗାଁ ଗୋଟେ। ଆଜ୍ଞା
0: ଆଜ୍ଞା, ତାପରେ ପଶ୍ଚିମରେ ଅଛି ଭାଲୁକି ପତଳା।
1: ଆଜ୍ଞା,
0: ରାଇକୁଦର। ଆଉ ଦକ୍ଷିଣରେ ରହିଲା ଭୋଳଗଡ଼ା ଡଣଙ୍କ ପାଇଁ।
1: ଆଜ୍ଞା,
0: ଆଉ ଉତ୍ତରକୁ ରହିଲା ଆମର ସରାସକଲା ବୃନ୍ଦାବନପୁର।
1: ଆଚ୍ଛା ଆଚ୍ଛା, ମାନେ ଚାରିପଟେ ଗାଁ ରହିଛି।
0: ଆଜ୍ଞା ଆଜ୍ଞା,
1: ତେବେ ଗାଁର ଚାଷ ଜମି କୋଉ ଦିଗରେ ରହିଛି? ଆଜ୍ଞା,
0: ଚାରିଆଡ଼େ। ଆଜ୍ଞା,
1: ଗାଁ ମଝିରେ ଚାରିପଟେ ଚାଷ ଜମି,
0: ଚାରିପଟ ଅଛି ଗାଁର, ଚାରିକରେ ଜମି ଅଛି।
1: ଆଜ୍ଞା, ଚାଷ ଜମି ତ ଆଜ୍ଞା ଅଛି ଗାଁର ଚାରିପଟେ, ତେବେ ଚାଷବାସ ହୁଏ ନା ଗାଁରେ?
0: ହୁଏ। ଆଜ୍ଞା,
1: କଣ ସବୁ ଚାଷ ହୁଏ?
0: ଆମର ମୁଖ୍ୟତଃ ଧାନ ଚାଷ ହୁଏ, ତାପରେ ପନିପରିବା ବାଡ଼ିରେ ସବୁ ପନିପରିବା ହୁଏ, ଏଇନା ଖରାଦିନରେ ବି ଲୋକମାନେ ସବୁ କରୁଛନ୍ତି, କଲରା କରୁଛନ୍ତି, ଏବେ ମାଣ୍ଡିଆ ଲଗାଉଛନ୍ତି, ସୋରିଷ ଫୋରିଷ ଆଉ ବିଲାତି ବାଇଗଣ ଏସବୁ ଚାଲିଛି ଆଉ,
1: ମାନେ ବର୍ଷ ସାରା ଚାଷ ହେଉଛି।
0: ଆଜ୍ଞା ଆଜ୍ଞା,
1: ତେବେ ଆପଣଙ୍କ କଥା ଜଣାପଡ଼ୁଛି ଆଜ୍ଞା, ଏ ଗାଁରେ ଜଳସେଚନର ସୁବିଧା ରହିଛି?
0: ଆଜ୍ଞା ଆଜ୍ଞା,
1: ନହେଲେ ତ ବର୍ଷ ସାରା ଆମେ ଚାଷ କରିପାରିବାନି ନା?
0: ଜଳସେଚନ ଅଛି, କାନ୍ଧାରୀ ଗ୍ରାମରୁ ପାଣି ଆସୁଛି।
1: ଆଜ୍ଞା, ତେବେ ଯୋଉ

0: ବସବାସ ହୁଏ ଆଜ୍ଞା ଗାଁରେ, କେବଳ ନିଜେ ନିଜେ ଚଳିବା ପାଇଁ ନା ଏମିତି ବିକ୍ରି ବଟା ମଧ୍ୟ କରାଯାଏ।
1: ନାଇଁ ବିକ୍ରି ବଟା ବି କରାଯାଏ, ନିଜେ ଖାଇବା ପାଇଁ ବିକ୍ରି ବଟା ବି ହୁଏ ଆଉ।
0: ଯୋଉ ବିକ୍ରି ବଟା କରନ୍ତି ଆଜ୍ଞା, କୋଉଠି ବିକ୍ରି ବିକ୍ରି କରନ୍ତି, ପାଖରେ ହାଟ କୋଉଠି ଅଛି?
1: ଆଜ୍ଞା ପ୍ରତ୍ୟେକ ଗାଁରେ ହାଟ ଏବେ ଅଛି, ଆମର ପାଖପାଖ ସବୁ ହାଟ ଅଛି। ବଡ଼ ହାଟ କହିଲେ ଢେଙ୍କୁଟ ଅଛି, କେଉଁଝର ନିଅନ୍ତି, କରଞ୍ଜିଆ ନିଅନ୍ତି, ଏମିତି ପାଟଣା ଅଛି।
0: ଆଚ୍ଛା, ମାନେ
1: ଆଉ
0: ଯାହାର ଯୋଉଠି ସୁବିଧା ହେଲା ନେଇକି ବିକ୍ରି ବଟା
1: ଆଜ୍ଞା
0: କରନ୍ତି।
1: ଆଜ୍ଞା ଆଜ୍ଞା
0: ଗାଁଟି ଲାଗୁଛି ବଡ ଗାଁ।
1: ଆଜ୍ଞା
0: ହଁ, କେତୋଟି ସାହି ରହିଛି ଆଜ୍ଞା? କେତୋଟି ସାହି, କେତୋଟି ୱାର୍ଡ?
1: ୱାର୍ଡ ଦୁଇଟା ଅଛି ଆଜ୍ଞା,
0: ହଁ ହଁ ସାହି
1: ସାହି ଆମର ଚାରିଟା।
0: ସାହି ଗୁଡ଼ିକର ନାଁ ମଧ୍ୟ ଥିବ ଆଜ୍ଞା,
1: ଆଜ୍ଞା
0: କଣ କଣ ସବୁ ନାଁ ରହିଛି?
1: ଆମର ଏଇଟା ଗୋଟେ ଅଛି ତଳ ସାହି, ଉପର ସାହି, ମଝି ସାହି, ତାପରେ ଅଛି ଗୋଟେ ମୁଣ୍ଡ ସାହି,
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଏମିତି ଅଛି ଆଉ।
0: ସବୁ ଗାଁ ତ ପ୍ରାୟ ସେଇଆ, ଆଉ ତଳ ସାହି, ମଝି ସାହି, ଉପର ସାହି, ଏମିତି ଥିବ ନିଶ୍ଚିତ
1: ଆଜ୍ଞା
0: ଆଜ୍ଞା। ତ ସାହି ଗୁଡ଼ିକ ଯୋଉ ନାଁ ନେଲେ ଆଜ୍ଞା, ବା ଯୋଉ ଆପଣଙ୍କର ଗାଁରେ ଚାରିଟି ସାହି ରହିଛି, ସେ ସାହି ଗୁଡ଼ିକ ସବୁ ଲାଗି ଲାଗି ରହିଛି ନା ଦୂର ଦୂରରେ ସବୁ ରହିଛି?
1: ହାଫ୍ କିଲୋମିଟର ବ୍ୟବଧାନ ରହିଛି ଆଉ, କୋଉଠି କେମିତି କୋଉଠି ଲାଗିକି ଅଛି ଆଉ।
0: ଗାଁକୁ ତ ଆଜ୍ଞା ରାସ୍ତା ଭଲ ଅଛି, କିନ୍ତୁ ସବୁ ସାହିକୁ ଏମିତି କଂକ୍ରିଟ ରୋଡ୍ ହେଇସାରିଛି ନା?
1: କିଛି ଜାଗାରେ ହେଇଛି ଆଜ୍ଞା, କିଛି ଜାଗାରେ ଖଣ୍ଡିଆ ବି ଅଛି, ହେଇପାରିନି।
0: ଓ ଆଚ୍ଛା ଆଚ୍ଛା, କେମିତି କ'ଣ କଲେ ହେଇପାରିବ ସବୁ ସାହିକୁ ରାସ୍ତା, ଆପଣମାନେ ଟିକେ ବ୍ୟବସ୍ଥା କଲେ ହୁଅନ୍ତାନି?
1: ସରକାର ସେଥିପାଇଁ ଧ୍ୟାନ ଦେଲେ ତ ଆଜ୍ଞା ହବ, ଆମେ ତ ଆଉ ଚାହୁଁଛୁ
0: ଆଜ୍ଞା ନାଇଁ, ଗାଁରେ ତ ସରପଞ୍ଚ ଥିବେ, ୱାର୍ଡ ମେମ୍ବର ଥିବେ, ତାଙ୍କ ପାଖରେ ଆପଣ କଥା ପକାନ୍ତେ ଯେ ଆମର ଏଇ ଅସୁବିଧା ଅଛି, ଏଇ ଗାଁକୁ ରାସ୍ତା ହେଇନି, ମାନେ ଏଇ ସାହିକୁ ରାସ୍ତା ହେଇନି, ଆମର ତ କେମିତି କରାଯାଉ, କଲେ ସିନା ସେମାନେ ଆଜ୍ଞା କହିବେ କରିବେ।
1: ସେଟା କୁହା ହଉଛି କିନ୍ତୁ ପାଇଁ କିଛି ହେଇନି, ତଥାପି 70% ହେଇଯାଇଛି ଯେ,
0: ଆଜ୍ଞା
1: ଅଳ୍ପ କିଛି ଅଛି ଆଉ।
0: ହଁ ଆମେ ଆଶା କରିବା ଖୁବ୍ ଶୀଘ୍ର ତଥାପି କାମ ହେଇଯିବ
1: ଆଜ୍ଞା
0: ଆଜ୍ଞା। ତେବେ ଏଠି କୋଉ କୋଉ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି?
1: ଏଠି ଆମର ମହାନ୍ତ କୁଡ଼ମୀ ସମ୍ପ୍ରଦାୟ ସେଟା ଆମର ବେଶୀ ଅଛନ୍ତି,
0: ଆଜ୍ଞା।
1: ତାପରେ ମୁଣ୍ଡା ଅଛନ୍ତି, ମୁଣ୍ଡାରି ଅଛନ୍ତି, ଆଉ ଏଇ ଯୋଉ ଆମର ସାଉଁଟି ସାଉଁଟି ଆଉ ଯୋଉ ଗୌଡ଼ ସବୁ ଅଛନ୍ତି,
0: ମାନେ ମିଶିମାସିକ ଆପଣମାନେ ସବୁ ଅଛନ୍ତି
1: ଆଜ୍ଞା ଆଜ୍ଞା।
0: କିନ୍ତୁ ଅଧିକାଂଶ ଲୋକ ହଉଛନ୍ତି କୁଡ଼ମି ମହାନ୍ତ ସମ୍ପ୍ରଦାୟ,
1: ଆଜ୍ଞା ଆଜ୍ଞା,
0: ସିଂହଭାଗ ଲୋକ ମାନେ ଅଧିକ ଲୋକ
1: ଆଜ୍ଞା ଆଜ୍ଞା
0: ଆଜ୍ଞା। ତେବେ ଆପଣମାନଙ୍କ ଭିତରେ ସମ୍ପର୍କ କ'ଣ କେମିତି ରହିଛି ଆଜ୍ଞା, ଭାଇଚାରା
1: ବଢ଼ିଆ ଅଛି ଆଜ୍ଞା,
0: ଭଲରେ ତ ସମସ୍ତେ ଆଜ୍ଞା ସାଥ ଦିଅନ୍ତି, କିନ୍ତୁ ଯଦି କେବେ କାହାର ବିପଦ ପଡ଼ିଲା ସେତେବେଳେ?
1: ହଁ ଆଜ୍ଞା, ସବୁର ସାହାଯ୍ୟ ସହଯୋଗ ଚାଲିଛି ଆଜ୍ଞା।
0: ତେବେ ଗାଁର ଲୋକମାନେ କ'ଣ କେମିତି କରିକି ଚଳପ୍ରଚଳ କରନ୍ତି, ସବୁ ଚଳନ୍ତି କେମିତି, ଚଳଣି?
1: ଚଳଣି ତ ମୁଖ୍ୟତଃ ଚାଷ ଆଜ୍ଞା,
0: ଆଜ୍ଞା।
1: ତାପରେ
0: ଚାକିରି ବାକିରି ମଧ୍ୟ କରିଥିବେ ଲୋକ?
1: ଚାକିରି ବି କିଛି ଅଛନ୍ତି ଆଜ୍ଞା
0: ଆଜ୍ଞା। ତଥାପି କେତେ ଜଣ ଚାକିରି କରିଛନ୍ତି?
1: ଚାକିରି ଏବେ ସରକାରୀ ଚାକିରି ହଁ 4 ଜଣ ଖଣ୍ଡେ, 4-5 ଜଣ ଖଣ୍ଡେ ଥିବେ ଆଜ୍ଞା।
0: ଓହୋ, ତ ଅଭାବ ରହିଲା କୋଉଠି, କାହିଁକି ଲୋକମାନେ ଚାକିରି କରିପାରୁନାହାନ୍ତି, ମାନେ ଶିକ୍ଷା ଦୀକ୍ଷାର ଅଭାବ ନା ଲୋକମାନେ ଚାହୁଁନାହାନ୍ତି ଚାକିରି କରିବା ପାଇଁ?
1: ଚାକିରି ତ ଆଜ୍ଞା ମିଳୁନି, ପିଲା ପାଠ ପଢିକି ଅଛନ୍ତି କିନ୍ତୁ ଚାକିରି ପାଉନାହାନ୍ତି
0: ଆଜ୍ଞା ଆଜ୍ଞା, ସେ ତ ମୁଖ୍ୟ ସମସ୍ୟା ଆଜ୍ଞା ବର୍ତ୍ତମାନ
1: ଆଜ୍ଞା ଆଜ୍ଞା।
0: ତାପରେ ଆଜ୍ଞା ଏମିତି ବି ଦେଖାଯାଏ ଆମ ଅଞ୍ଚଳରେ କାମଧନ୍ଦା ପାଆନ୍ତିନି ବୋଲି ପ୍ରାୟତଃ ଯୁବପିଢ଼ି ମାନେ ପିଲାମାନେ ସବୁ ବାହାର ରାଜ୍ୟକୁ ଦାଦନ ପଳାନ୍ତି, ତ ଏଇ ଗାଁରୁ ବା ଏଇ ଯାଉଁକୋଶି ଗାଁରୁ ସେମିତି କିଛି ଯୁବକ ବାହାରକୁ ଯାଇଛନ୍ତି କି?
1: ହଁ ଆଜ୍ଞା, ବହୁତ ଯାଇକି ବାହାର କାମ କରୁଛନ୍ତି, ବାଙ୍ଗାଲୋର ଯାଉଛନ୍ତି, କେରଳ ଯାଉଛନ୍ତି, କନ୍ୟାକୁମାରୀ ଯାଉଛନ୍ତି, ଆନ୍ଧ୍ରା ଯାଉଛନ୍ତି।
0: ତଥାପି କେତେ ପିଲା ଯାଇଛନ୍ତି ଆଜ୍ଞା?
1: ତଥାପି ଆମ ଗାଁରୁ 30-35 ଖଣ୍ଡ ପିଲା ବାହାରେ ଅଛନ୍ତି।
0: ବାପରେ, 30 ଜଣ ପିଲା ପଳେଇଛନ୍ତି
1: ଆଜ୍ଞା, କାମ ଏଠି ନାହିଁ ତ ସେମିତି ପିଲାମାନଙ୍କ ପାଇଁ, ଆଉ ଏ ପାଠଶାଠ ପଢିଲା ପରେ ସେମାନେ ତ ଗାଁରେ ଆଉ ଚାଷ କରତେ ଚାହୁଁନାହାନ୍ତି ନା, ଆଗ୍ରହ ନାହିଁ ଏତେ
0: ଆଜ୍ଞା,
1: ସେମାନେ ସବୁ ପଳଉଛନ୍ତି ବାହାରକୁ, ସେଠି କିଏ ସୂତା କଳରେ କରୁଛି, କିଏ କ'ଣ କାମ କରୁଛି, ଏଇ ଆମର ମାର୍ବଲ ଫାର୍ବଲ କାମ କରୁଛନ୍ତି, ଆଉ କିଛି ଲୋକ ଆମର ଓଡ଼ିଶା ଭିତରେ ବି ଯେଉଁମାନେ ଚାଷ କାମ ସରିଗଲା ପରେ ଯେଉଁମାନେ ଛୋଟ ଚାଷୀ ସେମାନେ ବି ଆମର ଅଲଗା ଯେଉଁ ଡିଷ୍ଟ୍ରିକ୍ଟ ଗୁଡ଼ାକ ମନେକର ଆପଣଙ୍କର ସେ ଖୋର୍ଦ୍ଧା ସାଇଡ଼କୁ ସେପଟକୁ ଯାଜପୁର ଲାଇନ୍ ସେପଟକୁ କାମ କରିତେ ବିଲ କାମ କରିବା ପାଇଁ ପଳଉଛନ୍ତି କିଛି ଲୋକ ଫ୍ୟାମିଲି ନେଇକି ଆଜ୍ଞା।
0: ନାଇଁ ଆପଣ କେବେ ଯାଇଛନ୍ତି ଏମିତି ବାହାରକୁ କାମ କରିବା ପାଇଁ?
1: ନାଇଁ ଆଜ୍ଞା, ମୋର ତ ଗୋଟେ ଦୋକାନ ଅଛି, ମୁଁ ଏଫଟିଏ ଲୋକ ତେଣୁ ମୁଁ ଯାଏନି, ଚାଷବାସ କରେ, ଦୋକାନ ଟିକେ ଅଛି,
0: ଆଚ୍ଛା,
1: ଆଉ ବାଡ଼ି ବଗିଚା ବି କରେ, ଏଇସବୁ ମୋର ଚାଲିଛି।
0: ମାନେ ଦୋକାନ ଆପଣଙ୍କ ଭଲରେ ଚାଲିଛି?
1: ହଁ ଚାଲିଛି ଆଜ୍ଞା, ଗାଁ ଦୋକାନ ଚାଲିଛି ସେମିତି।
0: ଯାହା ହଉ, ପ୍ରଭୁ କରନ୍ତି ଆପଣ ଭଲରେ ଭଲରେ ଚଳନ୍ତୁ, ଦୋକାନ ଭଲ ଚାଲୁ ଆପଣଙ୍କର।
1: ଆଜ୍ଞା।

0: ତେବେ ଆଜ୍ଞା ଏଇ ଗାଁର ବା ଏଇ ଜାମୁପୋଷି ଗାଁର ମୁଖ୍ୟ ସମସ୍ୟା ସବୁ କଣ ରହିଛି, ଅସୁବିଧା କଥା କହିବେ ଟିକେ ଆମକୁ?
1: ଅସୁବିଧା କହିଲେ ଆଜ୍ଞା ମୁଖ୍ୟତଃ ଆମର ଏଇ ଯୋଉ ବେକାରୀ ସମସ୍ୟାଟା ରହୁଛି,
0: ଆଜ୍ଞା,
1: ଲୋକଙ୍କ ପାଇଁ କାମ ନାହିଁ ଯେ ପିଲାମାନଙ୍କ ପାଇଁ, ଆଉ ଅନ୍ୟମାନେ ତ ବୟସ୍କ ଲୋକମାନେ ଚାଷବାସରେ ରହୁଛନ୍ତି,
0: ହଁ,
1: କିନ୍ତୁ ପିଲାମାନଙ୍କ ପାଇଁ ସେ ରୋଜଗାର ସମସ୍ୟା ରହୁଛି ଆଜ୍ଞା।
0: ଆଜ୍ଞା, ନାଇଁ ଆଜ୍ଞା, ମୁଁ ପଚାରିଲି ଯେମିତି କି ମୁଁ ଦେଖିଲି ଯାହା ରାସ୍ତା ତ ଆପଣଙ୍କ ଗାଁକୁ ଭଲ ଅଛି, କିନ୍ତୁ ସବୁ ସାହି କ'ଣ ରାସ୍ତା ହେଇନି ବୋଲି କହୁଛନ୍ତି, ସେମିତି ପାନୀୟ ଜଳର ବ୍ୟବସ୍ଥା କ'ଣ କେମିତି ଅଛି?
1: ପାନୀୟ ଜଳର ଟ୍ୟୁବୱେଲ ସବୁ ହେଇଯାଇଛି ଆଜ୍ଞା, ସବୁ ସାହିରେ ଅଛି ଟ୍ୟୁବୱେଲ।
0: ଏବେ ସିନା ଚଳି ଯାଉଛନ୍ତି ଆଜ୍ଞା, ଯେତେବେଳେ ଖରାଦିନ ଆସେ, ଡହ ଡହ ଖରା ହଉଥିବ, ସେତେବେଳେ ଆପଣ ପାଣି କୋଉଠୁ ସଂଗ୍ରହ କରନ୍ତି?
1: ପାଣି ସେମିତି ତ ଆଜ୍ଞା ବେଳେବେଳେ ସର୍ଟ ହେଇଯାଏ, କିନ୍ତୁ ତଥାପି ଅସୁବିଧା ହଉନାହିଁ ଚଳିବାରେ, ଯେଉଁ ନଳକୂପ ଗୁଡ଼ା ସବୁ କାମ ଦେଉଛି।
0: କେତୋଟି ନଳକୂପ ରହିଛି କି ଗାଁରେ?
1: ଗାଁରେ ଅଛି ଆଜ୍ଞା 2, 3, 4, 5, 6, 7 ଖଣ୍ଡ ଅଛି ଆଜ୍ଞା।
0: ତାହେଲେ ଅସୁବିଧା ନାହିଁ ମାନେ ପିଇବା ପାଣିର?
1: ଆଜ୍ଞା,
0: ଆଉ ଗାଧୁଆ ପୁରା ପାଇଁ?
1: ଗାଧୁଆ ପାଇଁ ପୋଖରୀ ଆଜ୍ଞା ଅଛି ଚାରିଆଡ଼େ, ଗାଁର ଚାରିଆଡ଼େ ସବୁ ପୋଖରୀ ଅଛି, ଆଉ ପର୍ସନାଲି ପୋଖରୀ ମାନେ 15 ଖଣ୍ଡ ଅଛି,
0: ଆଜ୍ଞା,
1: ଆଉ ସରକାରୀ ପୋଖରୀ ଗୋଟେ 2 ଏମିତି ଅଛି ଆଉ।
0: ଆଚ୍ଛା, ମାନେ ସେମିତି କୌଣସି ସମସ୍ୟା ନାହିଁ ତାହେଲେ ଗାଁରେ ଆଜ୍ଞା?
1: ନାହିଁ ଆଜ୍ଞା।
0: ଆଜ୍ଞା, ତେବେ ପାଠ ପଢିବା ପାଇଁ କ'ଣ ସବୁ ସୁବିଧା ରହିଛି ଗାଁରେ?
1: ପାଠ ପଢିବା ଟିକେ ଉପର ସ୍କୁଲଟା ଅଛି, ଆଉ ଗାଁରେ ପାଖରେ ପ୍ରାୟ 2 କିଲୋମିଟର ପରେ ଅଛି ଆମର ଏମି ସ୍କୁଲଟା, ଆଉ ହାଇସ୍କୁଲ ଆଉ।
0: ନାଇଁ ଆପଣ ଯୋଉ 2 କିଲୋମିଟର ପରେ ଏମି ସ୍କୁଲ ଅଛି ବୋଲି କହୁଛନ୍ତି, ସେଇଟା କୋଉ ଗାଁରେ ଅଛି?
1: ସେଟା ଖମୁଆ ଆଜ୍ଞା।
0: ଖମୁଆ, ଆଉ ହାଇସ୍କୁଲ?
1: ହାଇସ୍କୁଲ ସରାସ୍କୁଲ ଆଜ୍ଞା, ଗ୍ରାମ ପଞ୍ଚାୟତ।
0: ଆଜ୍ଞା ଆଜ୍ଞା, ଆଉ ତେବେ ଆଜ୍ଞା ପାଠର ମହତ୍ତ୍ଵ, ପାଠର ଗୁରୁତ୍ୱ ଏ ଗାଁ ଲୋକମାନେ ବୁଝିଛନ୍ତି ନା? ସମସ୍ତେ ପାଠ ପଢୁଛନ୍ତି ନା ଆଜ୍ଞା?
1: ଆଜ୍ଞା ଆଜ୍ଞା ପଢୁଛନ୍ତି, କିନ୍ତୁ ଯେଉଁମାନଙ୍କର ଟିକେ ଚଳିବାର ଅସୁବିଧା, ଆଦିବାସୀ ସମ୍ପ୍ରଦାୟର ଯେଉଁମାନେ ଟିକେ ଅଛନ୍ତି, ସେମାନେ ଟିକେ ପାଠକୁ ଗୁରୁତ୍ୱ ଦେଉନାହାନ୍ତି, କିନ୍ତୁ କିଏ ହାଇସ୍କୁଲ ଭିତରେ ଛାଡ଼ି ଦେଉଛି ପାଠ, କିଏ ସ୍କୁଲରେ ଛାଡ଼ି ଦେଉଛି, ଏମିତି ବି ସମସ୍ୟା ହେଉଛି।
0: ଆଚ୍ଛା ଆଚ୍ଛା,
1: ତାପରେ ବାହାରକୁ କାମ କରିତେ ପଳାଉଛନ୍ତି ପିଲାମାନେ ସବୁ ହେଉଛି ଆଉ।
0: ହଁ ହଁ ହଁ,
1: ଆଉ ମଦ ତ ଫ୍ୟାକ୍ଟ୍ରି ଆଜ୍ଞା ଗାଁରେ ବହୁତ, ଆଉ
0: ଓହୋ, ସିଏ ତ ଆଜ୍ଞା ବହୁତ ବଡ଼ ସମସ୍ୟା
1: ସମସ୍ୟା ଗାଁରେ ମାନେ ଆଜ୍ଞା ଆମର ଯୋଉ ମୁଁ 4 ସାହି କହିଲି, ଆଉ ସେଇଠି 5-6 ଖଣ୍ଡ ଜାଗାରେ ମଦ ମାନେ ମିଳୁଛି ସବୁବେଳେ।
0: ଆପଣ ତ ଆଜ୍ଞା ଶିକ୍ଷିତ ଅଛନ୍ତି, ଜାଣିବା ସମୟ ଲୋକ ଆପଣମାନେ ସବୁ ଟିକେ ବିରୋଧ କଲେ ହୁଅନ୍ତାନି ଯେ, କାରଣ ମଦ ଆଜ୍ଞା ସର୍ବସ୍ୱ ସାରି ଦେଉଛି।
1: ବିରୋଧ ଆଜ୍ଞା ଆମେ କରୁଛୁ, କ'ଣ କରିବା, ସେଠି ସେମାନେ ତାଙ୍କର ଭାରି ସରକାରୀର ସରକାର, ଏଇଟା ଆମର ଆଜ୍ଞା ଏଇ ଦେଶୀ ମହୁଲି ଏମାନେ ବିକ୍ରି କରୁଛନ୍ତି, ନିଜେ ଗାଡ଼ିକି ବିକ୍ରି କରୁଛନ୍ତି, ବାହାରୁ ମଦ ଆସୁଛି ତିଆରି ହେଇକିରି ଏଠି ବିକ୍ରି ହେଉଛି, ତ ଏମାନେ ସବୁ ମାସକୁ ଆଜ୍ଞା ତାଙ୍କର ଦେଉଛନ୍ତି ସେମାନେ ବଟି, ପୋଲିସ ବାଲା ମାସରେ ଥରେ ଆସିବେ ତାଙ୍କ ଘରୁ ସବୁ ଚାନ୍ଦା କଲେକ୍ସନ କରିକି ଯିବେ, ତେଣୁ ତାଙ୍କର ବି ନିର୍ଭୟ, ଆଉ କ'ଣ କରିବା, କମ୍ପ୍ଲେନ୍ ଦେଲେ ବି ପୋଲିସ ବାଲା ଆସୁଛି ବୁଲିକି ପଳାଉଛି, ଆଉ ସେ ଆଗରୁ ଫୋନ୍ କରିଦେବେ ସେମାନେ ତାଙ୍କୁ ମଦ ବାଟି ବାଲାକୁ, ଆଉ ଆମେ ଯାଉଛୁ ସେମାନେ ସବୁ ତିଆରି କରିଗଲେ ଆସିବେ ବୁଲିକି ପଳେଇବେ ଆଉ,
0: ଆମେ କିଛି ପାଇଲୁନି। ଯଦି ଲୋକ ସଚେତନ ନ ହେବେ, ସେ ନିଜେ ନିଜେ ସର୍ବଶାନ୍ତ ହେଇଯିବ ନା ଆଜ୍ଞା ମଦ ଦ୍ଵାରା?

0: କେବେ କାଳେ ଦେହ ପା ଖରାପ ହେଲା ସେତେବେଳେ ଆପଣମାନେ କ'ଣ କରନ୍ତି?
1: ସେତେବେଳେ ଯିଏ ସିରିୟସ୍ କଣ୍ଡିସନ୍ ତ ଯେଉଁମାନେ ମେଡିକାଲ ଯାଇପାରିବେନି ସେଗୁଡ଼ା ପାଇଁ ସେଇ ସରକାରୀ ଯେଉଁ ଆମର ଆମ୍ବୁଲାନ୍ସ ସେବା ଅଛି ସେଇଥିରେ କିଛି ଯାଆନ୍ତି ଆମ୍ବୁଲାନ୍ସ ଯଦି ନ ମିଳିଲା ଗାଁରେ ଅଟୋ ଫଟୋ ଅଛି ବୁଲେରୋ ଯିଏ ଦୁଇଟା ଖଣ୍ଡେ ଅଛି ତାକୁ ଭଡ଼ା କରିକି ଯାଆନ୍ତି ଆଉ
0: ମେଡିକାଲ ଯାଆନ୍ତି।
1: ଆଜ୍ଞା
0: ନା ଆଜ୍ଞା, ମୁଁ ଏଥିପାଇଁ ପଚାରିଲି କି ଯେହେତୁ ଆମ କେନ୍ଦ୍ର ହେଉଛି ଗୋଟେ ଆଦିବାସୀ ବହୁଳ ଅଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସବୁ ଆମେ ବସବାସ କରୁଛନ୍ତି, ତ ସେ ବିଶ୍ୱାସ ହେଇପାରେ ଅନ୍ଧବିଶ୍ୱାସ ହେଇପାରେ, କିନ୍ତୁ ଟିକେ ରହିଛି ଆଜ୍ଞା ଆମ ଭିତରେ, ଯଦି ଯଦି ଆମ ଦେହ ପା ଖରାପ ହେଲା ପ୍ରଥମେ ଝଡ଼ା ଫୁଙ୍କା ହବ ଗୁଣିଗାର୍ଡି ହବ, ଯଦି ଭଲ ହେଇଗଲା ତ ହେଇଗଲା, ନହେଲେ ଆମେ ମେଡିକାଲ ଯାଆନ୍ତି, ତ ଏଇ ପ୍ରଥା ବା ଏଇ ପରମ୍ପରା ଏବେ ବି ରହିଛି କି ଗାଁରେ?
1: ହଁ ଆଜ୍ଞା ଅଛି ଗାଁରେ, ତଥାପି 25% ଲୋକ ସେ ବିଶ୍ୱାସ କରୁଛନ୍ତି, ସେମାନେ ଆଗେ ଟିକେ ଯିବେ ସେ ମନ୍ତ୍ର ଯନ୍ତ୍ର ପାଖକୁ ତାପରେ ଯାଇକି ସେମାନେ ମେଡିକାଲ ଯିବେ।
0: ଆଜ୍ଞା
1: ସେତେବେଳେ ଟିକେ ଡେରି ବି ହେଇଯାଉଛି, ସେମାନେ ଅସୁବିଧାରେ ପଡୁଛନ୍ତି।
0: ତାପରେ ଆମ ଓଡ଼ିଆ ଘରେ ତ ଆଜ୍ଞା 12 ମାସରେ 13 ପର୍ବ,
1: ଆଜ୍ଞା
0: ତ ଏଇ ଗାଁରେ କଣ ସବୁ ପର୍ବପର୍ବାଣି ଆପଣମାନେ ପାଳନ କରନ୍ତି?
1: ଏଠି ଆଜ୍ଞା ମୁଖ୍ୟ ଆମର ହଉଛି ଯୋଉ କାଳୀ ପୂଜା। ଆଜ୍ଞା
0: କାଳୀ ପୂଜା, ଯେହେତୁ ଆପଣ ମାନେ ସବୁ ମହାନ୍ତ ସମ୍ପ୍ରଦାୟର ଭାଇ ମାନେ ଅଛନ୍ତି। ଆଜ୍ଞା ଆଜ୍ଞା,
1: ଏଇଟା ଜୋରଦାର ହଉଛି। ତାପରେ ମକରଟା ବି ହୁଏ, ମକର ରଜ ଆଉ ରାକ୍ଷୀ ପୂର୍ଣ୍ଣିମା, ଓଡ଼ିଶାର ସବୁ ପର୍ବପର୍ବାଣି ଆଜ୍ଞା।
0: ଆଜ୍ଞା, ତଥାପି ଆଜ୍ଞା କୋଉ ପର୍ବକୁ ଏଇ ଗାଁର ବା ଏଇ ସୁନାପୋଷୀ ଏଇ ଜାମପୋଷୀ ଗାଁର ମୁଖ୍ୟ ପର୍ବ ବୋଲି ଆମେ କହିପାରିବା?
1: ସେ କାଳୀ ପୂଜା କହିବେ ନା ଦୀପାବଳିଟା।
0: ଆଜ୍ଞା ଆଜ୍ଞା, କଣ କରନ୍ତି ସେ କାଳୀ ପୂଜାରେ ବା ଦୀପାବଳିରେ?
1: ଆଜ୍ଞା ଆମର କାଳୀ ପୂଜା ପ୍ରଥମ ଦିନଟା ଆମର ଯୋଉ ହୁଏ ସେଟା ଆଉ ପୂର୍ବ ଦିନଟା ଆଜ୍ଞା ଗାଈ ଗୋମାତାଙ୍କୁ ସବୁ ତେଲ ଫେଲ ଦିଆଯାଏ। ଆର ଦିନ ଗୁଠ ପୂଜା ହୁଏ, ଗୁଠକୁ ସମସ୍ତେ ଗାଈ ନିଅନ୍ତି ଏବଂ ସେଠି ପୂଜା ହେଲା ପରେ ଗାଈ ସେଠି ଅଣ୍ଡା ଗୋଟେ ରଖାଯାଇଥିବ ଆଜ୍ଞା, ସେ ଆମର ତାକୁ ସେ ଗାଈ ବଳଦ ସବୁ ସେଠି ଖେଦିବେ, ତାପରେ ସେ ଯିଏ ମାଡ଼ିଲା ତା ଘରକୁ ସେ ବଳଦକୁ ଚିହ୍ନଟ କରାଯିବ ଆଜ୍ଞା, ଭିଡ଼ ଭିତରେ ସେ ବଳଦକୁ ଚିହ୍ନଟ କରିକି ସେଇ ଯୋଉ ଅଣ୍ଡାଟା ସେ ମାରିଥିବ ତାକୁ ସେ ଅଣ୍ଡାକୁ ସେ ତାକୁ ମାରିକି ଚିହ୍ନ କରିବେ, ନଚେତ ସିନ୍ଦୁର ଫିନ୍ଦୁର ଦେଇକି ତାକୁ ଚିହ୍ନଟ କରିବେ। ବଳଦ କାର ଜଣା ପଡ଼ିବ ଗାଈକୁ ବଳଦ ତା ଘରକୁ ପ୍ରଥମ କରି ଆମର ଭେଙ୍ଗାଣୀ ସବୁ ସେମାନେ ଫାର୍ଷ୍ଟ ତାଙ୍କ ଘରକୁ ଆଗେଯିବେ ଆଜ୍ଞା। ତାପରେ ଆମର ଯିଏ ପୂଜାରୀ ଥିବେ ତାଙ୍କ ଘରକୁ, ଯିଏ ଦେହରୁ ତାଙ୍କ ଘରକୁ, ତାପରେ ଗାଁଟା ଭ୍ରମଣ କରାଯିବ, ସମସ୍ତଙ୍କ ଘରେ ଖିଆ ପିଆ ସବୁ ନାଚ ଗୀତ ଇତ୍ୟାଦି ଇତ୍ୟାଦି ଆଉ
0: ରାତି ସାରା ଚାଲିଥିବ,
1: ରାତି ସାରା ଚାଲିବ ଆଜ୍ଞା, ସମସ୍ତଙ୍କ ଘର ମାନେ ପହଞ୍ଚିବା ପର୍ଯ୍ୟନ୍ତ ଆଉ ସକାଳୁ ବି ହେଇଯାଏ ବେଳେବେଳେ ଆଉ ସବୁ ଦିନ 9:00-10:00 ବେଳେ ବଡ଼ ଗାଁର ବେଳେ 10:00 ବି ଯାଇଯାଏ
0: ମାନେ ସକାଳୁ
1: ସମସ୍ତଙ୍କ ଘରକୁ ପହଞ୍ଚିବେ ଆଉ।
0: ଆଚ୍ଛା ଆଚ୍ଛା, ବହୁତ ଭଲ କଥା ଆଜ୍ଞା, ବହୁତ ଭଲ ପରମ୍ପରା ଆପଣଙ୍କର,
1: ସମସ୍ତଙ୍କ ଘରେ ଖାଇବେ ଯାଇକି ଆଉ।
0: ଆଜ୍ଞା, ଆମମାନଙ୍କର ଉନ୍ନତି ପାଇଁ ବା ଆମ ଗାଁ ଗହଳିର ଉନ୍ନତି ପାଇଁ ଆମ ସରକାର ଅନେକ କିଛି ଯୋଜନା କରୁଛନ୍ତି, ତ ଏଇ ସରକାରୀ ଯୋଜନା ସବୁ କେମିତି କଣ ପହଞ୍ଚୁଛି ଆପଣଙ୍କ ଗାଁରେ?
1: ଯୋଜନା
0: ମାନେ ଉଦାହରଣ ସ୍ୱରୂପ ଯେମିତିକି ଜଣେ ଘର ପାଇବା ଯୋଗ୍ୟ, ଏମିତି ଆଜ୍ଞା ଆମେ ଅନେକ ଗାଁ ଦେଖିଛୁ, ଅନେକ ଗାଁ ବୁଲିଛୁ, ଯୋଉଠିକି ଆମେ ପ୍ରତ୍ୟକ୍ଷ ଭାବରେ ଦେଖିଛୁ ଆଜ୍ଞା, ଯିଏ ପ୍ରକୃତରେ ପାଇବା ଯୋଗ୍ୟ ବା ଯିଏ ପ୍ରକୃତ ହିତାଧିକାରୀ ସିଏ ପାଉନାହିଁ, ଅନ୍ୟମାନେ ଯେଉଁମାନେ ହିତାଧିକାରୀ ହେବା ମାନେ ଉପଯୁକ୍ତ ନୁହନ୍ତି ସେମାନେ ସେସବୁ ସୁବିଧାକୁ ହାତେଇ ନେଉଛନ୍ତି, ତ ଏମିତି ଘଟଣା ଆପଣ ଗାଁରେ ମଧ୍ୟ ହେଇଛି କି?
1: ହଁ ଆଜ୍ଞା ହେଉଛି, ଆମର ବି ସବୁ ହେଉଛି, ଆମେ ବି ନିଜେ ଦେଖୁଛୁ।
0: ହଁ,
1: ସେଠି ପାର୍ଟି ପଲିଟିକ୍ସ ବି ହେଉଛି ଆଜ୍ଞା।
0: ତାପରେ ଆମ ସରକାର ଆଜ୍ଞା କହୁଛନ୍ତି ସବୁ ଘରକୁ

0: ବିଜୁଳି ବତୀ ପହଞ୍ଚିବ, ସବୁ ଘରକୁ ନଳ ଯୋଗେ ପାଣି ପହଞ୍ଚିବ, ଘରେ ଘରେ ପାଇଖାନା ତିଆରି ହେବ, ଏସବୁ କାର୍ଯ୍ୟକ୍ରମ ଚାଲିଛି ନା ଆଜ୍ଞା ଆପଣଙ୍କ ଗାଁରେ? ପହଞ୍ଚି ସାରିଛି ସବୁ
1: ହଁ
0: କିଛି?
1: ଆଜ୍ଞା, କାମ ଚାଲିଛି, କାମ ଚାଲିଛି, ଲାଇନ ପ୍ରାୟ ସମସ୍ତଙ୍କ ଘରକୁ ପହଞ୍ଚି ଯାଇଛି।
0: ଆଉ ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଥିଲା, ସବୁ ଘରେ ପାଇଖାନା ତିଆରି ହେବ?
1: ହଁ, ପାଇଖାନା ଆଜ୍ଞା କିଛି ହେଇଛି ଗାଁରେ, ତଥାପି ଆଉ କମ ବାକି ଅଛି।
0: ଆଚ୍ଛା, ତେବେ ଆଜ୍ଞା ଯୋଉମାନଙ୍କର ପାଇଖାନା ହେଇଯାଇଛି ମାନେ କାମ ସରିଯାଇଛି, ସେମାନେ ପ୍ରକୃତରେ ଆଜ୍ଞା ପାଇଖାନା ବ୍ୟବହାର କରୁଛନ୍ତି ନା ତାକୁ ସେମିତି ରଖିଦେଇକି ବାହାରକୁ ପୁଣି ଯାଉଛନ୍ତି?
1: ଯେଉଁମାନଙ୍କର ଆଜ୍ଞା, ଯିଏ ଟ୍ୟୁବୱେଲରୁ ଆଜ୍ଞା ପାଣି ନେଉଛି ଘରକୁ ଚଳିବା ପାଇଁ, ଯାହା ଘରେ କୂଅ ନାହିଁ,
0: ହଁ,
1: ପାଣି ଟିକେ ସୁବିଧା ତ ନାହିଁ, ସିଏ ଆଜ୍ଞା ସବୁବେଳେ ତ ଲାଟିନ୍ଟା ୟୁଜ୍ କରିପାରିବନି।
0: ପାରିବନି ଆଜ୍ଞା,
1: ସିଏ ପାଣି ବାଲ୍ଟି ନେଇକି ଟ୍ୟୁବୱେଲରୁ ଆଣିବ ଅଧା କିଲୋମିଟର ଦୂରରୁ, ଆଉ ତାପରେ ଆଜ୍ଞା ସିଏ ଲାଟିନ୍ ଯିବ କି ଆଜ୍ଞା, ସେଇଟା ହେଇପାରୁନି। ତେଣୁକରି ସେଗୁଡ଼ାକ ରାତି ଅନ୍ଧାର ୟୁଜ୍ କରୁଛନ୍ତି
0: ଆଚ୍ଛା,
1: ପ୍ରାୟ।
0: ହଁ ହଁ,
1: ଆଉ
0: ମାନେ ସୁବିଧା
1: ଯେଉଁମାନଙ୍କର
0: ପାଇଁ ଏମର୍ଜେନ୍ସି
1: ଆଜ୍ଞା ଆଜ୍ଞା, ଆଉ ପାଣି ଯେଉଁମାନଙ୍କର ସୁବିଧା ସେମାନେ ସବୁବେଳେ ୟୁଜ୍ କରୁଛନ୍ତି,
0: ଆଜ୍ଞା।
1: ଆଉ ଯେଉଁମାନଙ୍କର ପାଣିର ସୁବିଧା ନାହିଁ ସେମାନେ ସେତେବେଳେ ସୁବିଧା ଅସୁବିଧାରେ କରୁଛନ୍ତି, ନହେଲେ ନାହିଁ ସେମିତି ପଡ଼ିଛି।

0: ଇଏ ଥିଲା କେନ୍ଦୁଝର ପାଟଣା ବ୍ଲକ ସରାସକେଲା ପଞ୍ଚାୟତର ବଡ଼ ଜାମପସି ଗାଁର କଥା। ଯଦି ଆପଣମାନେ ବି ଚାହୁଁଛନ୍ତି ଆପଣଙ୍କ ଗାଁକୁ ଆମର ଏହି କାର୍ଯ୍ୟକ୍ରମରେ ସ୍ଥାନିତ କରିବା ପାଇଁ ତେବେ ଲେଖନ୍ତୁ ଆମକୁ। ଆମ ଠିକଣା
1: ଛୋଟ ମୋର ଗାଟି
0: ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କେନ୍ଦୁଝର ପିନ୍କୋଡ଼ ନମ୍ବର 758001।

ଶେଷ ହେଲା କାର୍ଯ୍ୟକ୍ରମ ଛୋଟ ମୋର ଗାଁଟି। ଆଜି ଏଥିରେ ଶୁଣୁଥିଲେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ ଜାମପୋଷୀ ଗାଁ ସମ୍ପର୍କରେ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଜ ଯୋଗେ। ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଏକ ସଙ୍ଗରେ ଶୁଣିପାରୁଛନ୍ତି। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜି ସନ୍ଧ୍ୟାର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:02 ଆଉ କିଛି ସମୟ ପରେ ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ହୋ ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ଗଙ୍ଗାରାମ ମୁଣ୍ଡା ଏବଂ ସାଥୀ। ଗୋସ୍ୱାମୀ ତୁଳସୀ ଦାସ ଶ୍ରୀ ରାମଚରିତ ମାନସ ରିଲକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆଜି ସନ୍ଧ୍ୟା 6:10। ରାତି 7:00 ପ୍ରଚାର କରିବୁ କେତୋଟି ଲଘୁ ସଙ୍ଗୀତ। ରାତି 7:30 ଆମ ଚାଷବାସ କାର୍ଯ୍ୟକ୍ରମ, ଆଜି ଏଥିରେ ଶୁଣିବେ 90 ବର୍ଷରେ ଆକାଶବାଣୀ। ଏଥିରେ ରହିଛି ଗୋବର୍ଦ୍ଧନ ଗ୍ରାମ ପଞ୍ଚାୟତର ପଦ୍ମାବତୀ ବେହେରାଙ୍କ ସହ ସାକ୍ଷାତକାର। ରାତି 8:00 ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଚମ୍ପୁ, ପରିବେଷଣ କରିବେ ବୀଣାପାଣି ନାୟକ, ବାଳକୃଷ୍ଣ ଦାସ ଏବଂ ଲତା ଘୋଷ। ରାତି 8:15 ଆଲୋଚନା କାର୍ଯ୍ୟକ୍ରମ, କାର୍ଯ୍ୟକ୍ରମରେ ରହିଛି 2 ଆଲୋଚନା। ଗୋଟିଏ ହେଉଛି ଚନ୍ଦନ ଯାତ୍ରା, ଆଲୋଚକ ହେଉଛନ୍ତି ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ ଏବଂ ପରେ ପରେ ଶୁଣିବେ ଗ୍ରାମାଞ୍ଚଳରେ ସାମ୍ବାଦିକତାକୁ ନେଇ ଆଲୋଚନା, ଆଲୋଚକ ହେଉଛନ୍ତି ନୃସିଂହନାଥ ସିଂ। ରାତି 10:00 ଲୋକଗୀତର କାର୍ଯ୍ୟକ୍ରମ, ଏଥିରେ ରହିଛି ଘୋଡ଼ା ନାଚ ଗୀତ, ପରିବେଷଣ କରିବେ କ୍ଷୀରୁଚନ୍ଦ୍ର ଦାସ ଏବଂ ସାଥୀ। ଆକାଶବାଣୀର ସଂଗ୍ରହାଳୟରୁ ସଂଗୃହୀତ କେତୋଟି ଚିରସବୁଜ ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଚିରନ୍ତନୀ ପ୍ରଚାର କରିବୁ ଆଜି ରାତି 10:30। ଶ୍ରୋତାବନ୍ଧ ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି କାର୍ଯ୍ୟକ୍ରମ।

0: ଆଦିବାସୀ ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବର୍ଣ୍ଣସୁରଭି ଆଜି ପାଇଁ ଏଠି ଶେଷ ହେଲା। ଆଜି ଏଥିରେ ଶୁଣିଥିଲେ ହୋ ସମ୍ପ୍ରଦାୟର ଗୀତ, ପରିବେଷଣ କରିଥିଲେ ଗଙ୍ଗାରାମ ମୁଣ୍ଡା ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ସମୟ ସନ୍ଧ୍ୟା 6:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: Episode number 11.

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା, ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ନାମ ଘୋଷଣା କରିଛନ୍ତି। ସହ ପର୍ଯ୍ୟବେକ୍ଷକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାବାସୀଙ୍କ ପାଇଁ କୋଲକାତା ହେଉଛି ଦ୍ୱିତୀୟ ଘର ସଦୃଶ, ପଶ୍ଚିମବଙ୍ଗରେ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝି କହିଛନ୍ତି।
1: ଓଡ଼ିଶା ଓ ବଙ୍ଗାଲ ମେ ଜ୍ୟାଦା କୋଇ ଅନ୍ତର ଭି ନହିଁ ହେ। ହମାରା ଲୋକ କୋଲକାତା କୁ ଆପଣା ଦୁସରା ଘର ମାନତେ ହେ। ହମ ଦୋନୋ ରାଜ୍ୟ କି ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀକୁ ସିର୍ଫ ଭକ୍ତି ନହିଁ କରତେ ହେଁ, ଦିଲ ସେ ପ୍ୟାର କରତେ ହେଁ। ଆଗଲେ ଚଲକେ ମହାପ୍ରଭୁ କେ ଆଶୀର୍ବାଦ ସେ ହମ ଦୋନୋ ରାଜ୍ୟ ମେ ଓର ଭି ପ୍ୟାର ନିଶ୍ଚିତ ରୂପ ସେ ବଢ଼େଗା। ୟେ ବିଜୟ ଯାତ୍ରା ମେ ହର ଏକ କାର୍ଯ୍ୟକର୍ତ୍ତା ସାମିଲ ହେ।
0: ଶ୍ରୀ ଅଧିକାରୀ ଆସନ୍ତାକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅଙ୍ଗନୱାଡ଼ି କେନ୍ଦ୍ର, ଗୃହ ନିର୍ମାଣ ଓ ବିକାଶରେ ମହିଳାମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ବିଧାୟକମାନଙ୍କୁ ଚିଠି ଲେଖି ଶ୍ରୀମତୀ ପରିଡ଼ା ଅବଗତ କରିବା ସହ ଅଙ୍ଗନୱାଡ଼ି ଗୃହର ନିର୍ମାଣ ଓ ବିକାଶ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ଶେଷ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ଭାଗିଦାରୀ କରାଇବା ପାଇଁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ମାର୍ଚ୍ଚ 2025ରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଅନ୍ୟ ରାଜ୍ୟ ତୁଳନାରେ ଶୀର୍ଷରେ ରହିଛି। ଏହା ସମସ୍ତଙ୍କ ପାଇଁ ଆବାସ ସଂକଳ୍ପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। ଯୋଜନା ଅଧୀନରେ ରାଜ୍ୟରେ ମୋଟ 24,625 ଘର ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ 23,464 ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ 5 ତାରିଖ ସୁଦ୍ଧା 3,134 ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ 2,008 ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ ସମସ୍ତ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ଶ୍ରୀ ବଶିଷ୍ଠ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ନିର୍ଦ୍ଧାରିତ ସମୟରେ ସହାୟତା ପ୍ରଦାନ କରିବା ସହ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଗୁରୁତ୍ୱାରୋପ କରିଛନ୍ତି। ସଚେତନତା ଶିବିର ସହ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ଶ୍ରୀ ବଶିଷ୍ଠ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ବର୍ଷା ଋତୁ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟ ପରିଚାଳନା ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଅଞ୍ଜଳି ମଛଖଣ୍ଡ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ। ସ୍ୱଚ୍ଛ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ଓ କଟକସ୍ଥିତ ଖପୁରିଆ କରତକଳକୁ ଆବଶ୍ୟକ କାଠ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟସେବା, ଔଷଧ ଯୋଗାଣ ଓ ଡାକ୍ତରଙ୍କ ଅଭାବକୁ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସମୟ ସରଣୀ, ବୁକିଂ କାଉଣ୍ଟର ଓ ସ୍ୱୟଂଚାଳିତ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଯେଉଁ ମିଟିଂ ହେଲା ସେଥିରେ ଆମର ବିଭିନ୍ନ ଷ୍ଟେକ୍ ହୋଲ୍ଡର ମାନେ ଥିଲେ, ସେମାନଙ୍କର ସମସ୍ତଙ୍କର ଆମେ ମତାମତ ନେଇଛୁ। ବିଭିନ୍ନ ଯେଉଁ ସମସ୍ୟା ଅଛି ସେମାନେ ସେମାନଙ୍କର ମତାମତ ଦେଇଛନ୍ତି ଏବଂ ଏ ମତାମତ ନେବା ମଧ୍ୟ ବହୁତ ଜରୁରୀ ଥିଲା। ଏଥିପାଇଁ ଯେ ଯାହା ଯାହା ସମସ୍ୟା ଅଛି ତାକୁ ଏବେଠୁ ଆମେ ଯଦି ପ୍ରିପାରେସନ୍ କରିବା ତଦ୍ୱାରା ଆମର ଏହି ରଥଯାତ୍ରା ଅତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ ହେବ ଏବଂ ଆମେ ଆଶା ରଖିବା ଆମେ ଏ ବର୍ଷ ରଥଯାତ୍ରାକୁ ଅତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ କରିପାରିବା।
0: ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆସନ୍ତାକାଲି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରେ ଆଜ୍ଞାମାଳ ବିଜେ ହେବ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆସନ୍ତାକାଲି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଆର୍ଥିକ ବର୍ଷରେ ମୋଟ 227 ଜଣଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ବିଭିନ୍ନ କୌଶଳ ଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କିଶୋର ଅବସ୍ଥାରେ ବିଭିନ୍ନ ପ୍ରକାର ସାଇବର ଅପରାଧିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ପିଲାମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର 16 ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର 16 ଥାନାରେ ଶିଶୁ ମଙ୍ଗଳ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ କିଶୋରମାନଙ୍କୁ ସାଇବର ଅପରାଧ ସୁରକ୍ଷା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ବିଭିନ୍ନ ବ୍ଲକରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ସମେତ ଦଶପଲ୍ଲା, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁରଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଫୁଟବଲ ଓ ବ୍ୟାଡମିଣ୍ଟନ କ୍ରୀଡ଼ା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦ୍ର ପତନଠାରୁ ଏହା 1.5 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା 4-5 ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଟିଟିଲାଗଡ଼ରେ ଆଜି ଅପରାହ୍ନ 2:30 ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ

0: ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରେସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାନ୍ଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ ଦିବସ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାଳଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୁନଗା ଯୋଗଦେଇ ସମାଜର ମଙ୍ଗଳ ପାଇଁ ରେଡ୍କ୍ରସ୍ ସହ ଯୋଡ଼ି ହେବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍କ୍ରସ୍ର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଆଜିର ପ୍ରସଙ୍ଗ ମାନବିକତା ପାଇଁ ଏକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନରେ ମୁଁ ସରିତା ସାହୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡୁନାନ୍ଙ୍କ ଜନ୍ମଦିବସ ଅବସରରେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଏବଂ ଆଦର୍ଶ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ମାନବିକତା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବା ଏହି ଦିବସ ସ୍ମରଣ କରାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ସୃଷ୍ଟି ନ କରି ସମସ୍ତଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ହେନେରୀ ଡୁନାନ୍ ଆନ୍ତର୍ଜାତିକ କମିଟି ଗଠନ କରିଥିଲେ। କୌଣସି ଯୁଦ୍ଧ, ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ରହିଥିଲା। ସଶସ୍ତ ହିଂସା, ଯୁଦ୍ଧ ପୀଡ଼ିତ ଏବଂ ଯୁଦ୍ଧବନ୍ଦୀଙ୍କ କଲ୍ୟାଣ ପାଇଁ ଏହି କମିଟି ନିରନ୍ତର ପ୍ରୟାସ ଜାରି ରଖିଛି। ଚଳିତ ବର୍ଷ ଦିବସ ପାଳନର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। 1863 ମସିହାରେ ଆନ୍ତର୍ଜାତିକ ରେଡ୍କ୍ରସ୍ କମିଟି ଗଠନ କରାଯାଇଥିଲା। ସାଲ୍ଫାରିନ ଯୁଦ୍ଧରେ ଆହତ ହଜାର ହଜାର ସୈନିକଙ୍କୁ ହେନେରୀ ଡୁନାଣ୍ଟ ଏବଂ କିଛି ନିକଟସ୍ଥ ଗ୍ରାମବାସୀ ସହାୟତା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ଦ୍ୱାରା ବହୁ ଜୀବନ ରକ୍ଷା ପାଇଥିଲା। ହେନେରୀ ଡୁନାନ୍ ମେମୋରି ଅଫ୍ ସାଲ୍ଫାରିନୋ ନାମକ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ମାଧ୍ୟମରେ ବିଶ୍ୱରେ ମାନବବାଦୀ ସ୍ୱେଚ୍ଛାସେବୀ ରହିବା ଆବଶ୍ୟକତା ଏବଂ ପ୍ରତ୍ୟେକ ଦେଶ ସେମାନଙ୍କୁ ସୁରକ୍ଷା ଦେବା ଉଚିତ ବୋଲି

0: 1970, 1944 ଏବଂ 1963 ନୋବେଲ ପୁରସ୍କାର ପାଇଛି। 1920 ମସିହାରେ ଭାରତୀୟ ରେଡ୍କ୍ରସ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। 1948 ମସିହାରୁ ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1936 ମସିହାରେ ଓଡ଼ିଶା ରେଡ୍କ୍ରସ ସ୍ଥାପିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଶିବିର, ଅସହାୟଙ୍କର ସ୍ୱାସ୍ଥ୍ୟର ଯତ୍ନ, ପରିବାର ସଂଯୋଗୀକରଣ, ପ୍ରାଥମିକ ଚିକିତ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ, ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀ ଏବଂ ଆହତ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଶାନ୍ତି ଏବଂ ମୈତ୍ରୀଭାବ ବଜାୟ ରଖିବାରେ ରେଡ୍କ୍ରସ ସୋସାଇଟି କାର୍ଯ୍ୟ କରିଥାଏ। 5C ଦୃଷ୍ଟିକୋଣ ଆଧାରରେ ରେଡ୍କ୍ରସ ସୋସାଇଟି ଏହାର କାର୍ଯ୍ୟଶୈଳୀ ସମ୍ପାଦନ କରିଥାଏ। ସେଗୁଡ଼ିକ ହେଉଛି ଦୟାଳୁ ମନୋଭାବ, ସହଯୋଗୀ, ସୃଜନଶୀଳ, ବିଶ୍ୱସନୀୟତା ଏବଂ ଅଙ୍ଗୀକାରବଦ୍ଧତା, ଅନ୍ୟକୁ ଯତ୍ନ ଏବଂ ସମ୍ମାନର ସହ ସେବା ପ୍ରଦାନ କରିବା, ମିଳିମିଶି କାର୍ଯ୍ୟ କରିବା, ବିବିଧତା ଏବଂ ସହଭାଗିତାକୁ ଗ୍ରହଣ କରିବା, ନୂତନ ଚିନ୍ତାଧାରାରେ ଲୋକଙ୍କୁ ସେବା ପ୍ରଦାନ କରିବା, ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧତାର ସହ ନିଜକୁ ଉତ୍ସର୍ଗ କରିବା ଆଦି ହେଉଛି ରେଡ୍କ୍ରସ ସୋସାଇଟି ସଦସ୍ୟଙ୍କର କାର୍ଯ୍ୟପ୍ରଣାଳୀ। ଛାତ୍ରଛାତ୍ରୀଙ୍କୁ ରେଡ୍କ୍ରସର ଆଦର୍ଶ ଏବଂ କାର୍ଯ୍ୟକାରିତାରେ ସଂଶ୍ଲିଷ୍ଟ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଇଥାଏ। ଏଥିପାଇଁ ପ୍ରତ୍ୟେକ ମହାବିଦ୍ୟାଳୟରେ ୟୁଥ୍ ରେଡ୍କ୍ରସ ଏବଂ ବିଦ୍ୟାଳୟମାନଙ୍କରେ ଜୁନିୟର ରେଡ୍କ୍ରସ ବିଭାଗକୁ କାର୍ଯ୍ୟକ୍ଷମ କରାଯାଇଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ପ୍ରଦାନ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଏହି ବିଭାଗଗୁଡ଼ିକ ଦ୍ୱାରା ନିଶା ନିବାରଣ, ଚାରା ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ ଏବଂ HIV ସମ୍ବନ୍ଧରେ ସଚେତନତା ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବାରେ ରେଡ୍କ୍ରସର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟ ବିଶ୍ୱ ଥାଲାସିମିଆ ଦିବସ ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ 8 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଥାଲାସିମିଆ ଏକ ରକ୍ତ ବିକାରଜନିତ ଶାରୀରିକ ସମସ୍ୟା। ଦେଶରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଥାଲାସିମିଆ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଉଛି। ଆକଳନ ଅନୁଯାୟୀ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ 2500 ଶିଶୁ ଥାଲାସିମିଆ ରୋଗ ସହ ଜନ୍ମଗ୍ରହଣ କରୁଛନ୍ତି। ବିଶେଷକରି ଉପକୂଳବର୍ତ୍ତୀ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳୁଛି। ସଚେତନତା ବୃଦ୍ଧି ଦ୍ୱାରା ଏଭଳି ଯନ୍ତ୍ରଣାଦାୟକ ଜୀବନରୁ ସୁରକ୍ଷିତ ରହିବା ସମ୍ଭବ ହେବ।
1: ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମ ଗୀତ ଗାଇଛନ୍ତି ଶିଳ୍ପୀ ସ୍ୱରୂପ ନାୟକ। ଗୀତ ଏବଂ ସଙ୍ଗୀତ ସୁଧାଂଶୁ ଶେଖର ଏବଂ ହିମାଂଶୁ ଭୂଷଣ।

ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ଶିଳ୍ପୀ ଶ୍ରୀକାନ୍ତ ଦାସ। ଶିଳ୍ପୀ ଗାଇଛନ୍ତି ସୁରେଶ ଚନ୍ଦ୍ର ରାଉତଙ୍କ ରଚନା। ସଙ୍ଗୀତ ଦେଇଛନ୍ତି ସ୍ୱରୂପ ନାୟକ।

0: ଶୁଣୁଥିଲେ ଲଘୁ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ସ୍ୱରୂପ ନାୟକ, ଶ୍ରୀକାନ୍ତ ଦାସ ଏବଂ ଅକ୍ଷୟ ମହାନ୍ତି। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଠି ଆପଣଙ୍କୁ କହି ରଖୁଛୁ, ଆଜି ରାତି 7:30ରେ ପ୍ରଚାର କରିବୁ ଆମ ଚାଷବାସ କାର୍ଯ୍ୟକ୍ରମରେ 90 ବର୍ଷରେ ଆକାଶବାଣୀ। ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡ଼ୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା। କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଦେଶର ସୁରକ୍ଷା ବ୍ୟବସ୍ଥା ସୀମାରକ୍ଷା ସମେତ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ପଶ୍ଚିମବଙ୍ଗରେ ବିଜେପି ସଂସଦୀୟ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀ ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଛି। ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ନେବାର କାର୍ଯ୍ୟସୂଚୀ ରହିଛି। ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ବିଜେପି ଆସନ୍ତାକାଲି ପ୍ରଥମ ଥର ଲାଗି ସରକାର ଗଠନ କରିବ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ତଥା ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ। ଆଜି କୋଲକାତାଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ବିଧାୟକମାନେ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳର ନେତା ଭାବେ ମନୋନୀତ କରିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି,
2: लगभग 8 प्रस्ताव और समर्थन प्राप्त हुए हैं और सभी प्रस्ताव और समर्थन एक ही नाम के मिले हैं। उसके बाद दूसरे नाम के लिए भी सबको समय दिया गया, पर्याप्त समय दिया गया, मगर कोई दूसरा नाम नहीं आया है। इसलिए केंद्रीय पर्यवेक्षक के रूप में मैं श्री शुभेंदु अधिकारी जी को पश्चिम बंगाल विधानमंडल दल के नेता के रूप में निर्वाचित घोषित करता हूँ।
1: ଆଜିର ଏହି ସଂସଦୀୟ ଦଳ ବୈଠକରେ ବିଜେପି ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି,
3: 2011 में 3 सीट से आज की 200 पार हमारे लिए एक अविस्मरणीय यात्रा है। मुझे बहुत खुशी है, पश्चिम बंगाल के लोग अन्याय, अत्याचार और दुर्नीति का विरोध करके प्रधानमंत्री नरेंद्र मोदी जी के नेतृत्व में विकास के रास्ता

0: को चुने, ये बंगाल के लिए एक बहुत बड़ी परिवर्तन है।
1: ପଶ୍ଚିମବଙ୍ଗର ସୀମା ଏଣିକି ସୁରକ୍ଷିତ ରହିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଆଜି କୋଲକାତାଠାରେ ବିଜେପି ସଂସଦୀୟ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀ ନେତା ଭାବେ ନିର୍ବାଚିତ ହେବା ପରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି ପଶ୍ଚିମବଙ୍ଗରେ ବିଜେପିର ଯାତ୍ରା ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଆନନ୍ଦଦାୟକ। ପଶ୍ଚିମବଙ୍ଗରେ ଆଜିର ବିଜୟ ବିଭିନ୍ନ ଦିଗରୁ ଉଲ୍ଲେଖନୀୟ ବୋଲି ଅଭିହିତ କରି ଶ୍ରୀ ଶାହା କହିଛନ୍ତି 1950 ମସିହାରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆଦର୍ଶଗତ ଯାତ୍ରାର ଅନେକ ବର୍ଷ ସଂଘର୍ଷ ପରେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ଗଙ୍ଗୋତ୍ରୀରୁ ଗଙ୍ଗାସାଗର ପର୍ଯ୍ୟନ୍ତ ନିଜ ସରକାର ଗଠନ କରିବାରେ ସଫଳ ହୋଇଛି। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଶ୍ରୀ ଶାହା ସୁନର ବାଂଲା ଗଠନ ବିଜେପିର ଲକ୍ଷ୍ୟ ଓ ସଂକଳ୍ପ ବୋଲି କହିବା ସହିତ ଏହାର ସଂସ୍କୃତି ଓ ପରମ୍ପରା ଏବେ ବିଦେଶୀ ପ୍ରଭାବରୁ ମୁକ୍ତ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କର ମୂଳମନ୍ତ୍ର ସବ୍କା ସାଥ୍ ସବ୍କା ବିକାଶ ଓ ସବ୍କା କଲ୍ୟାଣ ଆଧାରରେ ବିଜେପି ରାଜ୍ୟରେ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିବ। ରାଜ୍ୟରେ ବିଜେପିର ଏହି ସଫଳ ଯାତ୍ରା ଲାଗି ବଳିଦାନ ଦେଇଥିବା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ସେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ତାମିଲନାଡୁର ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଏକକ ସର୍ବବୃହତ୍ ଦଳ ଭାବେ ଟିଭିକେ ରାଜ୍ୟରେ ସରକାର ଗଠନ ଲାଗି ସିପିଆଇ ସିପିଏମ୍ ଏବଂ ଭିସିକେ ଦଳ ନିକଟରୁ ସମର୍ଥନ ଲୋଡ଼ିଛି। ସିପିଆଇ ଏବଂ ସିପିଏମ୍ ପ୍ରତ୍ୟେକଙ୍କ ନିକଟରେ 2 ଜଣ ଲେଖାଏଁ ବିଧାୟକ ଅଛନ୍ତି। ଆଜି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ଏହି 2 ଦଳ ରାଜ୍ୟରେ ସରକାର ଗଠନ କରିବା ଲାଗି ଟିଭିକେକୁ ନିଃସର୍ତ୍ତ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। କଂଗ୍ରେସ 5 ଜଣ ବିଧାୟକଙ୍କ ସହିତ ଟିଭିକେକୁ ସମର୍ଥନ ଦେବ ବୋଲି ପୂର୍ବରୁ ଘୋଷଣା କରିସାରିଛି। ଅନ୍ୟପକ୍ଷରେ ଭିସିକେ ଆଜି କିମ୍ବା ଆସନ୍ତାକାଲି ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ମିଳିଥିବା ଜନାଦେଶକୁ ବିଜେପି ଆନନ୍ଦର ସହ ଗ୍ରହଣ କରିଛି ବୋଲି ରାଜ୍ୟ ସଭାପତି ନାଇନା ନଗେନ୍ଦ୍ରନ୍ ସ୍ପଷ୍ଟ କରିଛନ୍ତି। ସରକାର ଗଠନ ଲାଗି ବିଜେପି ଟିଭିକେ ସହିତ କୌଣସି ଗଠବନ୍ଧନ କରିବ ନାହିଁ ବୋଲି ଶ୍ରୀ ନଗେନ୍ଦ୍ରନ୍ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମା ରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ TMR 10 ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ପର୍ଶକାତର ଅଞ୍ଚଳରେ TMR କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଜାରି ରହିଥିବା ଗ୍ରୀଷ୍ମଲହରୀ ସ୍ଥିତିର ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ରବିବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ। ନାଗରିକ କୈନ୍ଦ୍ରିକ ବିପର୍ଯ୍ୟୟ ପରିଚାଳନା ଏବଂ ଏହାକୁ ସଫଳତାର ସହ ମୁକାବିଲା କରିବା ବ୍ୟବସ୍ଥାକୁ ସଶକ୍ତ କରିବା ସହିତ ସୁଶାସନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାଧ୍ୟମରେ ପ୍ରତିଫଳିତ ହେଉଛି। ଶ୍ରୀ ଶାହା ଅଗ୍ରିମ ସତର୍କ ସୂଚନା ବିଭିନ୍ନ କେନ୍ଦ୍ରୀୟ ସରକାରୀ ସଂସ୍ଥାଗୁଡ଼ିକର ଏ ଦିଗରେ ପ୍ରସ୍ତୁତି ସମ୍ବଳ ମୁତୟନ ତଥା ଆନ୍ତଃସଂସ୍ଥା ସମନ୍ୱୟ ଶୂନ୍ୟ ମୃତାହତ ଏବଂ ସର୍ବନିମ୍ନ ସମ୍ପତ୍ତି କ୍ଷତି ଆଦି ଉପରେ କରାଯାଇଥିବା ପ୍ରସ୍ତୁତିର ଏହି ବୈଠକରେ ସମୀକ୍ଷା କରିବେ। ଏତଦ୍ବ୍ୟତୀତ ଦେଶବ୍ୟାପୀ ବନ୍ୟା ପ୍ରତିହତ ଦିଗରେ ନିଆଯାଇଥିବା ଦୀର୍ଘସୂତ୍ରୀ ବ୍ୟବସ୍ଥା ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦେବାର ବ୍ୟବସ୍ଥା ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ସମ୍ପର୍କରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ସମୀକ୍ଷା କରିବେ। ଜମି ସମ୍ପର୍କିତ ସମସ୍ତ ସେବା ଯୋଗାଇଦେବା ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବଜାୟ ରଖିବା ଉପରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଜମି ସମ୍ବଳ ବିଭାଗର କାର୍ଯ୍ୟକାରିତାର ସମୀକ୍ଷା କରି ସେ ଏହା କହିଛନ୍ତି। ଏହି ଅବସରରେ ଡିଜିଟାଲ ଭାରତ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ 3.0 ଶ୍ରୀ ଚୌହାନ ସମୀକ୍ଷା କରି କହିଛନ୍ତି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜମିର ପ୍ରକୃତ ମୂଲ୍ୟ ନିରୂପଣ କରାଯାଇପାରିବ, ତେଣୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଋଣ ଯୋଗାଇଦେବା ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ। ଏହି ବୈଠକରେ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା 2.0 ଅଧୀନରେ ଜଳଛାୟା ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଗୁଜରାଟର ସୋମନାଥ ମନ୍ଦିରର ପୁନରୁଦ୍ଧାରର 75ତମ ବର୍ଷ ପୂର୍ତ୍ତିକୁ ସୋମନାଥ ଅମୃତ ପର୍ବ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 11 ତାରିଖ ଦିନ ଏହି ପର୍ବରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗୁଜରାଟର କ୍ୟାବିନେଟ୍ ମନ୍ତ୍ରୀ ଜିତୁଭାଇ ଭାଗ୍ନି କହିଛନ୍ତି, ଏହି ପର୍ବର ଅଂଶସ୍ୱରୂପ ବିଭିନ୍ନ ସ୍ଥାନରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପରମ୍ପରାର ପ୍ରଦର୍ଶନ କରାଯିବ। ଏତଦ୍ବ୍ୟତୀତ ଏହି ପର୍ବ ପାଳନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ରିବେଣୀ ହେଲିପ୍ୟାଡ୍ରୁ ବୀର ହାମ୍ରିଜ୍ ଗୋହିଲି ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ 1.5 କିଲୋମିଟର ଦୀର୍ଘ ରାସ୍ତାରେ ମେଗା ରୋଡ୍ ଶୋ କରିବାର କାର୍ଯ୍ୟସୂଚୀ ରହିଛି। ଏହି ରୋଡ୍ ଶୋରେ ବିଭିନ୍ନ କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭାଗାନୀ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ କୁମ୍ଭାଭିଷେକ, ଧ୍ୱଜ ପୂଜା ଓ ମହାପୂଜା ସମ୍ପନ୍ନ କରିବେ। ଏହି ପରିପ୍ରେକ୍ଷୀରେ ସଦ୍ଭାବନା ପଡ଼ିଆଠାରେ ଆୟୋଜିତ ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ରୁମେନ୍ ରାଡେଭ୍ ବୁଲ୍ଗେରିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ବୁଲ୍ଗେରିଆର ସଂସଦ ଆଜି ଏହି 62 ବର୍ଷ ବୟସ୍କ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏହି ପଦବୀ ପାଇଁ ନିର୍ବାଚନ କରିଛି। ସଂସଦରେ ଏଥିଲାଗି ଅନୁଷ୍ଠିତ ମତଦାନରେ 124 ଭୋଟ୍ ତାଙ୍କ ସପକ୍ଷରେ ପଡ଼ିଥିବା ବେଳେ 70 ବିପକ୍ଷରେ ଯାଇଛି। 36 ସଦସ୍ୟ ଭୋଟ୍ଦାନରୁ ବିରତ ରହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା। କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷକ ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନ ଗମ୍ଭାରୀମୁଣ୍ଡା ପଞ୍ଚାୟତ ସ୍ଥିତ ଜାଗର ପଡ଼ିଆରେ ପାରମ୍ପରିକ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କର ଉନ୍ନତି ଓ ସମୃଦ୍ଧି କାମନା କରିଥିଲେ। ପାରମ୍ପରିକ ଭାବେ ହଳ ବଳଦ ସାହାଯ୍ୟରେ ଅତିଥିଗଣ ଚାଷ ଜମିରେ ଧାନ ବିହନ ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାବେଶ କାର୍ଯ୍ୟକ୍ରମରେ ଅତିଥିଗଣ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରି କହିଥିଲେ କୃଷି ରଥର ଶୁଭାରମ୍ଭ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ,
4: ସେମାନଙ୍କ ପାଇଁ ଆଜିର ଦିନ ହେଉଛି ଏକ ପ୍ରମୁଖ ଦିନ। ଏ ବର୍ଷର ଚାଷ ଆରମ୍ଭ କରିବେ, ପୃଥିବୀ ମାଙ୍କୁ ପୂଜା କରିବେ, ଇନ୍ଦ୍ର ଦେବତାଙ୍କଠୁ ଆରମ୍ଭ କରିକି ସମସ୍ତ ଦିଗପାଳଙ୍କୁ ନମସ୍କାର କରିକି କହିବେ ଯେ ଭଗବାନ ଏ ବର୍ଷ ମାଟିକୁ ଶସ୍ୟ ଶ୍ୟାମଳା କର, ଏ ବର୍ଷ ମୋର ଉତ୍ପାଦନ ବଢ଼ାଅ।
3: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ହ୍ରଦରେ ଯାତ୍ରୀମାନେ ଡଙ୍ଗାରେ ସୁରକ୍ଷିତ ଯାତାୟତ ଲାଗି ଡଙ୍ଗା ନିୟମ 2004କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଯାତ୍ରୀବାହୀ ଡଙ୍ଗାର ଲାଇସେନ୍ସ ରହିଥିବା ବାଧ୍ୟତାମୂଳକ ହୋଇଥିବା ବେଳେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପରିଧାନ, ଲାଇଫ୍ ବୟ ଆଦି ସୁରକ୍ଷା ସାମଗ୍ରୀ ସାଙ୍ଗରେ ନେଇ ଚିଲିକା ଭିତରକୁ ଡଙ୍ଗାରେ ଯାତ୍ରା କରିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳ ବୈଶାଖୀ ଓ ଘୂର୍ଣ୍ଣିବାତ୍ୟା ଘଟୁଥିବାରୁ ଚିଲିକା ହ୍ରଦରେ ଯାତ୍ରୀବାହୀ ଡଙ୍ଗା ଓ ବୋଟ୍ ଚଳାଚଳ ସମୟରେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ସହିତ ଆଗକୁ ଆସୁଥିବା ମୌସୁମୀ ବର୍ଷା

0: ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ଅଧିକ ରହିଛି। ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ପରିସରରେ ଗତ 24 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠ କରାଟେ ପ୍ରତିଯୋଗିତା ସମାପନ ହୋଇଛି। ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ 650 ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗର ଆୟୋଜିତ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ସମୁଦାୟ 16 ପଦକ ହାସଲ କରିଥିବା ବେଳେ ତନ୍ମଧ୍ୟରୁ 4 ସ୍ୱର୍ଣ୍ଣ, 3 ରୌପ୍ୟ ଓ 9 କାଂସ୍ୟ ପଦକ ହାସଲ କରିବାରେ ସଫଳତା ଅର୍ଜନ କରିପାରିଛି। ବାଲୁଗାଁ ମହାବିଦ୍ୟାଳୟ ପରିସରସ୍ଥିତ ପଡ଼ିଆରେ ଗତ 24 ତାରିଖଠାରୁ ଆରମ୍ଭ ହୋଇ ଦୀର୍ଘ 5 ଦିନ ଧରି ଚାଲିଥିବା ଚିଲିକା ପୁସ୍ତକ ମେଳା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ମେଳାର ଉଦ୍ଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଚିଲିକାର ତଟଦେଶରେ ଆୟୋଜିତ ଏହି ପୁସ୍ତକ ମେଳା ପାଠକ, ଲେଖକ, ପ୍ରକାଶକ ଓ ସାହିତ୍ୟପ୍ରେମୀଙ୍କୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବା ସହିତ ସାହିତ୍ୟ ସାଧନା ମାନବକୁ ଉଚ୍ଚ ମୂଲ୍ୟବୋଧ ଦେଇଥାଏ ବୋଲି କହିଛନ୍ତି।
1: ଭିନ୍ନ ଶ୍ରଦ୍ଧା ପ୍ରେମ ଅଛି, ସିଏ କୋଉଠି ନା କୋଉଠି ଆମ ସମସ୍ତଙ୍କୁ ଭିଡ଼ି ଆଣୁଛି ଏଇ ପୁସ୍ତକ ମେଳାକୁ। ଆସିବା ବିଭିନ୍ନ ବର୍ଗର ବହିକୁ ଦେଖିବା, ଖଣ୍ଡିଏ ବହି ତ ନେଇକି ଘରକୁ ଯିବା, ସେ ବହିଟିରେ କଣ ଅଛି ତାକୁ ଥରେ ତ ପଢ଼ିବା।
0: ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ବାଣପୁର ଓ ଚିଲିକା ମାଟିରେ ବହୁ ସାରସ୍ୱତ ସାଧକ ଜନ୍ମ ନେଇ ଏହି ମାଟିକୁ ମହିମା ମଣ୍ଡିତ କରିଛନ୍ତି ବୋଲି କହିଥିଲେ। ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି। ସ୍ଥାନୀୟ ମା' ବରୁଣେଇ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲ୍ସ ଫୋରମ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ 49 ଯୋଡ଼ିଙ୍କ ସାମୁହିକ ବିବାହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ 49 ଯୋଡ଼ି ବରକନ୍ୟାଙ୍କୁ ରୂପାର ମଙ୍ଗଳସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ ଯୋଗେ। ସମୟ ବର୍ତ୍ତମାନ ରାତି 7:30 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଚାଷବାସ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
2: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ଆପଣଙ୍କ ଇଲେକ୍ଟ୍ରି ବିଲ୍ ଚିନ୍ତାରୁ ଏଥର ମିଳିବ ମୁକ୍ତି। ସରକାରଙ୍କ ପିଏମ୍ ସୂର୍ଯ୍ୟଘର ଲଗାଇ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡ୍ ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର ସୋଲାର ସୁଲଭ ମୂଲ୍ୟରେ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଉତ୍କଳ ସୋଲାର। ମୋବାଇଲ 9437179102।

0: ଆଗ ଯୋଗ କଥା ଆଉ ବଖାଣିବା ନାହିଁ, କାହିଁକି ନା ବେଙ୍ଗ କହେ ବେଙ୍ଗୁଲି ଲୋ,
1: ହଁ ପୃଥିବୀ କ୍ଷଣ କ୍ଷଣ କେ ଆନ,
0: କେତେବେଳେ ଖରା କେତେବେଳେ ବର୍ଷା,
1: ହଁ
0: ସେ ବାବଦରେ ଆମ ପରି ସାଧାରଣ ଲୋକ ଭବିଷ୍ୟବାଣୀ କରିବା ବୃଥା।
1: ପାଣିପାଗ ଯେମିତି ହଉଛି ମାନେ କହିବାକୁ ଗଲେ ଗୋଟେ ପ୍ରକାର ଚାଷ ପାଇଁ ଅନୁକୂଳ ରହୁଛି ଯେ।
0: ଏ ଅନୁକୂଳ କ'ଣ କହିବା, ବର୍ତ୍ତମାନ ସମୟରେ ଆମର ଖରାଟିଆ ଚାଷ କରିକି ଜମିଟାକୁ ଟିକେ ପୋଡ଼ ଖୁଏଇବା କଥା, ହେଲେ ମେ ମାସ ନ ସରୁଣୁ ଯେମିତି ବର୍ଷା ଆମର ଏକ ପ୍ରକାର ଲାଗି ରହୁଛି, ଆଗକୁ ଯଦି ଖରାଟା ଲାଗି ନ ରହେ ତାହେଲେ ଖରାଟିଆ ହଳର ଆବଶ୍ୟକତା ଅନେକ ସମୟରେ ଆମେ ଶ୍ରୋତାବନ୍ଧୁ ମାନଙ୍କୁ
1: ଶୁଣେଇଛନ୍ତି,
0: ସେଇଟା ଆମର ବୃଥା ହେଇଯିବ।
1: ମାଟିକୁ ଅଲଟ ପାଲଟ କରନ୍ତି, ଟିକେ ମାଟିର ଉର୍ବରତା ସଠିକ ହେବା ପାଇଁ ଖରାଟିଆ ହଳଟିଏ ଆମେ କରିଦିଅନ୍ତି।
0: ତା ସହିତ ଚାଷର ବଡ଼ ଶତ୍ରୁ ହେଲା ଆମର ଘାସ। ଯଦି ଖରା ତେଜ ପାଇକି ଘାସ ଆମର ନଷ୍ଟ ହେଇଗଲା ତାହେଲେ କ୍ଷେତରେ ଧାନ ରୋଇଲା ପରେ ଘାସ ବଛା କରିବାର ଏତେଟା ଆବଶ୍ୟକତା ଆମର
1: ପଡ଼ିବ
0: ନାହିଁ।
1: ସେଇ କଥା,
0: କିନ୍ତୁ ବର୍ତ୍ତମାନ ଯଦି ଆମେ କ୍ଷେତରେ ଲଙ୍ଗଳ ଚଳାଇ ଦେବା ତାହେଲେ ସେ କଲମୀ ହେଲା ପରେ, ଘାସଟା ଆମର କଲମୀ ହେଲା ପରେ ସେ ଯେନା ତାର ବଂଶ ବିସ୍ତାର କରିବ, କିନ୍ତୁ ଘାସ ମରିବାର
1: ସମ୍ଭାବନା ରହିବ
0: ନାହିଁ।
1: ପ୍ରକୃତି ଯାହା ଅନୁସାରେ ଆମକୁ ଚଲେଇବ ସେଇ ଅନୁସାରେ ଆମକୁ ଚାଲିବା ପାଇଁ ପଡିବ ଆଉ।
0: ତେବେ ମଧ୍ୟ ପ୍ରକୃତିକୁ କେମିତି ସଜାଡିବା ସେଇଟା ମଧ୍ୟ ଆମମାନଙ୍କର ଦାୟିତ୍ୱ, କାହିଁକି ନା ବର୍ତ୍ତମାନ ଲୋକ ସଂଖ୍ୟା ବଢିବା ସହିତ ପ୍ରକୃତିକୁ ଆମେ ଅନେକଟା କ୍ଷତି ପହଞ୍ଚାଇଛେ ଆଉ ପ୍ରକୃତି ମଧ୍ୟ ଆମ ଉପରେ ଦାଉ ସାଧୁଛି।
1: ଠିକ କଥା ମଧ୍ୟ କହିଲ, ପ୍ରକୃତି କଥା ତ ଆମେ ସବୁବେଳେ ଆଲୋଚନା କରୁଛନ୍ତି। ଦେଖ ଗତ ବୈଠକରେ ଯେମିତି ଆଲୋଚନା କରୁଥିଲେ, ଯୋଉ ବଜ୍ରପାତ କଥା ଆମେ ଯେମିତି ଆଲୋଚନା କରୁଥିଲେ, ସେଇଟା ବି ହଉଛି ଆମ ପାଇଁ ବର୍ତ୍ତମାନ ଗୋଟିଏ ସମସ୍ୟା ରହୁଛି।
0: ହଁ ହଁ ହଁ, ସେଥିପାଇଁ ଆଶା କରିବା ପ୍ରକୃତିକୁ ଯେତେ ଶୀଘ୍ର ସଜାଡିବା ତାହେଲେ ଏଇ ଯୋଉ ମାନବ ଜାତି ପାଇଁ ସେଇଟା
1: ଶୁଭଙ୍କର।
0: ମାନବ ଜାତି କଥା ଗୌରବ ଭାଇ କହୁ କହୁ ମନେ ପଡିଗଲା, ଆଜି ଦେଖ ହେଲା ମେ ମାସର ବିଶ୍ୱ ରେଡକ୍ରସ ଦିବସ। ଆଉ ସାଧାରଣ ଭାବରେ ଆମେ ଯଦି ରେଡକ୍ରସ କ'ଣ କହିବା, ତାର ଅର୍ଥ ହେବ ମାନବିକତାକୁ ଏକତ୍ର ସୂତ୍ରରେ ବାନ୍ଧି ରଖିଥିବା ସଂସ୍ଥା।
1: ବର୍ତ୍ତମାନ ସମୟରେ ମାନବିକତା କେତେ କାଂଶରେ ଭାଇ ବଞ୍ଚିକି ବି ରହିଛି,
0: କିନ୍ତୁ ଆମେରିକା ଇରାନ ଯେମିତି ଯୁଦ୍ଧ କରି ଚାଲିଛନ୍ତି, ଏଇଠୁ ଜଣାପଡୁଛି କିଛି କଙ୍କ ହୃଦୟରେ ମାନବିକତା ନାହିଁ ବୋଲି ଏମିତି ପରିସ୍ଥିତି ଦେଖାଦେଇଛି। ଯଦି ଦୁଇ ଭାଇଙ୍କ ଭିତରେ କିଛି ଗଣ୍ଡଗୋଳ ହେଲା, ସେଇଟା କେବଳ ଖାଲି ପିଟାମରାର ସମାଧାନ ହବ କି?
1: ନାଇଁ ନାଇଁ ମାଧିଆ ଭାଇ, ଠିକ କଥା ନାହିଁ। ସେଇ କଥାଟାକୁ ଯେତେବେଳେ ଆମ ଭିତରେ ଆପୋଷ ବୁଝାମଣା କରିକି ସମାଧାନ କରିହେବ ନା,
0: ସେଇଟା କିଛି ସମାଧାନ ଅଛି।
1: ସେଇ କଥାଟା ହଉଛି ତ ମାଧିଆ ଭାଇ ଆମ ପ୍ରକୃତରେ ଆମର ମାନବିକତାର ପରିଚୟ।
0: ହଁ ହଁ ହଁ, ଯଦି ଦୁଇ ଭାଇଙ୍କ ଭିତରେ ଲଢେଇ ଆରମ୍ଭ ହେଇଗଲା, ତୃତୀୟ ଜଣ ଆସିକି ଦୁଇ ଭାଇଙ୍କୁ ବୁଝାମଣା କରିକି କଣ ସମାଧାନ ହେଇପାରିବ? ସମାଧାନର ବାଟ ନିଶ୍ଚୟ ଅଛି, ଯଦି ସମାଧାନ କରିଦେଲେ ସେ ଭାଇ ଖୁସି, ଏ ଭାଇ ଖୁସି, ସମାଜ ମଧ୍ୟ ଆମର ଖୁସିରେ ରହିଲା। ସେଇ ସେମିତି ବର୍ତ୍ତମାନ ଯୋଉ ଇରାନ ଆମେରିକା ଯୁଦ୍ଧ ଚାଲିଛି, ଦୁଇ ଭାଇଙ୍କ ସହମତିରେ ଯଦି ଆପୋଷ କଥାବାର୍ତ୍ତା ହେଇଗଲା ତାହେଲେ ଏ ପୃଥିବୀ ପାଇଁ ସେଇଟା ମଙ୍ଗଳ ହବ,
1: ଶାନ୍ତମୟ ପରିବେଶ ଟିକେ ସୃଷ୍ଟି ହେଇପାରନ୍ତା।
0: ଆଉ ଏମିତି ଆଜି ଯୋଉ ବିଶ୍ୱ
1: ରେଡକ୍ରସ ଦିବସ ସମ୍ପର୍କରେ
0: ଆମେ ଆଲୋଚନା କରୁଛେ, ରେଡକ୍ରସର ମୂଳ ଧର୍ମ ହେଲା, ଆମ ସମାଜରେ ବର୍ତ୍ତମାନ ଯୋଉ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଦେଖାଯାଉଛି ଆଉ ସେତିକି ବେଳକୁ ଅନେକ ରକ୍ତର ଆବଶ୍ୟକତା ରଖିଛି। ଦେଖ ଝଡ଼ ବାତ୍ୟା ହେଲା, କିଛି ଲୋକ ଖଣ୍ଡିଆ ଖାବରା ହେଲେ ତାଙ୍କ ପାଇଁ ରକ୍ତ ଦରକାର ହେଲା, କୋଉଠି ରାସ୍ତାରେ ଯିବା ଆସିବା କଲାବେଳକୁ ଦୁର୍ଘଟଣା ହେଇଗଲା, କିମ୍ବା ଯୁଦ୍ଧ ଯୋଗୁଁ ଯୋଉ ବିଭୀଷିକା ପରିସ୍ଥିତି ସୃଷ୍ଟି ହେଇଛି ସେଠିକାର ଯୋଉ ସୈନ୍ୟ ସାମନ୍ତଙ୍କ ପାଇଁ ରକ୍ତ ଦରକାର ହେଲା, କିମ୍ବା ସେମାନଙ୍କୁ କେମିତି ବଞ୍ଚା ଯାଇପାରିବ, ଯାହାର ଜୀବନ ଅଛି ଅନ୍ତତଃ ତାକୁ ସେବା ଶୁଶ୍ରୂଷା କେମିତି ତାକୁ ଯୋଗାଇ ଦେଇପାରିବା, ଏଇ କାମ ମୁଖ୍ୟତଃ ଆମର ରେଡକ୍ରସ ସଂସ୍ଥା କରିଥାଏ।
1: ଯୋଉ ମାନବିକତା ଶବ୍ଦଟି ଆଜି ଆମେ ବୈଠକରେ ଆଲୋଚନା କରୁଛନ୍ତି, ରେଡକ୍ରସର ମୂଳ ଉଦ୍ଦେଶ୍ୟ ତ ହିଁ ହଉଛି ସେଇଆ, କେମିତି ମାନବିକତାକୁ ବଞ୍ଚାଇ ରଖାଯାଇପାରିବ।
0: ହେନେରୀ ଡୁନାଟ୍, ଯିଏକି ଏଇ ରେଡକ୍ରସ ସଂସ୍ଥାର ସ୍ଥାପକ, ତାଙ୍କର ଜନ୍ମଦିନକୁ ଅର୍ଥାତ୍ ଆଜି ଦିନଟିକୁ ମନେ
1: ପକାଇବା
0: ପାଇଁ ଏଇ ଯୋଉ ରେଡକ୍ରସ ଦିବସ ପ୍ରତିବର୍ଷ ମେ ମାସର 8 ତାରିଖ ସାରା ବିଶ୍ୱରେ ପାଳନ କରାଯାଉଛି। ଆଉ ଏଇ ରେଡକ୍ରସ ଦିବସ ସ୍ଥାପନର ଯୋଉ ମୂଳ ଉଦ୍ଦେଶ୍ୟ ଥିଲା,
1: ଏଇ ବର୍ଷର ଥିମ୍ଟା ଯାହା ରହୁଛି,
0: ହଁ ତାର ଉଦ୍ଦେଶ୍ୟ ହେଲା କିପିଙ୍ଗ ହ୍ୟୁମାନିଟି ଆଲିଭ୍, ଅର୍ଥାତ୍ ମାନବିକତାକୁ ବଞ୍ଚାଇ ରଖିବା। ମାନବିକତା ଯେ କେବଳ ଖାଲି ତମ ଆମ ଭିତରେ ସୀମିତ ରହିବା ସେମିତି କଥା ନୁହେଁ, ସମଗ୍ର ପୃଥିବୀରେ ଯେତେ ମଣିଷ ଅଛନ୍ତି ସେମାନଙ୍କ ଭିତରେ କେମିତି ମଣିଷ ପଣିଆ ବଞ୍ଚି ରହିବ, ସିଏ ଆମେରିକା ବାସୀ, ସିଏ ଇଂଲଣ୍ଡବାସୀ, ସିଏ ରୁଷବାସୀ କି ସିଏ ପାକିସ୍ତାନ ବାସୀ, ସେମିତି ନ କରିକି ଆମେ ସମସ୍ତେ ଭଗବାନଙ୍କ ସୃଷ୍ଟିରେ ମଣିଷ
1: ମଣିଷ। ଆଉ ଆମ ଭିତରେ ଯୋଉ ଭାଇଚାରାର ଶବ୍ଦଟିକୁ ଯଦି ଆମେ ବଞ୍ଚାଇ ରଖିବା ତାହେଲେ ଯାଇକି ମାନବିକତାର ଶବ୍ଦ ସାର୍ଥକ ହେଇପାରିବ।
0: ଆଉ ଯାହାଙ୍କର ଆଶୀର୍ବାଦ ନେଲେ ଏଇ ମାନବିକତାଠୁ ଆମେ ବଞ୍ଚାଇ ରଖିପାରିବା।

0: ଶିଳ୍ପୀମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ବେତାର ଯନ୍ତ୍ର ମାଧ୍ୟମରେ ଆମକୁ ଶୁଣିବା ପାଇଁ ଯେଉଁ ଭାଇ ଭଉଣୀମାନେ ବର୍ତ୍ତମାନ ରେଡ଼ିଓ ପାଖରେ ପହଞ୍ଚି ସାରିଛନ୍ତି, ସେମାନଙ୍କୁ ଦ୍ୱିପଦ କିଛି ନ ଶୁଣେଇଲେ ତାଙ୍କ ମନରେ ନିଶ୍ଚୟ ଟିକେ ଆଘାତ ଲାଗିବ।
1: ଆମର ତ ମୂଳ ଉଦ୍ଦେଶ୍ୟ ହେଉଛି ସେଇ କଥା, ଚାଷୀ ଭାଇ ଓ ଭଉଣୀମାନେ ଆଜି ଚାହିଁ ବସିଥିବେ, ଆଜି ବୈଠକ ଘରେ କଣ ଆଲୋଚନା ହବ, ଆଜି ଆମେ କଣ ଶିଖିବୁ।
0: ବେତାର ଯନ୍ତ୍ର ମାଧ୍ୟମରେ କିଛି ଶୁଣେଇବା ପୂର୍ବରୁ ଏଇ ବେତାରର ଉପକାରିତା କେତେ ସେ ସମ୍ପର୍କରେ ମଧ୍ୟ ଦି ଭାଇ ଆଲୋଚନା ନ କଲେ ଏ ଆମ ଏଇ ଯୋଉ ବୈଠକ ଟିକେ ଅଧୁରା ଅଧୁରା ରହିଗଲା ପରି ମତେ ଲାଗୁଛି।
1: ଯେହେତୁ ବର୍ତ୍ତମାନ ଆକାଶବାଣୀର ତାର 90 ବର୍ଷର ଗାରିମା ସେ ସମସ୍ତଙ୍କୁ ବଖାଣୁଛି,
0: ହଁ
1: ସେଇ ବିଷୟରେ ବି ଆମେ ମାନେ ସମସ୍ତେ ଟିକେ ଜାଣିବା ଦରକାର ନା। ଆଉ
0: ଜାଣିବା କଥା କଣ, ୟା ପୂର୍ବରୁ ଯେମିତି ମତେ କଥା ହଉଥିଲେ, ବର୍ତ୍ତମାନ ଦେଖ ଆମେରିକା ଇରାନ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି, ଭାରତର ସୈନ୍ୟ ସାମନ୍ତ ସେମାନେ ମଧ୍ୟ କିଏ ବରଫ ଭିତରେ ଲୁଚି ରହିଛି, କିଏ ବାଲିଗଦା ଉପରେ ଲୁଚି ରହିଛି, ଭାରତ ମାତାକୁ ଜଗି ରଖିଛନ୍ତି। କିନ୍ତୁ ସେ 2-4 ଜଣ ହଉ କିମ୍ବା ଏକା ଏକା ଯେତେବେଳେ ସେମାନେ ତାଙ୍କର କର୍ତ୍ତବ୍ୟ କରି ଚାଲିଛନ୍ତି, ମଣିଷ ଜୀବନଟିଏ ଏକା ଏକା କେତେ ସମୟ ରହିପାରିବ
1: ସେଇ କଥା।
0: ସେଥିପାଇଁ ସେମାନେ ଅନେକ ସମୟରେ କିଛି ମନୋରଞ୍ଜନ କରିବା ପାଇଁ କେବଳ ଏଇ ଯେଉଁ ବେତାର ଯନ୍ତ୍ର ନିହିତ ରେଡ଼ିଓର ମାଧ୍ୟମ ନେଇଥାନ୍ତି। ଏ କଥାର ତୁମେ ସ୍ପଷ୍ଟ ଜାଣିପାରିବ ଯେତେବେଳେ ଆମେ ବିଭିନ୍ନ ସୈନ୍ୟ ସାମନ୍ତଙ୍କ ପାଖରୁ କିଛି ଫୋନ୍ କଲ୍ ପାଇଥାଉ, ସେମାନେ ସୂଚନା ଦିଅନ୍ତି ମୁଁ ଅମକ ଜାଗାରେ ବର୍ତ୍ତମାନ ନିୟୋଜିତ ଅଛି, ଆଉ ମନୋରଞ୍ଜନ ପାଇଁ ଦେଶ ଦୁନିଆର ସମ୍ବାଦ ପାଇବା ପାଇଁ କେବଳ ଖାଲି ମୁଁ ରେଡ଼ିଓ ଉପରେ ନିର୍ଭର କରୁଛି। ଏ କଥା ଶୁଣିଲା ବେଳକୁ ବହୁତ ଭଲ ଲାଗେ, ଗର୍ବ ଲାଗେ।
1: ହଁ ହଁ ମାଝେ ଭାଇ ଠିକ୍ କଥା କହିଲ। ଏଇଠି ଯେଉଁ ଆଜି ଆମେ ଆଲୋଚନା କରୁଛନ୍ତି, ଯେଉଁ ଆମର ଭାଇମାନେ ଯେଉଁ ବର୍ଡ଼ରରେ ଆମର ଯାଇକି ଜଗିଛନ୍ତି ବା ଆମ ସୁରକ୍ଷା ପାଇଁ ଦେଶ ମାତୃକ ସେବାରେ ରହିଛନ୍ତି, ଏଇ ଆକାଶବାଣୀକୁ ବି ସେମାନେ ବହୁତ ନିଜର ସାଥୀ କରିକି ସେମାନେ ବିଭିନ୍ନ ପ୍ରକାର ମନୋରଞ୍ଜନ ହେଲା, ଶିକ୍ଷା ହେଲା, ସୂଚନାଧର୍ମୀ ସେମାନେ ସବୁ ପାଇପାରୁଛନ୍ତି। ତେବେ ଆଜି ଆମ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କ'ଣ ଆଜି ଆଲୋଚନାର ବିଷୟବସ୍ତୁ ରହିଛି ଟିକେ କୁହ।
0: ତେବେ ଗୌରା ଭାଇ, ବର୍ତ୍ତମାନ ଯେମିତି କାଳ ବୈଶାଖୀ ଜନିତ ବର୍ଷା ଆମ ଅଞ୍ଚଳରେ ଲାଗି ରହିଛି, ଆମେ ନୂଆ ଚାଷ କରିବା ପାଇଁ କହିପାରୁନାହାନ୍ତି। ତେବେ ଏତିକି କହିବା, ଯେଉଁ ଚାଷୀ ଭାଇ ଭଉଣୀମାନଙ୍କ କ୍ଷେତ୍ରରେ ବର୍ତ୍ତମାନ ଯାହା କିଛି ପନିପରିବା ଅଛି, ମଝିରେ ମଝିରେ ଯେମିତି କୁଆପଥର ହେଉଛି କିମ୍ବା ଝଡ଼ ବର୍ଷା ହେଉଛି, ସେମାନେ ତାଙ୍କ ଫସଲର ସବୁବେଳେ ଟିକେ ନିଘା ରଖିଥାନ୍ତୁ। ଲଟା ଜାତୀୟ ଫସଲରେ ଯଦି ଆପଣଙ୍କର ଟ୍ରେଞ୍ଚ ଖସି ଯାଉଛି, ଢେରା ଭାଙ୍ଗି ଯାଉଛି, ଅତି ଶୀଘ୍ର ସେଇଟାକୁ ସଜାଡ଼ି ଦିଅନ୍ତୁ।
1: ଯେଉଁ ରଞ୍ଜା କଥା କୁହନ୍ତି,

0: ହଁ, ରଜା ଯଦି ଭାଙ୍ଗିଯାଉଛି ଅତି ଶୀଘ୍ର ସେଇଟାକୁ ସଜାଡ଼ି ଦିଅନ୍ତୁ, କିମ୍ବା କୁଆପଥର ମାଡ଼ ହେଉ କିମ୍ବା ଝଡ଼ ବର୍ଷା ଯୋଗୁଁ ଯଦି ଫସଲର କ'ଣ କିଛି କ୍ଷତି ହେଉଛି, ତାହେଲେ ସାଙ୍ଗେ ସାଙ୍ଗେ ଆମେ କେଉଁ ପ୍ରକାର ସେଠି ଖତ ସାର ପ୍ରୟୋଗ କରିବା, କିମ୍ବା ଅନିଷ୍ଟକାରୀ କୀଟପତଙ୍ଗ ଯଦି ଲାଗିଗଲେ ସେଇଟାକୁ କେମିତି ଆମେ ଦମନ କରିବା,
1: ସେଇ ଦିଗ ପ୍ରତି ଆମେ ମାନେ ଯତ୍ନବାନ ହେବା। ଆଉ ତେବେ ଆଲୋଚନାର ବିଷୟବସ୍ତୁ କ'ଣ ରହିଛି ଟିକେ ମୋତେ କୁହ ଏଥର।
0: ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ କିଛି କିଛି ଦେଖାଯାଉଛି, ସେଥିପାଇଁ ବରଂ ଆମେ ବର୍ତ୍ତମାନ ଚାଷ କ୍ଷେତ୍ରରେ ଅଧିକ ନିର୍ଭର ନ କରିକି ମା ଭଉଣୀମାନେ କେମିତି ନିଜ ଘରେ ରହିକି ଦି ପଇସା ରୋଜଗାର କରିପାରିବେ, ଅର୍ଥାତ୍ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆମେ କେମିତି ଆତ୍ମନିର୍ଭରଶୀଳ ହେଇପାରିବା, ସେ ସମ୍ପର୍କରେ କିଛି ବାର୍ତ୍ତା ଜଣାଇବା ପାଇଁ ଜଣେ ଭଉଣୀଙ୍କ ସହିତ ବର୍ତ୍ତମାନ ମୁଁ କଥା ହେଉଛି। ମନ ଦେଇ ଶୁଣ, ଅନେକ କିଛି ବାର୍ତ୍ତା ତୁମେ ଜାଣିପାରିବ, ଆମ ଶ୍ରୋତା ବନ୍ଧୁ ମଧ୍ୟ ଜାଣିପାରିବେ।
2: ମୁଁ ଗୋବର୍ଦ୍ଧନ ଗାଁର ଜଣେ ଇସି ମେମ୍ବର, ଆମର ଏସ୍ଏଚ୍ଜି ଗ୍ରୁପର ସେକ୍ରେଟାରୀ ଅଛି। ମୋ ନାଁ ହଉଛି ପଦ୍ମାବତୀ ବେହେରା, ମିନା ବୋଲି ମତେ ସମସ୍ତେ ଡାକନ୍ତି। ଆମେ ସବୁ ଏସ୍ଏଚ୍ଜି ଗ୍ରୁପରେ ଆମେ ମିଶିକି ଆମେ ସବୁ ବଡ଼ି କରୁଛୁ।
3: ଆରମ୍ଭରେ ଆପଣଙ୍କ ପରିଚୟ କହିଲେ, ଜଣେ ଇସି ଅଛନ୍ତି, ଇସି ବୋଇଲେ ଆମେ କଣ ବୁଝିବୁ?
2: ଆମର ଏଇ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀର ମାନେ ମଞ୍ଚ ଅଛି, ମହାମଞ୍ଚ, ସେ ମହାମଞ୍ଚର ମହାମଞ୍ଚରେ 16 ଜଣ ଅଛୁ ଆମର ପଞ୍ଚାୟତରେ।
3: ସ୍ୱୟଂ ସହାୟକ ଗୋଷ୍ଠୀର ମହାମଞ୍ଚ କରିଛନ୍ତି, ଏଇଠି କେତୋଟି ଗ୍ରୁପକୁ ଆପଣ ସାମିଲ କରିଛନ୍ତି?
2: ଏଇ ପଞ୍ଚାୟତରେ ମିନିମମ ମାନେ 150 କେତେ ଗ୍ରୁପ ଅଛନ୍ତି ସମସ୍ତେ।
3: ତାହେଲେ ଆପଣଙ୍କ ଗୋବର୍ଦ୍ଧନ ପଞ୍ଚାୟତର ଯେତେ ଗୁଡିଏ ଗାଁ ଅଛି, ପ୍ରାୟ ପ୍ରତି ଘରର ମା ମାନେ ସେଇଠି ନିଶ୍ଚୟ ମିଶିଛନ୍ତି?
2: ଆଜ୍ଞା ଆଜ୍ଞା।
3: ଆଉ ମଧ୍ୟ ଆପଣ ସୂଚନା ଦେଲେ ବଡି ଉତ୍ପାଦନ କରୁଛନ୍ତି, ମା ଭଉଣୀଙ୍କର ମୁଖ୍ୟ କାମ ହେଲା ଘରର ଯାବତୀୟ ବାସି କାମ କରିବା, ଏଇଗୁଡାକ ସାରି ଦେଇକି ଯୋଉ ବଡି ଉତ୍ପାଦନ କରୁଛନ୍ତି, ବିରି ନେଇକି ଯେଝା ଘରେ କରୁଛନ୍ତି ନା ସେମିତି ଗୋଟେ ତିଆରି କରିବା ପାଇଁ ସ୍ୱତନ୍ତ୍ର କିଛି ଘର ଆପଣ କରିଛନ୍ତି?
2: ସ୍ୱତନ୍ତ୍ର ଘର ତ ତିଆରି ହେଇଛି, କିନ୍ତୁ ଆମେ ନିଜେ ନିଜେ ପର୍ସନାଲ କରୁଛୁ, 4-5 ଜଣ ମିଶିକିରି ବି କରୁଛନ୍ତି, ମେସିନ ବି ସେମିତି ଆମକୁ କିଛି ମିଳିନାହିଁ, ତ ସେଇଥିପାଇଁ ନିଜେ ନିଜେ ପର୍ସନାଲ ମେସିନ ଆଣିକି ମାନେ କେତେ ଜଣ ଆଣିକି କରୁଛୁ, ଘରେ ଘରେ ବନଉଛୁ। ଆଉ ଯେତେବେଳେ ଆମର ମେଳା ଯାଉଛି କିମ୍ବା ଆଉ କୋଉଠି ଯିବା ପାଇଁ ଯେତେବେଳେ ବଡି କହୁଛନ୍ତି, ଆମେ ନେଇକି ସେଇ ଆମର ବଡି ଉତ୍ପାଦକ ସଂଘ ଘରେ ନେଇକି ଆମେ ସବୁ ବଡିଟା କଲେକ୍ସନ କରୁ।
3: ବର୍ତ୍ତମାନ ତ ଆପଣ ଗୋଟେ ମହାମଞ୍ଚ କରିସାରିଲେଣି, ତେବେ ଆପଣଙ୍କ ଅଞ୍ଚଳରେ ଯେତେ ଗୁଡିଏ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହେଇଛି, ଏଇ ଏସ୍ଏଚ୍ଜି ଗ୍ରୁପ କେବେଠୁ ହେଇଥିଲା, ପୁଣି ମହାମଞ୍ଚ କେବେଠୁ ଆରମ୍ଭ କରିଛନ୍ତି?
2: ମହାମଞ୍ଚ ତ ହେଇଗଲାଣି ଆମର ବହୁତ ଦିନ ହେଲାଣି, ମାନେ ସେଇ 2007 ଆଡକୁ ମହାମଞ୍ଚ ହେଇଗଲାଣି। ଆମର ବି ଆମର ସେଇ ମହାମଞ୍ଚ ଇଏରେ ମାନେ ଆମେ ବି ଡିପୋଜିଟ କରୁଛୁ ପଇସା କିଛି, ଆମର ସମସ୍ତେ ମିଶିକି ଆମେ ସେଇ ପଇସାଟା ବି ମାସକୁ ମାସ କଲେକ୍ସନ କରୁଛନ୍ତି। ଆମର ଜଣେ ବ୍ୟାଙ୍କ ମ୍ୟାନେଜର ଟାଇପର ଅଛନ୍ତି, ଆମେ ନିଜେ ନିଜେ ସମସ୍ତେ ମା ମାନେ ହିଁ ସେଇ ପଇସାଟାକୁ ସୁଧ ଆକାରରେ ଆଣୁ, ଯାହା ଯେତେବେଳେ ଦରକାର ହେଲା, ନିହାତି ଅର୍ଜେଣ୍ଟ ଦରକାର ହେଲା ମାନେ ବଡି ତିଆରି କରିବା ପାଇଁ କି ଯାହା ଦରକାର ହେଲା ଆମେ ପଇସାଟାକୁ ଆଣୁ। ଆମେ
3: ମୋର କିଛି ପଇସା ଦରକାର ହେଲା ଯୋଉଟାକି ମୁଁ ବଡି ତିଆରି ପାଇଁ କାମରେ ଲଗେଇବି, ତାହେଲେ ସେଇ ଟଙ୍କାଟି ଆପଣଙ୍କ ଗ୍ରୁପରୁ ମୁଁ ଋଣ ଆକାରରେ ନେବି ନା କେମିତି କଣ କରିକି ଆପଣ ବଡି ପ୍ରସ୍ତୁତ କରୁଛନ୍ତି?
2: ଆଜ୍ଞା, ଋଣ ଆକାରରେ ନେଇପାରିବେ।
3: ହଁ,
2: ଆମର ସେଠି ମାନେ ଫର୍ମଟେ ବି ଆଗରୁ ମାସେ ଆଗରୁ ପକାଯିବ, ମାନେ ସେଟା ମଞ୍ଜୁର ହେବା ପାଇଁ ମାସେ ଲାଗିବ, ସେଟା ମାନେ ସେ ମହାସଂଘରେ ବି ସେମାନେ ବି ମାନେ ମେମ୍ବର ଅଛନ୍ତି, ସେମାନେ ତାଙ୍କର ବି ମାସିକିଆ ବୈଠକ ହୁଏ। ସେଠି କାହାକୁ ଋଣ ଦେବୁ କି ନାଇଁ ଦେବୁ, ଯିଏ ଧର ଆଗରୁ ଋଣ ନେଇକି ସିଏ ସୁଝି ପାରୁନି ତାକୁ ଦିଆଯିବନି, ଆଉ ଯିଏ ଠିକ ଭାବରେ ସୁଝୁଛି ତାକୁ ଦିଆଯିବ ପଇସାଟା।
3: ଆପଣ ସୂଚନା ଦେଲେ ମତେ ଯଦି ଋଣ ନେବାର ଅଛି ତାହେଲେ ମୁଁ ମାସେ ପାଖାପାଖି ଆଗରୁ ଦରଖାସ୍ତ କରିଥିବି, ସେଇଠୁ ସମ୍ମତି ମିଳିଲା ପରେ ଯାଇକି ଋଣ ମିଳିବ।
2: ଆଜ୍ଞା
3: ଆଜ୍ଞା। ସ୍ୱୟଂ ସହାୟକ ଗୋଷ୍ଠୀ ଯେତେବେଳେ ମା ଭଉଣୀ ମାନେ ଆରମ୍ଭ କରିଥିଲେ, ତାଙ୍କର ମୂଳ ଲକ୍ଷ୍ୟ ହେଲା ବେଳ ଅବଳରେ ଯଦି ପଇସା ପତ୍ର ଦରକାର ହୁଏ ସେମାନେ ସଂଘରୁ ଋଣ ନେଇପାରିବେ, ଏଇ ବ୍ୟବସ୍ଥା କଣ ବର୍ତ୍ତମାନ ନାହିଁ?
2: ନାଇଁ, ସେମିତି ବି ହେଇପାରିବ, ନିହାତି ଅର୍ଜେଣ୍ଟ ଦରକାର ଯାହାର ହେଲା ସେମିତି ବି ଦିଆଯିବ। ନିହାତି ସିରିୟସ ହେଲା କି ଧର ମେଡିକାଲ କେସ୍ କିମ୍ବା ଆଉ କୋଉ ଅନ୍ୟ ଇଏରେ ମାନେ ଆମର 5 ଜଣ କେତେ ମା ମାନେ ସବୁ ଥିବେ, ସେମାନେ ସବୁ ଜାଣିବେ ଯେ ଏମିତି ଧର ନିହାତି ତା ଦରକାର ହଉଛି ମାନେ ତାକୁ ଦିଆଯିବ ବୋଲି ମା ମାନେ କଥା ହେଇକି ବି ଦେବେ ଜଣେଇକି।
3: ଓହୋ ହୋ, ଆପଣଙ୍କ ଜାଣିବାରେ ଆପଣଙ୍କର ମହାମଞ୍ଚରୁ ଏମିତି କେତେ ମା ଭଉଣୀ ଅବେଳରେ ପଇସା ପତ୍ର ନେଇକି ଉପକାର ପାଇଛନ୍ତି?
2: ଆଜ୍ଞା, ମାନେ ହଜାର ହଜାର ମା ନେଇଛନ୍ତି, ମାନେ ଶହ ଶହ ନେଇ କୋଟି ଟଙ୍କା ଆମର ହେଇ ସାରିଲାଣି, ଆମର ନିଜେ ନିଜେ ଏଇଟା ଚଲଉଛନ୍ତି ଆମର ମହାସଂଘଟା ମହାମଞ୍ଚଟା।
3: ହଁ,
2: ମା ମାନେ ନିଜେ ନିଜେ ହିଁ ଚଲଉଛନ୍ତି, ଜଣେ ମା ଅଛନ୍ତି ଆମର ସେ ମ୍ୟାନେଜର ଟାଇପ୍ ର ଅଛନ୍ତି, ଆଉ ଅନ୍ୟ ମା ମାନେ ବି ମାନେ ୱାର୍ଡ ୱାଇଜ ସାଇ ୱାଇଜ ରେ ମା ମାନେ କଲେକ୍ସନ କରନ୍ତି ପ୍ରତ୍ୟେକ ମାସରେ।
3: ତାହେଲେ ବର୍ତ୍ତମାନ ଯେତେକ ମା ଭଉଣୀ ଆପଣଙ୍କ ମହାମଞ୍ଚରେ ସାମିଲ

0: ସାରିଛନ୍ତି, ସମସ୍ତେ ଦୁଇ ଅକ୍ଷର ପାଠ ପଢୁଛନ୍ତି, ଯାହାକୁ ଯୋଉ ଦାୟିତ୍ୱ ଦିଆହେଇଛି ସେମାନେ ସେଟାକୁ ସୁରୁଖୁରୁରେ କରୁଥିବେ ବୋଲି ଆମେ ଆଶା କରିବା।
1: କରାହଉଛି ଆଜ୍ଞା ସୁରୁଖୁରୁରେ, ଆମର କିଛି ସେମିତି ଅଶାନ୍ତି ନାହିଁ। ପ୍ରତ୍ୟେକ ବର୍ଷରେ ଗୋଟେ ଆମର ସେ ମହାମଞ୍ଚର ମିଟିଂ ଗୋଟେ ବି ହୁଏ, ଯେ ସେଠି ସବୁ ମା ମାନେ ଆମର ପଞ୍ଚାୟତର ଯେତେ ଗାଁ ଅଛି ସବୁ ଗାଁର ମା ମାନେ ସବୁ ଆସନ୍ତି, ସାର ମାନେ ବି ଆସନ୍ତି, ଆମର ବ୍ଲକରୁ ଯିଏ ଅଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀରେ ସାର ମାନେ ଅଛନ୍ତି, ଆମର ବିକ୍ରମ ସାର ଆଉ ସାର କେତେ ଜଣ ଅଛନ୍ତି ସାର ମାନେ ସବୁ ଅଛନ୍ତି, ସେମାନେ ବି ଆସିଥାନ୍ତି ଆମର ମିଟିଂକୁ, ସେଠି ସବୁ ଆଲୋଚନା ହୁଏ। ତାପରେ ଆଉ କଣ କରିପାରିବେ ମା ମାନେ ସେ କଥା ବି ଆଲୋଚନା ହୁଏ।
0: ଆପଣ ବର୍ତ୍ତମାନ ମହାମଞ୍ଚର ଇସି ଅଛନ୍ତି, ପୁଣି କହିଲେ କେତେ ଜଣ ପୁଣି ପ୍ରତି ଗାଁରେ ବ୍ୟାଙ୍କ ମ୍ୟାନେଜର ପରି ମଧ୍ୟ କିଛି କାମ ତୁଲଉଛନ୍ତି।
1: ଆଜ୍ଞା ଜଣେ ଆଜ୍ଞା ସିଏ ବ୍ୟାଙ୍କ ମ୍ୟାନେଜର ଟାଇପ ର ଅଛି, ସିଏ ମାନେ ତାରିଖ ଅଛି ଆମର, ଆମ ସାଇଟା 16 ତାରିଖରେ ଠୁଳିବ, ଆଉ କୋଉ ସାଇଟା 15 ତାରିଖ ଠୁଳିବ, ଆଉ କୋଉ ସାଇଟା ମାନେ 14 ତାରିଖ, କୋଉଟା 2 ତାରିଖ, ଏମିତି ତାର ଅଛି। ସିଏ ଗାଁ ଗାଁ ବୁଲିକି ନିଜେ ସାଇକେଲିଂ କରିକି ହଉ ସ୍କୁଟିରେ ହଉ ଯାଇକି ସେ ପଇସାକୁ କଲେକ୍ସନ କରେ, ତାପରେ ନେଇକି
0: ଲାଭ ମିଳିଲା ସେଇ ସେତକରେ ହିଁ ଜଣେ ଭଉଣୀ ତାର ଲାଭ ପାଇଲା ବୋଲି ଗଣା ହବ। ତେବେ ଆପଣ ଯେମିତି ଇସି ଦାୟିତ୍ୱରେ ଅଛନ୍ତି, ଜଣେ ଭଉଣୀ ଗାଁ ଗାଁ ବୁଲିକି ପଇସା କଲେକ୍ସନ କରୁଛନ୍ତି, ମ୍ୟାନେଜର ପରି କାମ କରୁଛନ୍ତି, ତାଙ୍କ ପାଇଁ କଣ କିଛି ସ୍ୱତନ୍ତ୍ର ପାଉଣା ରହିଛି ନା ସେମିତି କିଛି ନାହିଁ?
1: ସ୍ୱତନ୍ତ୍ର ପାଉଣା ଅଛି ଆଜ୍ଞା, 7-8 ହଜାର କେତେ ସିଏ ପାଉଛନ୍ତି ମାସକୁ ଦରମା ଆକାରରେ।
0: ଓହୋ ହୋ,
1: ସିଏ ଦିନ ଯାକ ଖଟିବ ମାନେ ମାସ ଯାକରେ ବହୁତ କାମ ତାର ଅଛି ଆଜ୍ଞା, ସବୁ କଲେକ୍ସନ କରିବ, ଖାତାରେ ଇସ୍ୟୁ କରିବ, ମାନେ ଘର ଗାଁ ଗାଁ ବୁଲିକି ସିଏ ଯାଇକି କଲେକ୍ସନ କରିବ, ତା ପାଇଁ ଦରମା ବି ଅଛି।
0: ଏଇଠି ଆଉ ଗୋଟେ କଥା ମନକୁ ଆସୁଛି, ଆପଣ ଆପଣଙ୍କ ପଞ୍ଚାୟତରେ ଯାହା କିଛି ବଡ଼ି ଉତ୍ପାଦନ ହେଲା ସେଗୁଡ଼ିକ ନେଇକି ମଝିରେ ମଝିରେ ଆପଣ ବିଭିନ୍ନ ଷ୍ଟଲରେ ବିକ୍ରି କରନ୍ତି, ଯେମିତିକି ଆମ କେଉଁଝର ପଲିଶ୍ରୀ ମେଳା ପଡ଼ିଲା କି ବାଣିଜ୍ୟ ମେଳା ପଡ଼ିଲା କି କଟକ ଭୁବନେଶ୍ୱର ରାଉରକେଲା ବାଲେଶ୍ୱର ଯୋଉଠି ଅନ୍ୟ ଜିଲ୍ଲାରେ କିଛି ମେଳା ପଡୁଛି ସେଇଠି ମଧ୍ୟ ଆପଣଙ୍କର ଲୋକ ଯାଇକି ସେଗୁଡ଼ିକ ବିକ୍ରି ବଟା କରୁଛନ୍ତି। ନିଜ ଘରଦ୍ୱାର ଛାଡ଼ିକି ବାହାର ଅଞ୍ଚଳକୁ ଯିବା ଖର୍ଚ୍ଚବାର୍ଚ୍ଚ ତ ଅଛି, ଏଇ ଖର୍ଚ୍ଚବାର୍ଚ୍ଚଟି କଣ ସରକାରଙ୍କ ତରଫରୁ ବହନ କରାଯାଏ ନା ଆପଣଙ୍କ ଗ୍ରୁପର ଲୋକ ହିଁ ଏଇଟାକୁ ବହନ କରନ୍ତି?
1: ଆଜ୍ଞା ସରକାରଙ୍କ ତରଫରୁ ଆଗରୁ ବହନ କରା ହଉଥିଲା, ତାପରେ ଆମେ ଯେତେବେଳେ ଆମର ଗ୍ରୁପଟା ଟିକେ ବଢି ଚାଲିଲା, ତାପରେ ସାର ମାନେ କହିଲେ ଯେ ତମେ ତ ଏଥର ନିଜେ ନିଜେ ଷ୍ଟ୍ରଙ୍ଗ ହେଇଗଲନି, ନିଜେ ନିଜେ ତମେ ଏଥର କର।
0: ଓହୋ ହୋ ହୋ,
1: କହୁଥିଲେ ସେମିତି ଚାଲିଥିଲା। ବର୍ତ୍ତମାନ ଆମର ସୃଜନୀ ଗ୍ରୁପ ଅଫ ଇଣ୍ଡଷ୍ଟ୍ରି କମ୍ପାନୀ ହେଇଯାଇଛି, ବର୍ତ୍ତମାନ ସେ କମ୍ପାନୀ ବୁଝୁଛି ଆମ ଦାୟିତ୍ୱଟା ସବୁ, ଯିଏ ଯାଉଛନ୍ତି ମା ମାନେ ତାଙ୍କୁ ଗାଡିରେ ନେଇକି ଜିନିଷ ନେଇକି ପହଞ୍ଚେଇ ଦେବା ଆଣିବା ସେସବୁ ଦାୟିତ୍ୱ ନଉଛନ୍ତି ସିଏ।
0: ମହାମଞ୍ଚ ହେଇଥିଲା, ଆପଣ ଯାହା ଉତ୍ପାଦନ କଲେ ନିଜେ ଯାଇକି ଆପଣ ଆପଣଙ୍କର ଲୋକ ଯାଇକି ସେଟାକୁ ବିକ୍ରି ବଟା କରୁଥିଲେ, କିନ୍ତୁ ପୁଣି କହିଲେଣି ସୃଜନୀ କମ୍ପାନୀ ବର୍ତ୍ତମାନ ସବୁ କିଛି ନେଇଯାଉଛି, ତାହେଲେ କମ୍ପାନୀ ନେଲାରୁ ଲାଭ କଣ ବେଶୀ ହେଲା?
1: ଲାଭ ବେଶୀ ସେମିତି ନେଇ ସାର, କିନ୍ତୁ ମାନେ ସିଏ ବଡିଟା ନେଇକି ସୁରକ୍ଷିତ ଆକାରରେ ନେଇକି ପହଞ୍ଚେଇ ଦଉଛି ଆଣୁଛି ଆଉ।
0: ଓହୋ ହୋ ହୋ,
1: ଆଗରୁ ବି ଗଭର୍ଣ୍ଣମେଣ୍ଟ ଆମକୁ ସହାୟତା ଦଉଥିଲେ, ସିଏ ନେଇକି ପହଞ୍ଚେଇ ଦେବେ ଆଣିବେ, ବର୍ତ୍ତମାନ ବି ସେଇଟା ଅଛି ମାନେ ରହିବା ଆଉ ଖାଇବା ପାଇଁ ଟିଏ ଦିଏ, ଏମିତି ସବୁ ଆମର ଗଭର୍ଣ୍ଣମେଣ୍ଟରୁ ସବୁ ମିଳୁଛି।
0: ଆଜ୍ଞା ଗୋଟେ ଭଉଣୀକୁ ସବୁବେଳେ ଯଦି ବିଭିନ୍ନ ଜିଲ୍ଲାକୁ ପଠେଇବା ତାହେଲେ ତ ତାର ଘର କାମ ଇଆଡେ ବାକି ପଡିଯିବ?
1: ନାଇଁ ଆଜ୍ଞା, ଆମର ପାଳି କରିକି ଯାଆନ୍ତି, ଆମର 10 ଜଣରେ ଜଣେ ଜଣେ ଲିଡର ଅଛନ୍ତି, ମାନେ ଆମର ସବୁ ଗ୍ରୁପ କରାହେଇଛି, ଆମର 200 ବଡି ତିଆରି କରୁଛନ୍ତି, ଭିତରେ 10 ଜଣଙ୍କ ଭିତରେ ଜଣେ ଲିଡର ଅଛନ୍ତି। ତାପରେ ଯୋଉଠି ମେଳା ଯିବା କଥା ଆମର ଅଛନ୍ତି ଜଣେ ସେକ୍ରେଟାରୀ ଅଛନ୍ତି, ସିଏ ଆମର ପ୍ରେମମା ସେକ୍ରେଟାରୀ ଅଛନ୍ତି, ସିଏ ସେକ୍ରେଟାରୀ ପ୍ରେସିଡେଣ୍ଟ କେସିଅର ସମସ୍ତେ ଆମର ଅଛନ୍ତି, ଆମର କରି ଦିଆ ହେଇଛି ସମସ୍ତଙ୍କୁ ସେଇ ମା ମାନଙ୍କ ଭିତରେ।
0: ପ୍ରାୟ 15 ବର୍ଷ ହେଇଗଲାଣି ଆପଣଙ୍କର ମହାମଞ୍ଚ
1: ତ ଏବେ ହେଇଛି, ଏଇଟା ଯୋଉ ଆମର ଇଏ ଆଗରୁ କିନ୍ତୁ ମିଶନ ଶକ୍ତିଟା ହେଇଛି 2006-07 ହେଇଛି।
0: ହଁ ପ୍ରାୟ 15 ବର୍ଷ ହେଇଗଲାଣି, ସେବେଠାରୁ ଆପଣ ବଡି ଉତ୍ପାଦନ କରୁଛନ୍ତି। ଆମ କେନ୍ଦୁଝରିଆଙ୍କ ପାଇଁ ଯୋଉ ବିରି ବଡି ନୂଆ ନୁହଁ, ତେବେ ଆପଣ ଯୋଉ ବିଭିନ୍ନ ମେଳାକୁ ଯାଉଛନ୍ତି କେବଳ ଖାଲି ସେଇ ଯୋଉ ବିରି ବଡି କରୁଛନ୍ତି ନା ଆଉ କୋଉ କୋଉ ଭେରାଇଟିର କେତେ ପ୍ରକାର ବଡି ନେଇକି ବାହାର ଅଞ୍ଚଳକୁ ପ୍ରଦର୍ଶନ ପାଇଁ ନିଅନ୍ତି ବିକ୍ରି ବଟା କରନ୍ତି?
1: 8-10 ପ୍ରକାର ବଡି ଆଜ୍ଞା।
0: 8-10 ପ୍ରକାର
1: କଣ
0: କଣ ଟିକେ କହିବେ?
1: ଫୁଲ ବଡି, କଖାରୁ ବଡି, ମଞ୍ଜି ଖସା ମିଶିକି ଆଜ୍ଞା ଗୋଟେ ହବ ସେଟା ମଞ୍ଜି ବଡି, ଆଉ ଗୋଟେ ଛୋଟ ବଡି ଆଜ୍ଞା, ଆଉ ଗୋଟେ ରାଶି ମିଶିକି ଖାଲି ରାଶିରେ ହବ ଆଜ୍ଞା ଛୋଟିଆ ବଡିଟା ସେଟା ଗୋଟେ, ଆଉ ଆମର ମେଥି ପତ୍ର ପଡିକି ସେଟା ଗୋଟେ ପ୍ରକାର ବଡି ହୁଏ, ପୋଦିନା ପତ୍ର ମିଶିକି ସେଟା ଗୋଟେ ବଡି ହୁଏ।
0: ଏମିତି ହେଇକି ପ୍ରାୟ 8-10 ପ୍ରକାର ବଡି ଆପଣ ଉତ୍ପାଦନ କରୁଛନ୍ତି, ତିଆରି କରୁଛନ୍ତି। ତେବେ କୋଉ ବଡିର ଚାହିଦା ଆମ ଓଡ଼ିଶାରେ ବେଶୀ?
1: ଆଜ୍ଞା, ଫୁଲ ବଡିର ଚାହିଦାଟା ବେଶୀ। ଆଜ୍ଞା, ବାହାର ଦେଶରେ ବି ଫୁଲ ବଡିର ଚାହିଦାଟା ବେଶୀ।
0: ବାହାର ଦେଶରେ ବି?
1: ଆଜ୍ଞା।
0: କୋଉ କୋଉ ଅଞ୍ଚଳକୁ, କୋଉ କୋଉ ଦେଶକୁ ଆପଣ ବଡି ପଠେଇଛନ୍ତି ତାହେଲେ?
1: ଆମର ଆମେରିକା ବି ଯାଇଛି। ଆଜ୍ଞା, ବଡି।
0: ଓ, ଆମ କେନ୍ଦୁଝରର ଯୋଉ କେତେକ ଲୋକ ଆମେରିକାରେ ଯାଇ ରହୁଛନ୍ତି, ସେମାନେ ହିଁ ତାର କିଣିବା ବାଲା ନା ଆଉ କିଏ? ସେମିତି ନୂଆ ଗରାଖ ଆପଣ ସୃଷ୍ଟି କରିସାରିଲେଣି?
1: ସେମିତି ସୃଷ୍ଟି କରିନି, ଯିଏ ଅଛନ୍ତି ବି ସିଏ ଅନ୍ୟମାନଙ୍କୁ ନେଇକି ଦେଉଛନ୍ତି, ଖୋଉଛନ୍ତି ମାନେ ଅନ୍ୟ ଲୋକକୁ।
0: ଏଥିପାଇଁ ତ ଆପଣଙ୍କୁ ନିଶ୍ଚୟ ବହୁତ ବହୁତ ଧନ୍ୟବାଦ ଦେବି। ମାନେ କେନ୍ଦୁଝରର ବଡି ଯୋଉଟା କି ସାରା ପୃଥିବୀରେ ବର୍ତ୍ତମାନ ନାଁ କରିସାରିଲାଣି, ତାର ସ୍ୱାଦ ମଧ୍ୟ ଆପଣ ବିଦେଶରେ ଲୋକଙ୍କୁ ଖୁଆଇବାରେ ସକ୍ଷମ ହେଇଛନ୍ତି। ବଡିର ମୂଳ ହେଲା ଆମର ବିରି, ପେଜୁଆ ବିରିରେ ପୁଣି ଭଲ ହୁଏ। ବର୍ତ୍ତମାନ ତ ସେଗୁଡ଼ାକ ଆମ କେନ୍ଦୁଝରରେ ଚାଷ ହଉନି ନା, ଚାଷ ଆପଣଙ୍କ ଗ୍ରୁପ ତରଫରୁ ଆରମ୍ଭ କଲେଣି?
1: ଆମେ ତ ଚାଷ କରିନି, କିନ୍ତୁ ଏଇ ପାହାଡ ଅଞ୍ଚଳରେ ସବୁ ଚାଷଟା ହଉଛି ଆମର ବାଂଶପାଳ ବ୍ଲକ ପଟେ ସବୁ ଚାଷ ହୁଏ। ଆମେ ସେପଟୁ ଆମର ଅଛନ୍ତି ବେପାରୀ ମାନେ ଅଛନ୍ତି, ସେମାନେ ଆଣନ୍ତି ବିରିଟାକୁ, ଆମେ ନେଇ ଆସୁ, ତାପରେ କରୁ
0: ଆଉ।
1: ତାପରେ ଏଇ ଯୋଉ ବସ୍ତାରେ ବି ଆସୁଛି ଦୋକାନୀ ବିରି ବି ମିଶେଇକିରି କରୁଛୁ, ସେଟାରେ ବି ତ ବହୁତ ମେହନତ ଅଛି ନା, ଭାଙ୍ଗା ଧୁଆ ବହୁତ ମେହନତ ଅଛି, ସେମିତିରେ ମାନେ ଏତେ ଆମକୁ ଲାଭ ହେବନି।
0: ଫେଡେରେସନ ଯେତେବେଳେ ବଡିକୁ ନେଇକି ଆପଣ କଲେ, କେବଳ ଶୀତ ଦିନେ ବଡି ତିଆରି କରିଦେଲେ ତ ସବୁ ଅଞ୍ଚଳକୁ ଯୋଗେଇ ହେବନି, ସେଥିପାଇଁ ଆମେ ଭାବୁଛୁ ଆପଣ ବର୍ଷ ସାରା ବଡି ତିଆରି କରୁଥିବେ?
1: ଆଜ୍ଞା ଆଜ୍ଞା, ବର୍ଷ ସାରା ଖରା ବର୍ଷା ଶୀତ ସବୁଦିନେ ବଡି ବନାହଉଛି। ଆଜ୍ଞା,
0: ନା ଖରା ଦିନେ ବଡି କଲେ ତ ସେଟା ଶୀଘ୍ର ଭାଙ୍ଗିଯାଏ।
1: ଆମେ ସେଟା ଉପରେ ଆଜ୍ଞା ଆଇଡିଆ କରିକି ମାନେ ନିଜେ ନିଜେ ଆମେ କରୁଛୁ, ଖରାରେ ବାହାରକୁ ଦେଲୁ, ତାପରେ ପୁଣି 11-12 ବେଳକୁ ଆଜ୍ଞା ପୁଣି ଘରକୁ ରଖିଦେବୁ, ତାପରେ 4 କେତେ ହେଲା ବେଳକୁ ଆମେ ପୁଣି ବଡିକି ନେଇକି ବାହାରକୁ ଦେବୁ ଖରାରେ। ଆଜ୍ଞା,
0: ଓହୋ ହୋ, ଏମିତି କଲେ ବଡି ଆମର ଭାଙ୍ଗିବ ନାହିଁ?
1: ଆଜ୍ଞା, ଏତେ ଭାଙ୍ଗିବ ନାହିଁ।
0: ଆମ କେନ୍ଦୁଝର ବଜାରରେ ବି ବହୁତ ବଡି ବର୍ତ୍ତମାନ ବିକ୍ରି ହେଉଛି, କିନ୍ତୁ ଲୋକ ସବୁବେଳେ ଭଲ ଜିନିଷକୁ ଖୋଜିଥାନ୍ତି, କାହିଁକି ନା କିଛି ଅସାଧୁ ବେପାରୀ ସେମାନେ ବିରିରେ ଯଥେଷ୍ଟ ମାତ୍ରାରେ ଚାଉଳ ମିଶେଇ ଦିଅନ୍ତି, ଯାହାଫଳରେ ଖାଇବା ପାଇଁ ସେଇଟା ତ ଭଲ ଲାଗେ ନାହିଁ।
1: ଆଜ୍ଞା,
0: ହେଲେ ଆପଣଙ୍କ ବଡି ଭଲ ବୋଲି ଆମେ କେମିତି ଜାଣିପାରିବୁ?
1: ଆଜ୍ଞା, ସେଟା ଖାଇଲେ ଜାଣିପାରିବେ, ଆମର ସବୁ ଗୋବର୍ଦ୍ଧନ ବଡି ବୋଲି ସମସ୍ତେ ଆଜ୍ଞା ଜାଣୁଛନ୍ତି, ବର୍ତ୍ତମାନ ଗୋବର୍ଦ୍ଧନ ବଡି ଭଲ ବୋଲି ସମସ୍ତେ ଜାଣିଛନ୍ତି, ଆଜ୍ଞା ଜାଣିଯାଇଛନ୍ତି, ଝର ବଜାରରେ କଣ ଅନ୍ୟ ସବୁଠି ବି ଜାଣିଲେଣି ଗୋବର୍ଦ୍ଧନ ବଡିଟା ବହୁତ ଭଲ ବୋଲି।
0: ତାହେଲେ ଭବିଷ୍ୟତକୁ କେବଳ ଖାଲି ବଡି ଆପଣ ଏମିତି ତିଆରି କରି ଚାଲିବେ ନା ଆଉ କଣ କିଛି କରିବାର ମଧ୍ୟ ଯୋଜନା ରହିଛି?
1: ଆମର ଏବେ ପୁଣି ଆଜ୍ଞା ଏଇ ଆମର ଏସିଆ ସଂସ୍ଥାରୁ ଆସିଥିଲେ ଆମର ସିଲେଇ ଟ୍ରେନିଂ ଆଉ ଯେଉଁ ସେଲୁନ ଏଇ ଯେଉଁ ଝିଅମାନଙ୍କର ପାର୍ଲର କରିବା ପାଇଁ ଏଗୁଡା ସବୁ ଆସିଥିଲେ, ସେଦିନ ବି ଟ୍ରେନିଂ ଏବେଠୁ ହେବ। ଆଜ୍ଞା,
0: ବର୍ତ୍ତମାନ ତ ହାତରେ ବିଶେଷ କିଛି କାମ ନାହିଁ, ମା ଭଉଣୀ ମାନେ ତାହେଲେ ନୂଆ ନୂଆ ପ୍ରକାରର କିଛି କାମ ଶିଖିବେ, ଯୋଉଟାକୁ ପାଥେୟ କରିକି ସେମାନେ ଆଉ କିଛି ରୋଜଗାରର ବାଟ ମଧ୍ୟ ଫିଟେଇ ପାରିବେ ବୋଲି ଆଶା କରିବା। ତେବେ ଭଉଣୀ ଏଠି ଟିକେ କହିବି, ପୂର୍ବରୁ ସାଧାରଣତଃ ଝିଅମାନଙ୍କୁ ତିର୍ଲାମାନଙ୍କୁ ଅବଳା ଦୁର୍ବଳା ବୋଲି ବିବେଚନା କରାଯାଉଛି, ହେଲେ ଦୀର୍ଘ 15 ଉପରେ ହେଲାଣି ଆପଣ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରୁଛନ୍ତି, 2 ରୋଜଗାର କରୁଛନ୍ତି, ସମାଜରେ ମଧ୍ୟ ଆପଣ ନିଜର ପ୍ରତିଷ୍ଠା ପାଇସାରିଲେଣି। ବର୍ତ୍ତମାନ ସମୟରେ ଯଦି ଆପଣଙ୍କୁ ଅବଳା ଦୁର୍ବଳା ବୋଲି ଆମେ କହୁ, ଆପଣ କଣ ଉତ୍ତର ଦେବେ?
1: ଆମେ ଅବଳା ଦୁର୍ବଳ ନହୁଁ, ଆମେ ଦୁର୍ଗା ପ୍ରିୟ ହେଇପାରୁ, କାଳୀ ପରି ବି ସାଜିପାରୁ, ଯେତେବେଳେ ଦରକାର ପଡିଲେ ବୋଲି ଆମେ କହିପାରିବୁ।
0: ଓହୋ,
1: ମାନେ ଆମକୁ ଯୋଉ ଆଗରେ ଡରଉଥିଲେ ଘରୁ ବାହାରିବା ପାଇଁ ଦେଉନଥିଲେ, ବର୍ତ୍ତମାନ ବି ଘରେ ସବୁ ବୁଝିଗଲେଣି ଯେ ଏଇଆ କରିବା ଦ୍ଵାରା କିଛିଟା ଆମର ଛୁଆ ପିଲାମାନଙ୍କ ପାଇଁ ମାନେ ସହଯୋଗ ହେଇପାରୁଛି। ମା ମାନେ ତ ଘର କୋଣରେ ପଡିକି ରହୁଥିଲେ, ଆଉ କୁଆଡୁ 2 ରୋଜଗାର କରିପାରୁନଥିଲେ, କେବଳ ସ୍ୱାମୀ ରୋଜଗାରରେ ଚଳୁଥିଲେ, ବହୁତ କଷ୍ଟ ହଉଥିଲା। କିନ୍ତୁ ବର୍ତ୍ତମାନ ଦୁନିଆରେ ଯଦି ଜଣେ ଖଟିବ ତାହେଲେ ଜଣଙ୍କ ମାନେ ଇନକମରେ ବି ବହୁତ ଚଳିବା ପାଇଁ କଷ୍ଟ ହବ। ମୋ ସ୍ୱାମୀ ବି ଆଜ୍ଞା 4 ହେଲାଣି ତ ଡେଥ କରିଯାଇ ସାରିଲାଣି, ମୁଁ ତ ଏଇଟା ଗୋଟେ ସଂସ୍ଥା ଧରିଥିଲି ବୋଲି ଆଜି ଗୋଟେ ମୁଁ ସାହାରା ପାଇଥିଲି। ଆଜ୍ଞା,
0: ଓହୋ, ତାହେଲେ ବର୍ତ୍ତମାନ ଆପଣଙ୍କ ପରିବାର ଆଉ କିଏ କିଏ ଅଛନ୍ତି?
1: ଆମର ସବୁ ଯୌଥ ପରିବାରରେ ଅଛୁ ଆଜ୍ଞା, ମୋର ଶ୍ୱଶୁର ଅଛନ୍ତି, ମୋର ଯା ମାନେ 2 ଅଛନ୍ତି, ଆମେ 3, ଆଉ ଛୁଆ ମାନେ ଅଛନ୍ତି ଆଜ୍ଞା 5 ଛୁଆ ଆମର 3 ମୋର 2 ଛୁଆ, ପୁଅଟେ ଝିଅଟେ, ଆଉ ମୋ ଝିଆର ପୁଅ 2, ସାନର ଗୋଟେ ଝିଅ, ସେମାନେ ସବୁ ବାହାରେ ପାଠ ପଢୁଛନ୍ତି। ଆଜ୍ଞା,
0: ଆପଣ ନିଜେ କେତେ ପାଠ ପଢିଥିଲେ?
1: ମୁଁ ଆଜ୍ଞା +2 ପଢିଥିଲି।
0: +2 ପାଠ ପଢିଥିଲେ ଗୋଟେ ଗାଁର ବହୁ, ସହର ବଜାରକୁ କେବଳ ବର୍ଷରେ 6 କେତେବେଳେ ଯାନିଯାତ୍ରା ବେଳକୁ ହୁଏତ ଆଗରେ ଆସୁଥିବେ, କିନ୍ତୁ ବର୍ତ୍ତମାନ
1: ଆମେ ଯାଉନି, ଆମର ବେଶୀ ହେଲା ଆଜ୍ଞା ଆମର ପ୍ରଧାନ ଘର ବୋଲି ଆମ ଶାଶୁ ମାନେ ସେତେବେଳେ କହିବେ ଯେ ଆମର ପ୍ରଧାନ ଘର ବୋହୁ ମାନେ କୁଆଡେ ବାହାରନ୍ତିନି ଘରୁ ବୋଲି, ଘରୁ ବାହାରିବା ପାଇଁ ଆମକୁ ଦିଅନ୍ତିନି।
0: କିନ୍ତୁ ବର୍ତ୍ତମାନ ସମୟରେ
1: ବର୍ତ୍ତମାନ ଆଜ୍ଞା ସେମାନେ ବି ଜାଣିଗଲେ ଯେ ତାର କରୁ ଯାହା ହେଲେ କଲେ ତ 2 ରୋଜଗାର କରିବ, ଏମିତି ସେମାନେ ବି ସବୁ ଚାହୁଁଛନ୍ତି।
0: ହୁଏତ ଆପଣଙ୍କର ଶାଶୁ

0: ଆମର କଥାବାର୍ତ୍ତା ଶୁଣିକି ଯେଉଁ ମା ଭଉଣୀ ବର୍ତ୍ତମାନ ସରିକି ସେ ଘର କୋଣରେ ପଡି ରହିଛନ୍ତି, ସେମାନଙ୍କୁ ଆପଣ କଣ କହିବା ପାଇଁ ଚାହିଁବେ?
1: ମୁଁ ଏୟା ଚାହିଁବି ଯେ ସବୁ ମା ମାନେ ଏମିତି ବାହାରନ୍ତୁ, କରନ୍ତୁ। SHG ଗ୍ରୁପ ତ ଆମର ସବୁ ଆଡେ ହେଇସାରିଲାଣି। ସବୁ ମା ମାନେ ଚାହାନ୍ତୁ ଯେ କିଛି ନା କିଛି ଆମେ ଇନକମ କରିବୁ, ଆମ ସ୍ୱାମୀ ମାନଙ୍କୁ ସହାୟତା ଦେବୁ, ନିଜ ଗୋଡରେ ନିଜେ ଆମେ ଠିଆ ହେବୁ ବୋଲି ସବୁ ମା ମାନେ ଚାହାନ୍ତୁ।
0: ତେବେ ଭଉଣୀ ସମୟ ବାହାର କରିକି ଭଲ ଭଲ କଥା ଆମ ଶ୍ରୋତାବନ୍ଧୁଙ୍କୁ କହିକି ଶୁଣେଇଲେ, ସେଥିପାଇଁ ଆମ ତରଫରୁ ତଥା ଚାଷବାସ କାର୍ଯ୍ୟକ୍ରମ ପରିସରରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର। ନମସ୍କାର।
2: ଗୋରା ଭାଇ ଶୁଣିଗଲ, ପୂର୍ବରୁ ଥିଲା ଝିଅ ବୋହୁ ମାନେ କେବଳ ଖାଲି ଘର କୋଣରେ ରହିଯିବେ,
3: ସ୍ୱୟଂ ସହାୟକ ଗୋଷ୍ଠୀ ବା ସେଲ୍ଫ ହେଲ୍ପ ଗ୍ରୁପ ଯୋଉ ଗଠନ କରିକି ଝିଅ ବୋହୁ ମାନେ ପୁରା କାହିଁ କେତେ ଆଗରେ ପହଞ୍ଚି ସାରିଲେଣି।
2: ଏମିତି ତ ଭଉଣୀ ଜଣକ ସୂଚନା ଦେଲେ ସେମାନେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ସେମାନେ ଏକାଠି କରି ସାରିଲେଣି, ଯାହାର ଯେତେବେଳେ ଦରକାର ସେଇଠୁ ଋଣ ନେଇକି କାମ ମେଣ୍ଟନ କରୁଛନ୍ତି, ଆଉ ବଡି ତିଆରି କରିକି ଆତ୍ମନିର୍ଭରଶୀଳ ହେଇପାରୁଛନ୍ତି। ଆଉ
3: ସବୁଠାରୁ ବଡ କଥା ମାଧ୍ୟମ ଏଇ ଯୋଉ ବିକ୍ରି ବଟା ପାଇଁ ଆଉ କୌଣସି
2: ଅସୁବିଧା ନାହିଁ, ବିଭିନ୍ନ ମେଳା ମହୋତ୍ସବ ଲାଗୁଛି, ସରକାରଙ୍କ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଉଛି,
3: ସରକାର ବି ତ ସେଇ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି, ସେଇ ସେତକକୁ ଆମେ ଜାଣିକି ହାତେଇ ପାରିଲେ ଆମେ ନିହାତି ସ୍ୱାବଲମ୍ବୀ ହେଇପାରିବା। ଆଉ
2: ହେଲା ହେଲା, ତେବେ ଗୌରା ଭାଇ ସମୟ ଆଡକୁ ମଧ୍ୟ ଟିକେ ନଜର ଦିଅ, ସମୟ କହିଲାଣି ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖ ବୋଲି,
3: ସମୟ ଇସାରାରେ ବି ଆମେ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଉ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମ ଦୁଇ ଭାଇଙ୍କର ଜୁହାର।
4: ଶୁଣନ୍ତୁ, ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନା ଜଣାଯାଏ ଯେ ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝରଗଡ଼, ଅନୁଗୁଳ, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ଆଗାମୀ 24 ଘଣ୍ଟା ମଧ୍ୟରେ। ସତର୍କତାମୂଳକ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ଝାଞ୍ଜି ପବନ ବହିବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନା।

ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 ମେଗାହର୍ଟ୍ଜ ଯୋଗେ। ପାରମ୍ପରିକ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଚମ୍ପୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମରେ ପ୍ରଥମ ଚମ୍ପୁ ଗାଇଛନ୍ତି ଶିଳ୍ପୀ ବୀଣା ପାଣି ନାୟକ କବି ସୂର୍ଯ୍ୟଙ୍କ ରଚନାରୁ।
0: ସହଯୋଗ

ପାରମ୍ପରିକ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଚମ୍ପୁ। ପରିବେଷଣ କରିଥିଲେ ବୀଣା ପାଣି ନାୟକ, ବାଳକୃଷ୍ଣ ଦାସ ଏବଂ ଲତା ଘୋଷ। ଗୀତ ରଚନା କରିଥିଲେ କବି ସୂର୍ଯ୍ୟ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 ମେଗା ହର୍ଚ୍ଚକେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଲୋଚନା।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଲୋଚନା କାର୍ଯ୍ୟକ୍ରମର ଉପସ୍ଥାପନାରେ ଅଛନ୍ତି ଦେବାଶିଷ ମିଶ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି।
3: ନମସ୍କାର ଶ୍ରୋତା ବନ୍ଧୁ, ଶୁଭେଚ୍ଛା ଓ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଲୋଚନା କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉମାନଙ୍କର ଚନ୍ଦନ ଯାତ୍ରା। ଏହି ଚନ୍ଦନ ଯାତ୍ରା ଅବସରରେ ଶ୍ରୀଜୀଉମାନେ ପୁଷ୍କରିଣୀକୁ ଯାଇ ଚାପ ଖେଳିଥାନ୍ତି। ଶାସ୍ତ୍ରରେ ଉଲ୍ଲେଖ ରହିଛି, ଦୋଳାୟଂ ଦୋଳଗୋବିନ୍ଦମ୍ ଚାପେଇ ଚ ମଧୁସୂଦନମ୍ ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ। ଶାସ୍ତ୍ରର ଏହି କଥାକୁ ବିଶ୍ୱାସ କରି ଶ୍ରୀକ୍ଷେତ୍ର ଧାମରେ ଭଉଁରୀ ଖେଳ ବା ଚାପ ଖେଳ ଦେଖିବା ପାଇଁ ଅନେକ ଭକ୍ତଙ୍କର ସମାଗମ ହେଉଥିବା ବେଳେ କେନ୍ଦୁଝରର ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କର ମଧ୍ୟ ପବିତ୍ର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଛି। ଅକ୍ଷୟ ତୃତୀୟାର ପ୍ରଥମ 21 ଦିନ ବାହାର ଚନ୍ଦନ ଯାତ୍ରା ଏବଂ ଏହାର ପରବର୍ତ୍ତୀ 21 ଦିନ ଭିତର ଚନ୍ଦନ।

ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ବାହାର ଚନ୍ଦନଯାତ୍ରାରେ ଶ୍ରୀଜୀଉଙ୍କର ବିଜେ ପ୍ରତିମା ପୁଷ୍କରିଣୀକୁ ଯାଇ ଚାପ ଖେଳିଥିବା ବେଳେ ଭିତର ଚନ୍ଦନଯାତ୍ରା ପରେ ଶ୍ରୀଜୀଉ ଜ୍ୱରରେ ପୀଡ଼ିତ ହୁଅନ୍ତି ଏବଂ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଥାଏ। ଶ୍ରୋତାବନ୍ଧୁ, ଆମ ବିଶ୍ୱାସରେ ଶ୍ରୀଜୀଉମାନଙ୍କର ଏହି ମାନବୀୟ ଲୀଳା କାହିଁ କେଉଁ ଅମଳରୁ ପ୍ରଚଳିତ ହୋଇ ଆସୁଅଛି।

0: କେନ୍ଦୁଝରରେ ଚନ୍ଦନ ଯାତ୍ରାକୁ ନେଇ ଆଜି ଏକ ଆଲୋଚନା ପ୍ରସ୍ତୁତ କରିଛୁ, ଯେଉଁ ଆଲୋଚନା ଅନେକ ଦିନ ପୂର୍ବରୁ ଆମେ ସଂଗ୍ରହ କରିଥିଲୁ କେନ୍ଦୁଝରର ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କଠାରୁ। ଶ୍ରୋତାବନ୍ଧୁ, ଯଦିଓ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ ଆଜି ଆଉ ଆମ ଗହଣରେ ନାହାନ୍ତି, ମାତ୍ର ତାଙ୍କଠାରୁ ସଂଗ୍ରହ କରିଥିବା କେନ୍ଦୁଝରର ଚନ୍ଦନ ଯାତ୍ରା ସମ୍ପର୍କିତ ଆଲୋଚନା ଆଜିର କାର୍ଯ୍ୟକ୍ରମରେ।
1: ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ତାଙ୍କର ଅଧିଷ୍ଠିତ ଶ୍ରୀକ୍ଷେତ୍ର ଶ୍ରୀ ନୀଳାଚଳ ଧାମରେ ବାର ମାସରେ ତେର ଯାତ୍ରା ସହିତ ପ୍ରାୟ 200ରୁ ଅଧିକ ପର୍ବପର୍ବାଣି ପାଳନ କରାଯାଇଥାଏ। ଶ୍ରୀକ୍ଷେତ୍ର ଧାମର ଅନୁକରଣରେ କେନ୍ଦୁଝରର ରାଷ୍ଟ୍ର ଦେବତା ଶ୍ରୀ ବଳଦେବଜୀଉଙ୍କର ଦ୍ୱାଦଶ ଯାତ୍ରା ସହିତ ଅନ୍ୟାନ୍ୟ ଶତାଧିକ ପର୍ବପର୍ବାଣି ପାଳନ କରାଯାଇଥାଏ। ଚନ୍ଦନ ଯାତ୍ରାରେ ଶ୍ରୀଜୀଉମାନେ ଏକାଧିକ୍ରମେ ଦୀର୍ଘ 21 ଦିନ ଧରି ଏହି ଯାତ୍ରାରେ ଯୋଗ ଦିଅନ୍ତି। ଏହା ସବୁଠାରୁ ଲମ୍ବା ପର୍ବ। ଚନ୍ଦନ, କସ୍ତୁରୀ, କର୍ପୂର ଓ ଚୁଆ ଚତୁଷମ ଲେପନ କରାଯାଇଥାଏ। ଚନ୍ଦନ ଏହି ପର୍ବର ମୁଖ୍ୟ ଉପଚାର ହୋଇଥିବାରୁ ଏହାକୁ ଚନ୍ଦନଜାତ କୁହାଯାଏ। ଶାସ୍ତ୍ରରେ ପ୍ରମାଣ ଅଛି, ଦୋଳେଚ ଦୋଳଗୋବିନ୍ଦମ୍ ଚାପେଚ ମଧୁସୂଦନମ୍ ରଥେ ତୁ ବାମନମ୍ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ଦୋଳବେଦି, ଚନ୍ଦନ ଚାପ ଓ ରଥ ଉପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ଭକ୍ତ ଭବସାଗରରୁ ମୁକ୍ତି ପାଏ ଓ ତାର ପୁନର୍ଜନ୍ମ ହୁଏ ନାହିଁ। କେନ୍ଦୁଝରଗଡ଼ରେ ରାଷ୍ଟ୍ର ଦେବତା ଶ୍ରୀ ବଳଦେବଜୀଉ ରାଜନଗର ଓ ଆନ୍ଦପୁରରେ ଶ୍ରୀ ଦଧିବାହନଜୀଉଙ୍କ କୋଠରେ ଏହି ଚନ୍ଦନ ଯାତ୍ରା ଆଜକୁ 300ରୁ ଅଧିକ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ଏହା ବୈଶାଖ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅଷ୍ଟମୀରେ ଶେଷ ହୁଏ। ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଏହା ସବୁଠାରୁ ଲମ୍ବା, ଏକାଧିକ୍ରମେ 21 ଦିନ ଧରି ଅନୁଷ୍ଠିତ ହୋଇଥାଏ। ପ୍ରବଳ ଗ୍ରୀଷ୍ମତାପରୁ ରକ୍ଷା ପାଇବାକୁ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯାଏ। ତେଣୁ ଚନ୍ଦନ ମୁଖ୍ୟ ଉପଚାରକୁ ନେଇ ଏ ଯାତ୍ରାର ନାମ ଚନ୍ଦନଜାତ ରଖାଯାଇଛି। ଅକ୍ଷୟ ତୃତୀୟା ଚନ୍ଦନ ପର୍ବର ଆରମ୍ଭ ଦିନ। ସେଦିନ ଘରେ ଘରେ ଧାନ ବୁଣା ମୁଠି ଅନୁକୂଳ ସାଙ୍ଗକୁ ରଥ ତିଆରି ଆରମ୍ଭ ବା ରଥ ଅନୁକୂଳ କରାଯାଏ। ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଅକ୍ଷୟ ତୃତୀୟା ପୂର୍ବ ଦିନ ଅଧିବାସ ନୀତି ସମ୍ପନ୍ନ ହୁଏ। ଅକ୍ଷୟ ତୃତୀୟା ଦିନ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଲାଗି ହେବାକୁ ଥିବା ଚୁଆ କର୍ପୂର କସ୍ତୁରୀ ମିଶ୍ରିତ ଚନ୍ଦନକୁ ପୂର୍ବାହ୍ନରେ ବଡ଼ଧୂପ ପରେ ପଟୁଆରରେ ମନ୍ଦିର ପରିକ୍ରମା କରାଯାଏ। ଅପରାହ୍ନରେ ଶ୍ରୀଜୀଉଙ୍କ ପହୁଡ଼ ଭାଙ୍ଗିଲେ ଗାତ୍ରୋତ୍ଥାନ ଆଳତି ପରେ ସିଂହାସନରେ ଶ୍ରୀ ବଳଦେବ, ଶ୍ରୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ, ମୁଖଶାଳରେ ବିଜୟ ପ୍ରତିମା, ବାସୁଦେବ, ନାରାୟଣ, ଶ୍ରୀକୃଷ୍ଣ ଓ ମା ଲକ୍ଷ୍ମୀଙ୍କୁ ଏକ ସଙ୍ଗରେ ପୂଜା କରାଯାଇ ଚନ୍ଦନ ଲାଗି କରାଯାଏ। ଏହାପରେ ପାଳୁଅ ଝରା ଓ ଛେନାମିଶା ପଣା ଭୋଗ ହୁଏ। ତାପରେ ଶ୍ରୀଜୀଉମାନେ ସୁସଜ୍ଜିତ ପାଲିଙ୍କିରେ ବିଜେ କରି ବିବିଧ ବାଦ୍ୟବାଜଣା ଓ ବାଣ ରୋଷଣୀରେ ଚନ୍ଦନ ପୋଖରୀ ମାଟିଆ ବନ୍ଧକୁ ଯାତ୍ରା କରନ୍ତି। ସେଦିନ ପ୍ରଥମେ ରଥ ଖଳାକୁ ଯାଇ ସେଠାରେ ଶ୍ରୀଜୀଉମାନଙ୍କ ସହିତ ନୂତନ ରଥକାଠ ପୂଜା ହୁଏ, ହୋମ ହୁଏ। ରଥ ମହାରଣା ପୂଜା ହୋଇଥିବା ନୂଆ ରଥକାଠକୁ ବାର୍ଷିରେ ଚାଞ୍ଚି ରଥ ଅନୁକୂଳ କରନ୍ତି। ତାଙ୍କ ମୁଣ୍ଡରେ ନୂଆ ଲୁଗାର ପଗଡ଼ି ଭିଡ଼ା ହୁଏ, ଏହାକୁ ଶାଢ଼ୀ ବନ୍ଧା କହନ୍ତି। ଶ୍ରୀଜୀଉ ଉଆସ ପରିସରରେ ପହଞ୍ଚିଲେ ରାଜବାଟୀର ପୁରଦେବତା ଶ୍ରୀ ମଦନମୋହନଙ୍କ ବିଜୟ ପ୍ରତିମା ସୁସଜ୍ଜିତ ବିମାନ ଓ ପଟୁଆରରେ ଆସି ଶ୍ରୀ ବଳଦେବଜୀଉଙ୍କ ପଟୁଆର ସହିତ ମିଶନ୍ତି। ଚନ୍ଦନ ପୋଖରୀ ମାଜଣା ଘାଟକୁ ଯାତ୍ରା କରନ୍ତି। ସେଠାରେ ଶ୍ରୀଜୀଉମାନଙ୍କ ନୌକା ବିହାର ପାଇଁ ସୁସଜ୍ଜିତ ଚାପ ଅପେକ୍ଷା କରି ରହିଥାଏ। ଶ୍ରୀଜୀଉମାନେ ମାଜଣାଘାଟରେ ପାଲିଙ୍କି ଓ ବିମାନରୁ ଆସି ସୁସଜ୍ଜିତ ନୌକା ମଧ୍ୟଭାଗରେ ବିମାନ ମଧ୍ୟସ୍ଥ ବିମାନର ସିଂହାସନରେ ବିଜେ କରନ୍ତି। ଚନ୍ଦନ ଡଙ୍ଗା ପୋଖରୀ ମଝିରେ ଥିବା ମନ୍ଦିରକୁ ଯାତ୍ରା କରେ। ଚନ୍ଦନ ପର୍ବ ପାଇଁ ମାଟିଆବନ୍ଧ ମଧ୍ୟସ୍ଥ ମନ୍ଦିରରେ ରଙ୍ଗୀନ ବିଦ୍ୟୁତ ଆଲୋକମାଳା ସହିତ ଉଜ୍ଜ୍ୱଳ ହାଲୋଜିନ୍ ଲାଇଟ୍ରେ ତାର ସୌନ୍ଦର୍ଯ୍ୟ ଆକର୍ଷଣୀୟ ହୋଇଥାଏ ଓ ଆଲୋକମାଳାର ପ୍ରତିବିମ୍ବ ନିର୍ମଳ ଜଳରାଶିରେ ଉଦ୍ଭାସିତ ହେଉଥାଏ। ଶ୍ରୀଜୀଉମାନଙ୍କର ମନ୍ଦିର ମଧ୍ୟସ୍ଥ ସିଂହାସନରେ ପୂଜା କରାଯିବା ପରେ ଠାକୁରମାନେ ନୌକାରେ ବିଜେ କରନ୍ତି। ଠାକୁରଙ୍କୁ ବକ୍ଷରେ ଧାରଣ କରି ଦେବ ନୌକା ମନ୍ଦିର ପରିସର ଚତୁର୍ଦ୍ଦିଗରେ ସାତବେଢ଼ା ପରିକ୍ରମା କରି ମାଜଣା ଘାଟକୁ ଫେରେ। ବେଳେ ସୁଲଳିତ କଣ୍ଠରେ ଯେଉଁ ଭଜନ ସମାରୋହ ଅନୁଷ୍ଠିତ ହୁଏ ତାହା ପରିବେଶକୁ ଆଧ୍ୟାତ୍ମିକ ଭାବାବେଗ ସୃଷ୍ଟି କରୁଥାଏ। ଅପୂର୍ବ ସେ ପରିବେଶ। ଚନ୍ଦନ ଡଙ୍ଗାରୁ ଫେରି ଠାକୁରମାନଙ୍କୁ ପଟୁଆରରେ ରାଜବାସକୁ ନିଆଯାଏ। ସେଠାରେ ଦଶ ଅବତାର ମେଲା ମଧ୍ୟରେ ତାଙ୍କୁ ପୂଜା କରାଯିବା ପରେ ଶ୍ରୀଜୀଉମାନେ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଚନ୍ଦନ ପର୍ବର ଶେଷ ଦିନ ଭଉଁରୀ। ସେଦିନ ଶ୍ରୀ ସିଦ୍ଧ ଜଗନ୍ନାଥ ଓ ବନବିହାରୀଙ୍କ ବିଜୟ ପ୍ରତିମା ପଟୁଆରରେ ଆସି ଶ୍ରୀ ବଳଦେବଜୀଉଙ୍କ ପଟୁଆରରେ ମିଶି ଚନ୍ଦନ ପୁଷ୍କରିଣୀକୁ ଯାତ୍ରା କରନ୍ତି। ଭଉଁରୀ ଦିନ ଶ୍ରୀଜୀଉମାନେ ଗଡ଼ସାହି ପିପଳେଶ୍ୱର ମହାଦେବଙ୍କ ମନ୍ଦିରରେ ଯିବାବେଳେ ଓ ଫେରିବାବେଳେ ପୂଜା ପାଆନ୍ତି। ସେଦିନ ଶ୍ରୀଜୀଉମାନେ ଚନ୍ଦନ ପୋଖରୀ ମନ୍ଦିର ଚାରିପଟେ ଏକୋଇଶ ବେଢ଼ା ପରିକ୍ରମା କରନ୍ତି। ସବୁ ଠାକୁର ଶ୍ରୀ ବଳଦେବଜୀଉଙ୍କ ମନ୍ଦିରକୁ ଫେରି ସେଠାରେ ପୂଜା ପାଇ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଦୀର୍ଘ ଏକୋଇଶ ଦିନର ଚନ୍ଦନ ଯାତ ସାଙ୍ଗ ହୁଏ। ଅତୀତରେ ଏହି ପର୍ବର ପନ୍ଦର ସତର ଉଣେଇଶ ଓ ଏକୋଇଶ ଦିନକୁ ମାର୍ଗ ପୂଜା କୁହାଯାଉଥିଲା। ଶ୍ରୀଜୀଉମାନେ ଗଡ଼ତାରିଣୀଙ୍କ ମନ୍ଦିର ସମେତ ଅନ୍ୟ କେତେ ସ୍ଥାନରେ ମାର୍ଗ ମଧ୍ୟରେ ପୂଜା କରାଯାଉଥିଲା। ୱାସ ପରିସରରେ ପାଲା ଦାସକାଠିଆ ରାମଲୀଳା ଓ ଅପେରା ଦଳମାନଙ୍କର ମନୋରଞ୍ଜନ କାର୍ଯ୍ୟକ୍ରମକୁ ହଜାର ହଜାର ଲୋକ ଉପଭୋଗ କରୁଥିଲେ। ଆହୁରି ଅନେକ ପରିବର୍ତ୍ତନ ମଧ୍ୟରେ ଚନ୍ଦନ ଯାତ୍ରା ଚାଲିଛି। ଆଗଭଳି ବିଭିନ୍ନ ବ୍ରାହ୍ମଣ ଶାସନର ଠାକୁରମାନେ ନିମନ୍ତ୍ରିତ ହୋଇ ଆସୁନାହାନ୍ତି। ରାଜନଗରରେ ଚନ୍ଦନ ପର୍ବକୁ ପୂର୍ଣ୍ଣିମାରେ ଶେଷ କରାଯାଉଛି। ତଥାପି ସଂସ୍କୃତି ପରମ୍ପରା ଓ ଆଧ୍ୟାତ୍ମିକ ଚେତନା ବଞ୍ଚି ରହି ଆଶାର ଆଲୋକ ପ୍ରଦର୍ଶନ କରୁଛି।
0: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲୋଚନା କେନ୍ଦୁଝରରେ ଚନ୍ଦନ ଯାତ୍ରା। ଆଲୋଚକ ଥିଲେ ରମେଶ ଚନ୍ଦ୍ର ଚକ୍ର।

0: ଶ୍ରୋତାବନ୍ଧୁ, ଆମ ଦେଶ ଭାରତବର୍ଷ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ରହିଛି ବ୍ୟବସ୍ଥାପକ, ନ୍ୟାୟପାଳିକା, କାର୍ଯ୍ୟପାଳିକା ଏବଂ ଗଣମାଧ୍ୟମ। ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ, ଏକଥାକୁ ଆମେ ସମସ୍ତେ ଜାଣନ୍ତି। ସମ୍ପ୍ରତି ଗଣମାଧ୍ୟମ ବିଭିନ୍ନ ବିଭାଗରେ ତତ୍କ୍ଷଣାତ୍ ସୂଚନା ପ୍ରଦାନ କରି ଆମକୁ ବିଭିନ୍ନ ଘଟଣା ସମ୍ପର୍କରେ ଅବଗତ କରାଇପାରୁଛି। ପୁଣି ଶ୍ରୋତାବନ୍ଧୁ, ଖବରଟି ଜାତୀୟ ସ୍ତର ହେଉ ବା ଆନ୍ତର୍ଜାତିକ ସ୍ତରର, ଗ୍ରାମାଞ୍ଚଳର ହେଉ ବା କ୍ରୀଡ଼ାଧର୍ମୀ ଖବର ହେଉ, ଖବରଟି ରାଜନୀତିରୁ ଆସୁ ବା ଅର୍ଥନୀତିରୁ ଆସୁ, ଘଟଣା ସମ୍ପର୍କରେ ତତ୍କ୍ଷଣାତ୍ ଆମକୁ ଅବଗତ କରାଇପାରୁଛି ଏହି ଗଣମାଧ୍ୟମ। ହଁ ଶ୍ରୋତାବନ୍ଧୁ, ଗ୍ରାମାଞ୍ଚଳ ହେଉଛି ଆମ ଦେଶର ମେରୁଦଣ୍ଡ। ଗ୍ରାମାଞ୍ଚଳରେ ଘଟୁଥିବା ବିଭିନ୍ନ ଅସୁବିଧା ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଗୁରୁଦାୟିତ୍ୱ ରହିଛି। ଆଜି ଗଣମାଧ୍ୟମ କେବଳ ବଡ଼ ବଡ଼ ନଗରୀ କି ସହରାଞ୍ଚଳରେ ସୀମିତ ହୋଇନାହିଁ, ଗଣମାଧ୍ୟମର କଳେବର ଗ୍ରାମାଞ୍ଚଳକୁ ସମ୍ପ୍ରସାରିତ ହୋଇଛି। ଗ୍ରାମାଞ୍ଚଳର ସମସ୍ୟାମୂଳକ ଖବର ସାଙ୍ଗକୁ ସାମାଜିକ ଓ ସାଂସ୍କୃତିକ ଉତ୍ସବ ମଧ୍ୟ ସମ୍ବାଦପତ୍ରର ପୃଷ୍ଠାମଣ୍ଡନ କରୁଛି। ଅନୁରୂପ ଭାବରେ ଗ୍ରାମାଞ୍ଚଳରେ ମଧ୍ୟ ସାମ୍ବାଦିକ ନିୟୋଜିତ ହୋଇ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ଆଜି ଦୃଷ୍ଟିକୋଣ କାର୍ଯ୍ୟକ୍ରମରେ ରଖିଛୁ ଆଲୋଚନା ଗ୍ରାମାଞ୍ଚଳରେ ସାମ୍ବାଦିକତା। ଆଲୋଚକ ନୃସିଂହନାଥ ସିଂ।
1: ସାମ୍ବାଦିକତା ଓ ଗ୍ରାମାଞ୍ଚଳ ସାମ୍ବାଦିକତା ଭିତରେ କିଛି ଫରକ ଅଛି କି? ସାମ୍ବାଦିକତା ଓ ଗ୍ରାମାଞ୍ଚଳ ସାମ୍ବାଦିକତା କ୍ଷେତ୍ରରେ ଉଭୟ ସହରାଞ୍ଚଳରେ ସାମ୍ବାଦିକତା କରୁଥିବା ଗଣମାଧ୍ୟମ ପ୍ରତିନିଧି ହୁଅନ୍ତୁ କି ବ୍ଲକ ଅଥବା ଗ୍ରାମାଞ୍ଚଳର ପ୍ରମୁଖ ସ୍ଥାନମାନଙ୍କରେ ଗଣମାଧ୍ୟମ ପ୍ରତିନିଧି ଭାବେ ସାମ୍ବାଦିକତା କରୁଥିବା ବ୍ୟକ୍ତି ହୁଅନ୍ତୁ, ଉଭୟଙ୍କର ସାମ୍ବାଦିକତା କ୍ଷେତ୍ରରେ ସମାନ ଗୁରୁଦାୟିତ୍ୱ ଓ ସମାନ ଅନୁଭୂତି ରହିଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ, ଯେଉଁଦିନେ ଦେଶର ସମସ୍ତ ଗ୍ରାମର ବିକାଶ ଲକ୍ଷ୍ୟ ହାସଲ ହେବ, ସେବେ ହିଁ ଭାରତକୁ ଏକ ସଫଳ ସ୍ୱାଧୀନ ଦେଶ କୁହାଯାଇପାରିବ। ଆଜିର ଦିନରେ ଦେଶରେ ଏହି ଲକ୍ଷ୍ୟ କେତେ ସାକାର ହୋଇଛି ତାହା ବଡ଼ ପ୍ରଶ୍ନବାଚୀ। ଦେଖିବାକୁ ଗଲେ ଗାଁର ବିକାଶ ହେଉ କି ଦେଶର ବିକାଶ, ଏହା ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଏହି ପ୍ରକ୍ରିୟା 70 ବର୍ଷ ଧରି ଚାଲିଛି। ଦେଶରେ ଯୁଦ୍ଧ ବିଭୀଷିକା ହେଉ କି କେରଳ, ତାମିଲନାଡ଼ୁ ଓ ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଦେଶବାସୀଙ୍କଠାରୁ ଆରମ୍ଭ କରି ଗ୍ରାମବାସୀଙ୍କୁ ସାମୟିକ କ୍ଷତି ଘଟାଉଥିଲେ ମଧ୍ୟ ଆମେ ପୁଣି ଅଣ୍ଟା ସଳଖିବାକୁ ଓ ଆଗକୁ ବଢ଼ିବାକୁ ପ୍ରୟାସ ଜାରି ରଖିଛୁ। 80 ଦଶକ ପୂର୍ବରୁ ସାମ୍ବାଦିକତା ସହର କୈନ୍ଦ୍ରିକ ଥିଲା, ଅତି ବେଶୀରେ ଜିଲ୍ଲା ସ୍ତରରେ, ଉପଖଣ୍ଡ ସ୍ତରରେ ଓ କାଁ ଭାଁ ବ୍ଲକ ସ୍ତରରେ ସାମ୍ବାଦିକତା ପାଇଁ ମୁଦ୍ରିତ ଗଣମାଧ୍ୟମର ପ୍ରତିନିଧିମାନେ କାମ କରୁଥିଲେ। ସେହି ସମୟରେ ଗାଁ ଗହଳର ଖବରଟିଏ ଖବରକାଗଜରେ ଦେଖିବା ସ୍ୱପ୍ନ ହୋଇଯାଇଥିଲା, ଏପରିକି ଖବରକାଗଜଗୁଡ଼ିକ ମଧ୍ୟ କିଛି ଶିକ୍ଷିତ ପାଠୁଆ ସରକାରୀ ଚାକିରିଆମାନଙ୍କ ସହ ବ୍ୟବସାୟୀମାନଙ୍କ ପାଖରେ ଦେଖିବାକୁ ମିଳୁଥିଲା। ଗାଁର ଜଣେ ଲୋକ ଖବରକାଗଜଟିରେ କ'ଣ ଖବର ପ୍ରକାଶ ପାଉଛି ତାହା ତୁଣ୍ଡବାଇଦ ସହସ୍ରକୋଶ ନୀତିରେ ତା ପାଖରେ ପହଞ୍ଚି ପାରୁଥିଲା। ତେବେ ସମୟ ପରିବର୍ତ୍ତନର ପ୍ରଭାବ 90 ଦଶକରେ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ପରିଲକ୍ଷିତ ହୋଇଥିଲା। ଏକାଧିକ ଗଣମାଧ୍ୟମ ସଂସ୍ଥାଙ୍କର ବଜାରରେ ପ୍ରବେଶ ଏ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାକୁ ନିମନ୍ତ୍ରଣ କଲା। ପାଠକଙ୍କ ସଂଖ୍ୟା ବଢ଼ିଲା। କେବଳ ଜିଲ୍ଲା, ବ୍ଲକ ବା ଉପଖଣ୍ଡ ସ୍ତର ନୁହେଁ, ଖବରକାଗଜ, ଟିଭି ଚ୍ୟାନେଲରେ ଲୋକେ ଗାଁରେ ବସି ଖବର ପଢ଼ିଲେ ଓ ଖବର ମଧ୍ୟ ଦେଖିଲେ। ଖବରକାଗଜଗୁଡ଼ିକର ପ୍ରସାରଣ ବୃଦ୍ଧି ପାଇଁ, ଗ୍ରାମାଞ୍ଚଳରେ ପାଠକଙ୍କ ସଂଖ୍ୟା ବୃଦ୍ଧି ପାଇଁ ସାମ୍ବାଦିକ ଓ ଏଜେଣ୍ଟ ମଧ୍ୟ ନିଯୁକ୍ତି ହେଲେ, ଯାହାଫଳରେ ଗାଁରେ ଖବରକାଗଜ ପଢ଼ୁଥିବା ପାଠକଟିଏ ନିଜ ଅଞ୍ଚଳରେ ଖବରଟିଏ ଖବରକାଗଜରେ ଦେଖିବାକୁ ଆଗ୍ରହୀ ହେଲା ଓ ଏଥିପାଇଁ ଗ୍ରାମାଞ୍ଚଳର ସାମ୍ବାଦିକଟିଏ ପାଠକର ଆଶା ମଧ୍ୟ ପୂରଣ କଲା। ବିଶେଷ କରି ଗାଁ ଗହଳିରେ କୁଢ଼କୁଢ଼ ସମସ୍ୟା, ଅଭାବୀ ଲୋକର ସ୍ୱର ଖବରକାଗଜରେ ପ୍ରକାଶ ପାଇବାରୁ ଏହି ଖବର ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏପରିକି ସରକାରଙ୍କ ନଜରକୁ ଯିବାରୁ କର୍ତ୍ତୃପକ୍ଷ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ସମାଧାନ ମଧ୍ୟ କଲେ, ଯାହାଫଳରେ ସମସ୍ୟାକୁ ପ୍ରଶାସନ ନଜରକୁ ଆଣିଥିବା ଗ୍ରାମାଞ୍ଚଳ ସାମ୍ବାଦିକଟିର ଭୂମିକା ଉଭୟ ସମସ୍ୟା ଜର୍ଜରିତ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଏକ ସେତୁ ସାବ୍ୟସ୍ତ ହେଲା। ଗ୍ରାମାଞ୍ଚଳର ସାମ୍ବାଦିକଟିଏ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବିଭିନ୍ନ ଗ୍ରାମ, ଅଗମ୍ୟ ଗ୍ରାମ, ପାହାଡ଼ ପରିବେଷ୍ଟିତ ଗ୍ରାମକୁ ଯାଇ ଗରିବୀ, ପୁଷ୍ଟିହୀନତା, ଅପହଞ୍ଚ ଇଲାକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ସଠିକ୍ ଚିତ୍ର, ପାନୀୟ ଜଳର ସମସ୍ୟା, ବିଦ୍ୟୁତିକରଣ କ୍ଷେତ୍ରରେ ସମସ୍ୟା ସମ୍ପର୍କରେ ଖବର ସଂଗ୍ରହ କରି ଖବରକାଗଜକୁ ପଠାଉଥିଲେ, ଯାହାର ଫଳ ମଧ୍ୟ ପରବର୍ତ୍ତୀ ସମୟକ୍ରମେ ଗ୍ରାମବାସୀଙ୍କୁ ମିଳୁଥିଲା। ବିଶେଷ କରି 90 ଦଶକ ବେଳକୁ ଗ୍ରାମାଞ୍ଚଳରେ ଶିକ୍ଷିତମାନେ ଚାକିରିକୁ ପ୍ରାଥମିକତା ଦେଉଥିବା ବେଳେ ସାମ୍ବାଦିକତା ପ୍ରତି ଅଧିକାଂଶଙ୍କର ଆଗ୍ରହ ନଥିଲା। ନିଜର ରୋଜଗାର ନଥାଇ ସାମ୍ବାଦିକତା କ୍ଷେତ୍ରରେ ଗ୍ରାମାଞ୍ଚଳକୁ ଯାତାୟାତ ପାଇଁ ଯାନବାହନଗତ ଖର୍ଚ୍ଚ, ସମୟ ଅପଚୟ ପରେ ଖବରକାଗଜକୁ ଭଲ ଖବରଟିଏ ପଠାଇବା ପରେ ମଧ୍ୟ ଏହା ଖବରକାଗଜରେ ପ୍ରକାଶ ପାଇବ କି ନାହିଁ ସେ ଭରସା ଗ୍ରାମାଞ୍ଚଳ ସାମ୍ବାଦିକଟିଏ ରଖିପାରୁନଥିବାରୁ ଆଗରୁ ଗ୍ରାମାଞ୍ଚଳ ସାମ୍ବାଦିକତା ପାଇଁ ଶିକ୍ଷିତମାନଙ୍କର ଅନାଗ୍ରହ ଲକ୍ଷ୍ୟ କରାଯାଉଥିଲା। ହେଲେ 21ଶ ଶତାବ୍ଦୀ ବେଳକୁ ଗ୍ରାମାଞ୍ଚଳରେ ସାମ୍ବାଦିକତା ପାଇଁ ବହୁ ପାଠୁଆ ଯୁବକ ଯୁବତୀ ଆଗ୍ରହ ପ୍ରକାଶ କଲେ। ଏଜେନ୍ସି ମାଧ୍ୟମରେ ସ୍ୱଳ୍ପ ଆୟର ସୁଯୋଗ ସାଙ୍ଗକୁ ସ୍ୱଳ୍ପ ସମୟ ଓ ସ୍ୱଳ୍ପ ଖର୍ଚ୍ଚରେ ଗ୍ରାମାଞ୍ଚଳର ଖର୍ଚ୍ଚ ସଂଗ୍ରହ ପାଇଁ ମୋବାଇଲ ସେବା ସୁବିଧା ଗ୍ରାମାଞ୍ଚଳ ସାମ୍ବାଦିକତାକୁ ଏକ ନୂଆ ମୋଡ଼ ଦେଲା, ଯାହାର ଫଳ ଏବେ ଦେଖିବାକୁ ମିଳୁଛି। ସିଏ ଅପହଞ୍ଚ ନଗଡ଼ାର ଚିତ୍ର ବଦଳାଇବାର ପ୍ରୟାସ ହେଉ କି ଗାଁ ଗହଳିରେ ପ୍ରସୂତିକୁ ମିଳୁନଥିବା ଆମ୍ବୁଲାନ୍ସର ସେବା ହେଉ, ଏଭଳି ଖବର ସଂଗ୍ରହ ସହଜ ସାଧ୍ୟ ହେବାରେ ଆଧୁନିକ ମୋବାଇଲ ସେବା କେବଳ ଗ୍ରାମାଞ୍ଚଳର ସାମ୍ବାଦିକ ନୁହେଁ, ସହରାଞ୍ଚଳ ସାମ୍ବାଦିକମାନଙ୍କର ମଧ୍ୟ ଖବର ସଂଗ୍ରହର ପଦ୍ଧତିକୁ ସୁଗମ କରିଦେଲା। ପରିବର୍ତ୍ତିତ ସମୟରେ ଗ୍ରାମାଞ୍ଚଳରେ ସାମ୍ବାଦିକତା ଓ ପ୍ରସାରଣ ଦାୟିତ୍ୱ ତୁଲାଉଥିବା ଲୋକଟି ପାଇଁ ଖବରକାଗଜ ସଂସ୍ଥା ହୁଅନ୍ତୁ କି ବୈଦ୍ୟୁତିକ ଗଣମାଧ୍ୟମ ହୁଅନ୍ତୁ, ସେମାନେ ଯତ୍କିଞ୍ଚିତ ପାରିଶ୍ରମିକର ବ୍ୟବସ୍ଥା ମଧ୍ୟ କଲେ, ଯାହା ଗ୍ରାମାଞ୍ଚଳ ସାମ୍ବାଦିକତା ପ୍ରତି ବେକାର ଚାକିରି ପାଉନଥିବା ଯୁବକ ଯୁବତୀମାନଙ୍କୁ ଏ କ୍ଷେତ୍ର ପ୍ରତି ଆକର୍ଷିତ କଲା। ଏବେ ଗ୍ରାମାଞ୍ଚଳରେ ମଧ୍ୟ ଗଣ୍ଡା ଗଣ୍ଡା ଖବରକାଗଜ ପହଞ୍ଚୁଛି, ଘରେ ଘରେ ଟିଭି ମଧ୍ୟ ଲାଗିଲାଣି। ହେଲେ ଗ୍ରାମର ସମସ୍ୟା ଦୂର ହୋଇନାହିଁ କି ଗ୍ରାମାଞ୍ଚଳର ସାମ୍ବାଦିକର ସମସ୍ୟା ମଧ୍ୟ ଦୂର ହୋଇନାହିଁ। ଏକଦା ସେବା ମନୋଭାବ ନେଇ ଗ୍ରାମାଞ୍ଚଳର ସାମ୍ବାଦିକ ହୋଇଥିବା ଲୋକଟି ଆଗରେ ଅନେକ ସମସ୍ୟା, ନିଜର ପ୍ରତିଦ୍ୱନ୍ଦ୍ୱୀ ପ୍ରତିନିଧି ହୁଅନ୍ତୁ କି ଖବର ପରିବେଷଣରେ ନିଜକୁ ସୁହାଉନଥିବା ପଞ୍ଚାୟତିରାଜ ପ୍ରତିନିଧି, ଉଚ୍ଚସ୍ତରର ଲୋକପ୍ରତିନିଧି, ଉଚ୍ଚ ସରକାରୀ ପଦାଧିକାରୀ, ପ୍ରଶାସନ, ଏପରିକି ଅସାମାଜିକ ଗୋଷ୍ଠୀଙ୍କ ଆଡ଼ୁ ମଧ୍ୟ ଗ୍ରାମାଞ୍ଚଳର ସାମ୍ବାଦିକ ଉପରେ ଅନେକ ବିପଦ ରହିଛି। ଏସବୁ ସତ୍ତ୍ୱେ ଗ୍ରାମାଞ୍ଚଳରେ ସାମ୍ବାଦିକତା ଦିନକୁ ଦିନ ସୁସଂହତ ହେବା ଆନନ୍ଦର ବିଷୟ, ଯାହାର ପ୍ରମାଣ ମଧ୍ୟ ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ କିଛି ଲୋକଙ୍କର ବିରୋଧର ସମ୍ମୁଖୀନ ହେଉଥିଲେ ମଧ୍ୟ କିଛି ଲୋକଙ୍କ ଶ୍ରଦ୍ଧାଭାଜନ ହେବା ସହ ହୃଦୟ ଜିଣିବାରେ ସକ୍ଷମ ହେଉଛନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତ ନାଗରିକଙ୍କର ସମାନ ଅଧିକାର ଥିବାବେଳେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଶିଶୁ, ମହିଳା, ଗରିବ ଲୋକେ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ବିଧବା, ଅସହାୟ, ଦିବ୍ୟାଙ୍ଗମାନଙ୍କ ହକ୍ ପାଇଁ ଖବର ପରିବେଷଣ କରି ଏହା ପ୍ରଶାସନର ନଜରକୁ ଆଣିବାରେ ଗ୍ରାମାଞ୍ଚଳର ସାମ୍ବାଦିକତାର ଓ ଗ୍ରାମାଞ୍ଚଳ ସାମ୍ବାଦିକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏବେ ସେମାନେ ଖୋଜା ପଡ଼ୁଛନ୍ତି। ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ହେଉ କି ମଧ୍ୟାହ୍ନ ଭୋଜନରେ ଅନିୟମିତତା, ଗଣେଶ ପୂଜା ହେଉ କି ଦୁର୍ଗା ପୂଜା, ଆୟୋଜକମାନେ ଗ୍ରାମାଞ୍ଚଳ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ ପତ୍ରଟିଏ ଦେବାରେ ହେଳା କରୁନାହାନ୍ତି। ପ୍ରତ୍ୟେକଟି ଖବରକୁ ପରିବେଷଣ ପାଇଁ ଖବରକାଗଜ ହେଉ କି ବୈଦ୍ୟୁତିକ ଗଣମାଧ୍ୟମ ଆଗ୍ରହ ରଖିବା ଗ୍ରାମାଞ୍ଚଳ ସାମ୍ବାଦିକତା କ୍ଷେତ୍ରରେ ଗୁରୁତ୍ୱ ବୃଦ୍ଧି କରିଛି। ଏସବୁ ସତ୍ତ୍ୱେ ଗ୍ରାମାଞ୍ଚଳ ସାମ୍ବାଦିକତା କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଛି। ସହରାଞ୍ଚଳରେ ଫୋନ୍ ଯୋଗେ ଖବର ପାଉଥିବା ସାମ୍ବାଦିକ ଖୋଦ୍ ସମୟ ଅପଚୟ କରି ଘଟଣାସ୍ଥଳରେ, ଗ୍ରାମାଞ୍ଚଳରେ, ଆଦିବାସୀ ବସ୍ତିରେ, ଅପହଞ୍ଚ ଇଲାକାରେ ପ୍ରତ୍ୟେକ ଖବର କରୁଥିବା ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ଖବର ପରିବେଷଣରେ ବାସ୍ତବିକତା, ସତ୍ୟତା, ନିରପେକ୍ଷତା କ୍ଷେତ୍ରରେ ସ୍ପଷ୍ଟ ଅନ୍ତର ବାରି ହୋଇପଡ଼ୁଛି। ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ବା ଖବର ସଂଗ୍ରହ ସମୟରେ ଅନିୟମିତତା, ଦୁର୍ନୀତି ଖବର ପ୍ରକାଶନ ପାଇଁ ଖବର ସଂଗ୍ରହ ସମୟରେ ଗ୍ରାମାଞ୍ଚଳର ସାମ୍ବାଦିକଟିଏ କେବଳ ଗାଳିମନ୍ଦ ନୁହେଁ, ଆକ୍ରମଣର ଶିକାର ହେଉଥିବା ମଧ୍ୟ ଦେଖାଯାଉଛି। ଆକ୍ରମଣକାରୀ କେଉଁଠି ରାଜନୈତିକ ଦଳର କର୍ମୀ ତ କେଉଁଠି ଖୋଦ୍ ଖବର ପାଲଟିଥିବା ବ୍ୟକ୍ତି ଅଥବା ତାଙ୍କ ପରିବାର କି ସମର୍ଥକ ହୋଇଥିବା ମଧ୍ୟ

0: ଦେଖାଯାଉଛି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳ ସାମ୍ବାଦିକଟିଏ ଅନେକ କ୍ଷେତ୍ରରେ ବିଭିନ୍ନ ସମୟରେ ଖବର ପରିବେଷଣ କ୍ଷେତ୍ରରେ ନିଜକୁ ଅସୁରକ୍ଷିତ ମନେ କରୁନଥିବାରୁ ଓ ପୋଲିସ ମଧ୍ୟ ତାକୁ ସୁରକ୍ଷା ଯୋଗାଇ ନଦେବାରୁ ଅନେକ ପ୍ରକାଶ ଆବଶ୍ୟକତା ରଖୁଥିବା ଖବର ମଧ୍ୟ ବହୁ ଖବରକାଗଜରେ ପ୍ରକାଶ ପାଇପାରୁନାହିଁ କି ଲୋକଲୋଚନକୁ ମଧ୍ୟ ଆସିପାରୁନାହିଁ। ଏଥିପାଇଁ କିଛି ସଚେତନ ଲୋକ ଗ୍ରାମାଞ୍ଚଳର ସାମ୍ବାଦିକଙ୍କୁ ମଧ୍ୟ ଆକ୍ଷେପ କରିବାକୁ ମଧ୍ୟ ପଛାଉନାହାନ୍ତି। ଏପରିକି କିଛି ସ୍ୱାର୍ଥନ୍ୱେଷୀ ଲୋକ ନିଜ ପ୍ରତିପକ୍ଷଙ୍କୁ ଅଡ଼ୁଆରେ ପକାଇବା ପାଇଁ ଗ୍ରାମାଞ୍ଚଳ ସାମ୍ବାଦିକଙ୍କୁ ଆୟୁଧ କରୁଛନ୍ତି। ସରକାରୀ ସୁବିଧା ହାସଲ ପାଇଁ ମଧ୍ୟ ବହୁ ମିଥ୍ୟା ତଥ୍ୟ ଦେଇ ଖବର ପରିବେଷଣ ପାଇଁ ଗ୍ରାମାଞ୍ଚଳର ସାମ୍ବାଦିକମାନଙ୍କୁ ସମୟ ସମୟରେ ବିଭ୍ରାନ୍ତ କରାଯାଉଛି। ଶେଷରେ ଉଦାହରଣଟିଏ ଦେଲେ ଠିକ୍ ହେବ। 2006 ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଗୁରୁତର ହୋଇ ତାଙ୍କ ଗୋଡ଼ ଭାଙ୍ଗିଥିବା ଖବର ଦେବା ପରେ ଏହାକୁ ପ୍ରକାଶ ପାଇଁ ପଠାଯାଇଥିଲା। ଖବର ପଠାଇବାର 15 ପରେ ଜଣାପଡ଼ିଲା ଯେ ବ୍ୟକ୍ତି ଜଣକ ହାତୀ ଆକ୍ରମଣରେ ନୁହେଁ, ପାୱାର ଟିଲରରେ ପିଟିଇ ତାଙ୍କ ଗୋଡ଼ ଯନ୍ତ୍ରଣା ପାଉଛନ୍ତି। ତତ୍କ୍ଷଣାତ୍ ଖବରକାଗଜ ଅଫିସକୁ ଫୋନ୍ କରି ଖବରଟିକୁ ରଦ୍ଦ କରିବାକୁ ପଡ଼ିଥିଲା। ସେହିପରି ଜଣେ ଗରିବ ଆଦିବାସୀକୁ ଇନ୍ଦିରା ଆବାସଟିଏ ମିଳିଥିଲେ ମଧ୍ୟ ବର୍ଷାରେ ଭାଙ୍ଗିଥିବା ତାଙ୍କ ଗୁହାଳ ଘର ଆଗରେ ଠିଆ ହୋଇ ଫଟୋ ଉଠାଇ ତାଙ୍କ ଘର ଭାଙ୍ଗିଥିବା ଖବର ପରିବେଷଣ ପାଇଁ ଅନୁରୋଧ କରିଥିଲେ। ବ୍ୟକ୍ତିଗତ ଭାବେ ଖବର ନେବାରେ ଖବରର ସତ୍ୟତା ଜଣାପଡ଼ିଥିଲା। ଏସବୁ ଚ୍ୟାଲେଞ୍ଜ ସତ୍ତ୍ୱେ ଗ୍ରାମାଞ୍ଚଳ ସାମ୍ବାଦିକତା ଆଜିର ଆବଶ୍ୟକତା ପାଲଟି ଯାଇଛି। ନିର୍ଭୁଲ, ସତ୍ୟ, ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଅନେକ ଗ୍ରାମାଞ୍ଚଳ ସାମ୍ବାଦିକ ସକ୍ରିୟ ଥିବାରୁ ଗ୍ରାମାଞ୍ଚଳ ସାମ୍ବାଦିକମାନେ ଓ ଗ୍ରାମାଞ୍ଚଳ ସାମ୍ବାଦିକତା ଗ୍ରାମାଞ୍ଚଳର ଓ ଗ୍ରାମବାସୀଙ୍କ ବିକାଶ କ୍ଷେତ୍ରରେ ସାରଥି ହୋଇଛି।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲୋଚନା ଗ୍ରାମାଞ୍ଚଳରେ ସାମ୍ବାଦିକତା। ଆଲୋଚକ ଥିଲେ ନୃସିଂହନାଥ ସିଂ।

ପ୍ରଚାରକଲୁ ଆଲୋଚନା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ଦେବାଶିଷ ମିଶ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ।

अरे तो लो भैया, हम अपने पैरों के ऊपर खड़े हो गए और मिला ली है ताल।

ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କଲୁ ଘୋଡ଼ା ନାଚ ଗୀତ। ପରିବେଷଣ କରିଥିଲେ କ୍ଷୀରୋଦ ଚନ୍ଦ୍ର ଦାସ ଏବଂ ସାଥୀ। ଶ୍ରୋତାବନ୍ଧୁ, ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ରାତି 10:30। ଆରମ୍ଭ କରୁଛୁ ଆକାଶବାଣୀର ସଂଗ୍ରହାଳୟରୁ ସଂଗୃହୀତ କେତୋଟି ଚିର ସବୁଜ ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଚିରନ୍ତନୀ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଜିର ଚିରନ୍ତନୀର ପ୍ରଥମ ଗୀତ ଗାଇଛନ୍ତି ଶିଳ୍ପୀ ରଘୁନାଥ ପାଣିଗ୍ରାହୀ। ଶିଳ୍ପୀ ଗାଇଛନ୍ତି ଶକୁନ୍ତଳା ଦେବୀଙ୍କ ରଚନା। ଏଇ ମୋ ମନର ନିଥର ମରୁରେ ତୁମରି ପ୍ରୀତି ଝରଣା।

ଏହି ମୋ ମନର ପୂଜାବିଧି ପରେ ତୁମେ ଯିଏ ଦେବ ତା ପ୍ରିୟ। ଚିରନ୍ତନୀର ପରବର୍ତ୍ତୀ ଗୀତ ଗାଇଛନ୍ତି ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର ଶକୁନ୍ତଳା ଦେବୀଙ୍କ ଅନ୍ୟ ଏକ ରଚନାରୁ।

ଚିରନ୍ତନୀର ପରବର୍ତ୍ତୀ ଗୀତ ଗାଇଛନ୍ତି ଯୁଗଳକଣ୍ଠରେ ଶିଳ୍ପୀ ରଘୁନାଥ ପାଣିଗ୍ରାହୀ ଏବଂ ଇନ୍ଦ୍ରାଣୀ ମିଶ୍ର। ଶିଳ୍ପୀ ଦ୍ୱୟଙ୍କ କଣ୍ଠରେ ଶକୁନ୍ତଳା ଦେବୀଙ୍କ ଅନ୍ୟ ଏକ ରଚନା। ଏମିତିକା କଥା କୁହ ନା ଗୋ ପ୍ରିୟା, ପାରୁନି ଆଉ ମୁଁ ସହି।

ଚିରନ୍ତନୀର ପରବର୍ତ୍ତୀ ଗୀତ ଗାଇଛନ୍ତି ଶିଳ୍ପୀ ଗୀତାରାଣୀ ଦାସ। ଶିଳ୍ପୀଙ୍କ କଣ୍ଠରେ କିଏ ତୁମେ ଯାଦୁଘର ମୋତେ କରି ଆପଣାର। ଗୀତ ରଚନା ରଘୁନାଥ ପୃଷ୍ଟି, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଆରତୀ ମିଶ୍ର।

ଚିରନ୍ତନୀର ଶେଷ ଗୀତ ଗାଇଛନ୍ତି ଯୁଗଳ କଣ୍ଠରେ ଶିଳ୍ପୀ ରାଜକିଶୋର ଦାସ ଏବଂ ଗୀତା ରାଣୀ ଦାସ, ଶିଳ୍ପୀଦ୍ୱୟଙ୍କ କଣ୍ଠରେ ରଘୁନାଥ ପୃଷ୍ଟିଙ୍କ ଅନ୍ୟ ଏକ ରଚନା, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଆରତୀ ମିଶ୍ର। ଯାଦୁ କାଠି ତୁଳି ଧରି ତୁମେ ସେ ଯାଦୁ କର, ସ୍ୱପ୍ନରେ ଛବି ମୋର ଆଙ୍କୁଛ।